ଆକାଶବାଣୀ ରାଉରକେଲା ଆଜି 1948 ଶତାବ୍ଦ ଆଷାଢ଼ ମାସ 28 ଦିନ ଇଂରାଜୀ ଜୁଲାଇ ମାସ 17 ତାରିଖ ଶୁକ୍ରବାର 2026 ମସିହା ସମୟ ବର୍ତ୍ତମାନ ଷ୍ଟୁଡ଼ିଓ ଘଡ଼ିରେ 5:59 ହେବାକୁ ଯାଉଛି। ଶ୍ରୋତାବନ୍ଧୁମାନଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। ଆମର କାର୍ଯ୍ୟକ୍ରମ ପ୍ରଚାର କରାଯାଉଛି ଏଫ୍ଏମ୍ ବ୍ୟାଣ୍ଡରେ 102.6 ମେଗାହର୍ଜ ଯୋଗେ ମାଙ୍ଗଳିକ।

0: ଆକାଶବାଣୀ ରାଉରକେଲା ପରବର୍ତ୍ତୀ କାର୍ଯ୍ୟକ୍ରମ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ କିଛି କ୍ଷଣ ମଧ୍ୟରେ।
1: थोड़ी देर में आप सुनेंगे समाचार।

ଭଜନଟି ଶୁଣିଲେ ପ୍ରୀତିନନ୍ଦ ରାଉତରାୟଙ୍କ କଣ୍ଠରେ ନନ୍ଦକିଶୋର ସିଂଙ୍କ ରଚନାରୁ, ପରବର୍ତ୍ତୀ ଭଜନ ନମିତା ଅଗ୍ରୱାଲଙ୍କ କଣ୍ଠରେ ଗୁରୁକୃଷ୍ଣ ଗୋସ୍ୱାମୀଙ୍କ ରଚନାରୁ ଆସନ୍ତୁ ଶୁଣିବା।

ଏକ ବିଶେଷ ସୂଚନା, ଆପଣଙ୍କ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଆକାଶବାଣୀର ସହଯୋଗ ନିଅନ୍ତୁ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ ଏଇ ଟେଲିଫୋନ୍ ନମ୍ବରରେ 7008248758। ନମ୍ବରଟି ଆଉଥରେ କହିଦେଉଛି 7008248758। ସୂଚନାଟି ଏତିକିରେ ଶେଷ ହେଲା। ବନ୍ଦନା କାର୍ଯ୍ୟକ୍ରମର ପରବର୍ତ୍ତୀ ଭଜନ ନମିତା ଅଗ୍ରୱାଲଙ୍କ କଣ୍ଠରେ ନାରାୟଣ ପ୍ରସାଦ ସିଂଙ୍କ ରଚନାରୁ।

ବିଶେଷ ସୂଚନା ଉପଭୋକ୍ତାଙ୍କ ପାଖରେ ପହଞ୍ଚିବା ପାଇଁ ସବୁଠୁ ସୁଲଭ ଏବଂ ସହଜ ମାଧ୍ୟମ ହେଉଛି ଆକାଶବାଣୀ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଡାଏଲ୍ କରନ୍ତୁ ଏଇ ଟେଲିଫୋନ୍ ନମ୍ବରକୁ 8249809672। ନମ୍ବରଟି ଆଉଥରେ କହିଦେଉଛି 8249809672। ସୂଚନାଟି ଏତିକିରେ ଶେଷ ହେଲା। ବନ୍ଦନା କାର୍ଯ୍ୟକ୍ରମର ପରବର୍ତ୍ତୀ ଭଜନ ନମିତା ଅଗ୍ରୱାଲଙ୍କ କଣ୍ଠରେ ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ରଚନାରୁ।

0: ସେଶ ହେଲା ବନ୍ଦନା। ଆକାଶବାଣୀ ରାଉରକେଲା ବର୍ତ୍ତମାନ ଆସନ୍ତୁ ଶୁଣିବା ଶ୍ରୀରାମ ଚରିତ ମାନସ। ଆଜି ଏହାର ଆପଣମାନେ ଶୁଣିପାରିବେ 227ତମ ଭାଗ।
1: ଏପିସୋଡ୍ ନମ୍ବର 227। 227।

ଶେଷ ହେଲା ଶ୍ରୀରାମ ଚରିତ ମାନସ। ଆଜି ଏହାର ଆପଣମାନେ ଶୁଣିପାରିଲେ 227ତମ ଭାଗ। ଆକାଶବାଣୀ ରାଉରକେଲା ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ।

ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଅଷାଢ଼ ମାସର ଉଜ୍ଜଳ ପଖର ଦ୍ୱିତୀୟ ତିଥି ଅବସରରେ ଗଲାକାଲି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ବିଶ୍ୱପ୍ରସିଦ୍ଧ ରଥଯାତ୍ରା ମୂଲ ହୋଇଛି। ଶ୍ରୀକ୍ଷେତ୍ର ପୁରୀନ ମହାପ୍ରଭୁମାନଙ୍କର ତିନି ରଥ ବଡ଼ଦାଣ୍ଡର ଭିନ୍ ଭିନ୍ ଜାଗାନ ଅଟକି ରହିଛି। ଆଜି ସକାଳ ବେଳା ରଥଗିଚା ଫେରଘାଏ ମୂଲ ହେବା। ଗଲାକାଲି ଉପରବେଳା 5:10 ଥି ରଥଗିଚା ମୂଲ ହୋଇଥିଲା। ଧାରିତ ସମୟନୁ ଡେରିଥି ରଥଗିଚା ମୂଲ ହୋଇଥିବାରୁ ତିନି ରଥ ମାର୍କେଟ ଛକ ଭିତରେ ହିଁ ରହିଯାଇଛନ୍। ପହିଲା ବଳଭଦ୍ରଙ୍କର ତାଳଧ୍ୱଜ ରଥଘିଚା ହେବାର ଉତ୍ତରୁ 6:20 ଥି ଦେବୀ ସୁଭଦ୍ରାଙ୍କର ଦର୍ପଦଳନ ରଥଘିଚା ମୂଲ ହୋଇଥିଲା। ଅନ୍ଧାର ହୋଇଯାଇଥିବାରୁ ଖାଲି ବିଧି ରଖବାର ଲାଗି ନନ୍ଦିଘୋଷ ରଥକେ ହାତେ ଖସରେଇକରି ସିଂହଦ୍ୱାରନ ଅଟକେଇ ଦିଆଯାଇଛି। ରାତିର 7:25 ଥି ରଥଘିଚା ଶେଷ ଘୋଷଣା କରାଯାଇଥିଲା। ଆଜି ଉପରବେଲା ତକ ତିନି ରଥ ଗୁଣ୍ଡିଚା ମନ୍ଦିର ପାଖେ ପହଞ୍ଚିବେ। ଇତାର ଉତ୍ତରୁ ଆଇବାକାଲ ମହାପ୍ରଭୁମାନଙ୍କର ଆଡ଼ପ ମଣ୍ଡପ ବିଜେ ହେବାର କାର୍ଯ୍ୟସୂଚୀ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଅମୃତ ଭାରତ ଷ୍ଟେସନ ଯୋଜନାଥି ତିଆରି ହୋଇଥିବା ଦେଶର 75 ରେଲ ଷ୍ଟେସନକେ ଲୋକାର୍ପଣ କରିବେ। ଇଥି ଓଡ଼ିଶାର 7 ଷ୍ଟେସନ ବଲାଙ୍ଗୀର, ବରପାଲି, କେସିଙ୍ଗା, ତାଳଚେର, ବାରିପଦା, ପାରଳାଖେମୁଣ୍ଡି ଆଉ ବିମଳଗଡ଼ ରେଲ ଷ୍ଟେସନ ସାମିଲ ଅଛି ବୋଲି ପୂର୍ବତଟ ରେଳପଥ ତରଫ ସୂଚନା ଦିଆଯାଇଛି। ଅତ୍ୟାଧୁନିକ ସୁବିଧା ସହିତ ଏହି 7 ଯାକ ଷ୍ଟେସନର ନବକଳେବର ଲାଗି ପାଖାପାଖି 109 କୋଟି ଟଙ୍କା ଖର୍ଚ୍ଚା କରାଯାଇଛି। ପ୍ରଧାନମନ୍ତ୍ରୀ ପଞ୍ଜାବର ଜଲନ୍ଧରଠାରେ ଗୋଟିଏ ଖାସ କାର୍ଯ୍ୟକ୍ରମ ଥି ଆଭାସୀ ଜରିଏ ଏହି ଷ୍ଟେସନମାନଙ୍କର ଉଦ୍ଘାଟନ କରିବେ। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ CBSE ପାଠ୍ୟକ୍ରମ ଅଧୀନ ଥି 9 ଥି 3 ଭାଷାର ପାଠପଢ଼ାକେ ନେଇକରି ସୁପ୍ରିମକୋର୍ଟ ଉଦ୍ବେଗ ପ୍ରକାଶ କରିଛନ୍। ଇଟା ଛାତ୍ରଛାତ୍ରୀମାନଙ୍କର ଉପରେ ଅତକା ଚାପ ପକାବା। ଏ ଭାଷା 5 କି 6 ମୂଲ ହୋଇଥିଲେ ଛାତ୍ରଛାତ୍ରୀମାନେ ଇତାର ସହିତ ପରିଚିତ ହୋଇପାରିଥିତେ ବୋଲି ସୁପ୍ରିମକୋର୍ଟ କହିଛନ୍। ବିଚାରପତି ଜଷ୍ଟିସ୍ ବି ନାଗରଥନ ଆଉ ଜଷ୍ଟିସ୍ ଆର୍ ମହାଦେବନଙ୍କୁ ନେଇକରି ହୋଇଥିବା ଖଣ୍ଡପୀଠ 9 ପାଠ୍ୟକ୍ରମ ଥି 3 ଭାଷା ମୂଲ ନାଇଁ କରବାର୍କେ କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଇଛନ୍। ତାମିଲନାଡ଼ୁ ସରକାରଙ୍କ ତରଫରୁ ଆଗତ ଗୋଟିଏ ଆବେଦନର ଶୁଣାଣି କରିକରି ସୁପ୍ରିମକୋର୍ଟ ଏ ମତାମତ ଦେଇଛନ୍। ଜାତୀୟ ପରୀକ୍ଷଣ ସଂସ୍ଥାନ NTA ତରଫରୁ ଗଲାକାଲି ଡାକ୍ତରୀ ପ୍ରବେଶିକା ପରୀକ୍ଷା NEET UG 2026 ପରୀକ୍ଷା ଫଲ ବାହାରିଛି। ଏ ବଛର ମୋଟ 11,21,000 ପରୀକ୍ଷାର୍ଥୀ ପରୀକ୍ଷାର୍ଥୀ ପାସ୍ ହୋଇଛନ୍। ପାସ୍ ହୋଇଥିବା ଛାତ୍ରଛାତ୍ରୀମାନଙ୍କ ଭିତରେ 58% ଛାତ୍ରୀ ରହିଛନ୍। ଇତାର ସହିତ 138 ଛାତ୍ରଛାତ୍ରୀ 690 ଅତକା ନମ୍ବର ରଖିକରି ସର୍ବାଧିକ ସ୍କୋର କରିଛନ୍। ପରୀକ୍ଷାର୍ଥୀମାନେ NEET ୱେବସାଇଟ୍ NEET.NTA.NIC.IN ଥି ନିଜର ପରୀକ୍ଷା ଫଲ ଦେଖିପାରିବେ ବୋଲି NTA ତରଫରୁ କୁହାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବା 26 ରବିବାର ଦିନ ସକାଳ 11 ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରି ଦେଶ ଦୁନିଆ ସାରା ଲୋକଙ୍କ ସାଙ୍ଗେ ବିଚାର ବିନିମୟ କରିବେ। ଇଟା ତାଙ୍କର 136 ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ଏଥିଲାଗି ପ୍ରଧାନମନ୍ତ୍ରୀ ସାଧାରଣ ଲୋକଙ୍କର ମତାମତ ମାଗିଛନ୍। ଲୋକେ ନମୋ ଆପ୍ ଆଉ ମାଇ ଗଭ୍ ପୋର୍ଟାଲ୍ଥି ସେମାନଙ୍କର ମତାମତ ଦେଇପାରିବେ। ଇତାର ଛଡ଼ା 1800-1117800 ଡାଏଲ୍ କରିକିରି ନିଜେ ନିଜର ମତାମତ ରେକର୍ଡ କରିପାରିବେ। 1922 ନମ୍ବରକେ ମିସ୍ଡ କଲ୍ ଦେଇକରି SMS ଜରିଏଥି ଆଇବା 24 ତକ ଲୋକେ ନିଜର ମତାମତ ଦେଇପାରିବେ। ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷନ ମୁଖ୍ୟ ଶାସନ ସଚିବ ଅନୁଗରଙ୍କ ଅଧ୍ୟକ୍ଷତାରେ ବିପର୍ଯ୍ୟୟ ପରିଚାଳନା ଆଇନ 2005 ଅଧୀନ ଗଠିତ ରାଜ୍ୟ କାର୍ଯ୍ୟନିର୍ବାହୀ କମିଟିର ବୈଠକ ଗଲାକାଲି ହୋଇଯାଇଛି। ବୈଠକ ଥି ରାଜ୍ୟର ବିପଦ ପରିଚାଳନା ପାଣ୍ଠି ସ୍ଥିତିକେ ଅନୁଧ୍ୟାନ କରାଯାଇଥିଲା।

ଶ୍ରୀ ଗୁଣ୍ଡିଚା ମନ୍ଦିରର ବିଶେଷ ନୀତି। ପ୍ରଯୋଜନା ପ୍ରଦୀପ୍ତ ଶ୍ରୀଚନ୍ଦନ। ବଣ ପାହାଡ଼ର ଗୀତ ଶୁଣିପାରିବେ ସକାଳ 8:45। ଏହି କ୍ରମରେ ଆଜି ରହିଛି ଓରାମ ଗୀତ। ପରିବେଷଣ କରିଛନ୍ତି କାର୍ମି ଓରାମ ଏବଂ ସାଥୀ। ସିନେ ସଙ୍ଗୀତର ସମୟ ରହିଛି ସକାଳ 10:00, ଦିନ 12:00। ପ୍ରାୟୋଜିତ କାର୍ଯ୍ୟକ୍ରମ ଏନ୍ସିଆର୍ଟି ଉମଙ୍ଗର। ଶୁଣିପାରିବେ 1330ତମ ଭାଗ। ଏଇ ଥିଲା ଶ୍ରୋତବନ୍ଧୁ ଆଜି ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ବର୍ତ୍ତମାନ ସନ୍ଧ୍ୟାର କେତୋଟି ମୁଖ୍ୟ କାର୍ଯ୍ୟକ୍ରମର ସୂଚନା। ସନ୍ଧ୍ୟା 5:00 ଆରତୀଟି ରହିଛି ଭକ୍ତି ଗୀତ। ଶ୍ରୀମଦ୍ ଭାଗବତର ସମୟ ରହିଛି ସନ୍ଧ୍ୟା 5:20। 5:30 ନାରୀ ମହଲ। ଆଜିର ବିଷୟ ରହିଛି ବିଜ୍ଞାନ କ୍ଷେତ୍ରରେ ନାରୀର ଭୂମିକା। ସାକ୍ଷାତକାରରେ ସାମିଲ ହୋଇଛନ୍ତି ସନ୍ମତି ଭୂମିଜ। ଛାନ୍ଦ ଶୁଣିପାରିବେ ସନ୍ଧ୍ୟା 6:10। 6:30 ଓଡ଼ିଆ ଆଲବମ୍ ଗୀତ। ଜିଲ୍ଲା ହାଲଚାଲ କ୍ରମରେ ଆଜି ଶୁଣିବେ ସୁବର୍ଣ୍ଣପୁର ଜିଲ୍ଲା ସମ୍ପର୍କରେ 7:25। 7:30 ଖେତ ଖମାର। 10:00 ଶୁଣିପାରିବେ ନାଟକ ପୁରୁଷୋତ୍ତମ ଦେବ। ମୂଳ ରଚନା ଗୋଦାବରୀଶ ମିଶ୍ର। ବେତାର ରୂପାନ୍ତର ଏବଂ ପରିଚାଳନା ମନୋରଞ୍ଜନ ଦାସ। ସିନେ ସଙ୍ଗୀତର ସମୟ ରହିଛି 8:00। ଏଇ ଥିଲା ଶ୍ରୋତାବନ୍ଧୁ ଆଜି ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ରାଉରକେଲା। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ପୁରୀରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଏବଂ ଦେବୀ ସୁଭଦ୍ରା ରଥାରୂଢ଼ ହୋଇ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ନବଦିନାତ୍ମକ ଯାତ୍ରା କରିଛନ୍ତି। ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଗହଣରେ ତିନି ରଥ ଗଢ଼ିବା ପରେ ଭଗବାନ ଏବଂ ଭକ୍ତଙ୍କ ଅପୂର୍ବ ମିଳନ ହୋଇଛି। ପ୍ରଥମେ ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ, ପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଓ ଶେଷରେ ଶ୍ରୀଜଗନ୍ନାଥ।

0: ଦୈତ୍ୟଙ୍କ ନନ୍ଦିଘୋଷ ରଥ ଟଣା ହୋଇଥିଲା। ତେବେ ଗତକାଲି ସନ୍ଧ୍ୟା ହୋଇଯିବାରୁ କୌଣସି ରଥ ଶ୍ରଦ୍ଧାବାଲିରେ ପହଞ୍ଚିପାରିନାହିଁ। ତାଳଧ୍ୱଜ ରଥ ମାର୍କେଟ୍ ଛକ ନିକଟରେ ଥିବାବେଳେ ଦର୍ପଦଳନ ମରିଚିକୋଟ୍ ଛକ ଏବଂ ନନ୍ଦିଘୋଷ ରଥ ସିଂହଦ୍ୱାରରୁ ଅଳ୍ପ କିଛି ବାଟ ଗଡ଼ି ଅଟକି ରହିଛି। ଗତକାଲି ରଥଟଣା ବନ୍ଦ ହେବା ପରେ ବିଧି ଅନୁସାରେ ଶ୍ରୀବିଗ୍ରହମାନଙ୍କ ମହାସ୍ନାନ ନୀତି ପରେ ସର୍ବାଙ୍ଗ ବେଶ ଓ ମଧ୍ୟାହ୍ନ ଧୂପ ଆଦି ନୀତି ଅନୁଷ୍ଠିତ ହୋଇଥିଲା। ଆଜି ସକାଳ 9:30 ପୁଣି ଥରେ ରଥଟଣା ଆରମ୍ଭ ହେବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ କହିଛନ୍ତି। ରଥଟଣା ସମେତ ରଥଯାତ୍ରା ସହ ଜଡ଼ିତ ସମସ୍ତ ନୀତିକାନ୍ତି ସୁରୁଖୁରୁରେ ସମ୍ପନ୍ନ ହୋଇଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ରଥଯାତ୍ରା ସମୟରେ ପୃଥକ ପୃଥକ ଘଟଣାରେ 2 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 7 ଜଣ ବ୍ୟକ୍ତି ଅସୁସ୍ଥ ହୋଇଥିବା ନେଇ ସୂଚନା ମିଳିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି। କଟକରେ ଚାନ୍ଦିନୀ ଚୌକ, ଦୋଳମୁଣ୍ଡାଇ, ରାଣୀହାଟ ସମେତ ଯୋବ୍ରା, ତୁଳସୀପୁର, ପିଠାପୁର, ମହାନଦୀ ବିହାର ଆଦି ସ୍ଥାନରେ ମହାପ୍ରଭୁଙ୍କ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି। ତୁଳସୀକ୍ଷେତ୍ର କେନ୍ଦ୍ରାପଡ଼ାରେ ଶ୍ରୀ ବଳଦେବଜୀଉଙ୍କ ରଥଟଣା ବେଳେ ରଥ ଏକ ପାଖକୁ ମାଡ଼ିଯିବାରୁ ରଥଟଣା ସ୍ଥଗିତ ରହିଛି। ଆଜି 12:30 ସମୟରେ ରଥଟଣା ଯାଇ ଗୁଣ୍ଡିଚା ମନ୍ଦିର ନିକଟକୁ ନିଆଯିବ ବୋଲି ସ୍ଥିର କରାଯାଇଛି। ଦେବଗଡ଼ ସହରର ଶ୍ରୀଜଗନ୍ନାଥ ମନ୍ଦିରରେ ଗତକାଲି 3 ଠାକୁରଙ୍କ ପହଣ୍ଡି କରାଯାଇ ରଥାରୂଢ଼ କରାଯାଇଛି। ଆଜି ଓ ଆସନ୍ତାକାଲି 2 ଦିନ ଧରି ରଥଟଣା ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଅମୃତ ଭାରତ ଷ୍ଟେସନ ଯୋଜନାରେ ପୁନଃ ବିକଶିତ ହୋଇଥିବା 75 ରେଳ ଷ୍ଟେସନକୁ ଲୋକାର୍ପଣ କରିବେ। ଏଥିରେ ଓଡ଼ିଶାର 7 ରେଳ ଷ୍ଟେସନ ବଲାଙ୍ଗୀର, ବରପାଲି, କେସିଙ୍ଗା, ତାଳଚେର, ବାରିପଦା, ବିମଳଗଡ଼ ଏବଂ ପାରଳାଖେମୁଣ୍ଡି ରହିଛି। ଏହି 7 ଷ୍ଟେସନ ପାଇଁ 109 କୋଟି ଟଙ୍କା ବ୍ୟୟ ହୋଇଛି। ପ୍ରତ୍ୟେକ ଷ୍ଟେସନରେ ଓଡ଼ିଶାର ସମୃଦ୍ଧ ସଂସ୍କୃତି, ହସ୍ତତନ୍ତ, ପାରମ୍ପରିକ ଶିଳ୍ପ ଓ ଆଦିବାସୀ କଳାକୁ ଚିତ୍ରିତ କରାଯାଇଛି। ପ୍ରଧାନମନ୍ତ୍ରୀ ପଞ୍ଜାବର ଜଳନ୍ଧରଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଆଭାସୀ ମାଧ୍ୟମରେ ଷ୍ଟେସନଗୁଡ଼ିକର ଉଦ୍ଘାଟନ କରିବେ। ସେହିଭଳି ପ୍ରଧାନମନ୍ତ୍ରୀ ଆଜି ହରିୟାଣାର ଜିନ୍ଦ ସୋନିପତ ଷ୍ଟେସନରୁ ଦେଶର ପ୍ରଥମ ହାଇଡ୍ରୋଜେନ୍ ଫ୍ୟୁଏଲ୍ ସେଲ୍ ଟ୍ରେନ୍ର ଶୁଭାରମ୍ଭ କରିବେ। ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ଦ୍ୱାରା ପରିଚାଳିତ ନିଟ୍ UG 2026 ପୁନଃ ପ୍ରବେଶିକା ଫଳ ପ୍ରକାଶ ପାଇଛି। ପରୀକ୍ଷାରେ ମୋଟ 11,21,000 ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ଏଥିରେ 58%ରୁ ଅଧିକ ଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି। ପରୀକ୍ଷାରେ ପଞ୍ଜାବର ଆର୍ୟାନ ଗୁପ୍ତା ଏବଂ ହରିୟାଣାର ପନ୍ସୁଲ ବନ୍ସଲ ସର୍ବଭାରତୀୟ ସ୍ତରରେ ଯୁଗ୍ମ ଟପର ହୋଇଥିବା ବେଳେ ଓଡ଼ିଶାରେ ଅମନ କୁମାର ନାୟକ ଶୀର୍ଷସ୍ଥାନ ଅଧିକାର କରିଛନ୍ତି। ଚଳିତ ଶିକ୍ଷାବର୍ଷ ପାଇଁ ରାଜ୍ୟର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ପ୍ରଥମ ପର୍ଯ୍ୟାୟ ନାମଲେଖା ଶେଷ ହୋଇଛି। ଏହି ପର୍ଯ୍ୟାୟରେ 3,82,835 ଜଣ ନାମ ଲେଖାଇଛନ୍ତି। ଆସନ୍ତା 23 ତାରିଖରେ ନାମଲେଖା ପାଇଁ ଦ୍ୱିତୀୟ ମେଧା ତାଲିକା ପ୍ରକାଶ ପାଇବ। କେନ୍ଦ୍ରାପଡ଼ା ଜିଲ୍ଲା ସ୍ୱାସ୍ଥ୍ୟ ସମିତି ମାଧ୍ୟମରେ ଜିଲ୍ଲାସ୍ତରୀୟ ବିଶ୍ୱ ଜନସ୍ୱାସ୍ଥ୍ୟ ଦିବସ ସ୍ଥାନୀୟ ପୁରୁଣା ମେଡିକାଲ ସ୍ଥିତ ତାଲିମ ଗୃହରେ ଅନୁଷ୍ଠିତ ହୋଇଯାଇଛି। 2025-26 ଆର୍ଥିକ ବର୍ଷରେ ସଫଳ କାର୍ଯ୍ୟାନ୍ୱୟନ ନିମନ୍ତେ 7 ଚିକିତ୍ସାଳୟକୁ ମାନପତ୍ର ପ୍ରଦାନ କରାଯାଇଥିଲା। କନିକା ପ୍ରଜା ଆନ୍ଦୋଳନର ମୁଖ୍ୟ ପୁରୋଧା ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ପୂର୍ବତନ ବିଧାୟକ ବିପ୍ଳବୀ ଚକ୍ରଧର ବେହେରାଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଭଦ୍ରକରେ ପାଳିତ ହୋଇଯାଇଛି। ସଂସ୍କୃତି ଭବନଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେଇ ବିପ୍ଳବୀ ଚକ୍ରଧରଙ୍କ ସ୍କୃତିଚାରଣ କରିଥିଲେ। ସମସ୍ତଙ୍କ ପାଖରେ ନ୍ୟାୟର ସୁଫଳ ପହଞ୍ଚାଇବା ଲକ୍ଷ୍ୟ ନେଇ ଆଜି ଆନ୍ତର୍ଜାତିକ ନ୍ୟାୟ ଦିବସ ପାଳନ କରାଯାଉଛି। ସମସ୍ତଙ୍କ ପାଇଁ ନ୍ୟାୟ, ବିଶ୍ୱଶାନ୍ତି ପ୍ରତିଷ୍ଠା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ଚଳିତ ବର୍ଷ ନ୍ୟାୟ ଦିବସର ବିଷୟବସ୍ତୁ ରହିଛି ସାରା ବିଶ୍ୱରେ ନ୍ୟାୟ, ଉତ୍ତରଦାୟିତ୍ୱ ଓ ମାନବାଧିକାରର ପ୍ରସାର। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳରେ ସକ୍ରିୟ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 24 ଘଣ୍ଟା ମଧ୍ୟରେ 26 ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ ଆଜି ଏଥିରେ ଶୁଣନ୍ତୁ ଆଲୋଚନା କୋଲନରେ ପ୍ରଦାହ। ଆଲୋଚନା କରିଛନ୍ତି ଡାକ୍ତର ଶ୍ରୀକାନ୍ତ ପଣ୍ଡା।
2: କୋଲନ କହିଲେ ବୃହଯାନ୍ତ୍ର ଓଡ଼ିଆ, ଆଉ ITIS ITIS ଇଂଲିଶରେ ତା ମାନେ ହେଲା ପ୍ରଦାହ, ଅର୍ଥ କୋଲନଟା ରାଗିଛି, ବୃହଯନ୍ତ୍ରଟା ରାଗିଯାଏ। କେତେବେଳେ ଆଜ୍ଞା ରାଗେ? ମୁଁ ଯଦି ଆପଣଙ୍କୁ ଜୋର କରି ଚାପୁଡ଼ାଏ ବସେଇଦେଲି, ଆପଣ ଗାଲ ରାଗରେ ଫୁଲିକି ଲାଲ ପଡ଼ିଯାଉଛି। ଏକ୍ଜାକ୍ଟଲି ସେମିତି ଯଦି କୌଣସି ରକମ କାରଣରୁ ବୃହଯନ୍ତ୍ରରେ ପ୍ରଦାହ ହୁଏ, ସେ ରାଗିକି ଥାଏ। ତେଣୁ ଇଂଲିଶରେ ତାକୁ କୋଲାଇଟିସ୍ କହୁଛନ୍ତି, ଆମେ ତାକୁ ବୃହଯନ୍ତ୍ରର ପ୍ରଦାହ ବୋଲି କହିବା। କୋଲନଟା ତାକୁ ଓଡ଼ିଆରେ ଆମେ ବୃହଯନ୍ତ୍ର ଯେଉଁ କହିଲୁ, ତାର କାମ ହେଲା ଝାଡ଼ା ଜମା ହେଇକି ରହେ। ସେଠି ବହୁତ ରକମ ଜୀବାଣୁ ଅଛନ୍ତି, ଉପକାରୀ ମଧ୍ୟ। ଆଉ 2.5 ଲିଟର ପାଣି ପିଉ, ଆଉ ତା ସାଙ୍ଗରେ ଭିତରେ 3-4

0: ବସିଥିବେ ପୁଣି ଝାଡ଼ା ଲାଗିବ। ଆଉ ଏଇଟା ପ୍ରତ୍ୟକ୍ଷରେ ଆପଣ କେଉଁଠି ଫିଷ୍ଟ ଖାଇଦେଲେ ସକାଳେ ସାଙ୍ଗେ ସାଙ୍ଗେ ଉଠିଲା ବେଳକୁ ମୁଁ କେମିତି ଯିବି ଲାଟ୍ରିନ୍, ଯିବି ଯେ ଝାଡ଼ା କିନ୍ତୁ ପରିଷ୍କାର ହେବନି, ଟିକେ ଲାଳ ରକ୍ତ ଟିକେ ପଡ଼ିବ, ପେଟ ଫମ୍ପେଇ ହେବ, ଆଉ ପେଟଟା ଲାଗିବ ଯେ ନାଗରା ଭଳିଆ, ଆହୁରି କିଛି କ୍ଲିୟର ହେଲାନି କି। ଆଉ ବେଳେବେଳେ ସେଥିପାଇଁ ଜ୍ୱର ବି ହୁଏ, ବେଳେବେଳେ କାହାର ବାନ୍ତି ବି ଟିକେ ଲାଗେ, ଭୋକ କମିଯାଏ। ଚିକିତ୍ସା କାରଣ ନେଇକି ଚିକିତ୍ସା, କେଉଁ କାରଣରୁ ପ୍ରଦାହ ହେଲା, ମୁଁ କହିଲି ଯେଉଁ ଏତେ କୋଟି କୋଟି ଜୀବାଣୁ ଅଛନ୍ତି, ଇନଫେକ୍ସନ୍ ଯଦି ରହିଲା ତାକୁ ଆମେ ଇଂଲିଶରେ କହୁଛୁ ଇଏଚ୍ ଇନଫେକ୍ସନ୍। ଇଏଚ୍ ଇନଫେକ୍ସନ୍ଟା ବେଶୀ କଞ୍ଚା ପରିବାପତ୍ର, ହାତ ଅପରିଷ୍କାର, ଖାଇବା ଜାଗା ଅପରିଷ୍କାର, ପାଣି ଜନିତ ଏଇ ରୋଗଟା। ପାଣିରେ ଯଦି ଇଏଚ୍ ଥାନ୍ତି ସିଏ ନିଶ୍ଚୟ ଜଣଙ୍କ ଦେହରୁ ଆଉ ଜଣକୁ ଯିବେ। ତେଣୁ ଏ ଯେଉଁ ମେସ୍ରେ ପିଲାମାନେ ଖାଉଛନ୍ତି, ସେ ପରିବା କେମିତି ଧୁଆ ହେଉଛି, କିଏ କେମିତି ହାଇଜିନ୍ ମେଣ୍ଟେନ୍ କରୁଛି, ସେଟା ଆଖିରେ କେହି ଦେଖୁନୁ। ତେଣୁ ମ୍ୟାକ୍ସିମମ୍ ୟଙ୍ଗ୍ ପିଲାଗୁଡ଼ାକ, ହଷ୍ଟେଲ ପିଲା, ଇଏ ବେଶୀ ସେ ରୋଗ ହୁଏ। ଆଉ ବେଶୀ କେଉଁଠି ଫିଷ୍ଟ ଗୋଟେ ହେଲା, ଯଦି ଗୋଟେ କଣ୍ଟାମିନେସନ୍ କେଉଁ ବ୍ୟାକ୍ଟେରିଆ ଆସିକି ହେଇଯାଇଛି, ତାହେଲେ ସମସ୍ତେ ବି ଭୋଗନ୍ତି। ତେଣୁ ପ୍ରଥମ ହେଲା ଇନଫେକ୍ସନ୍। ଦ୍ୱିତୀୟରେ ବୟସ ବଢ଼ିବା ସଙ୍ଗେ ସଙ୍ଗେ ଯେଉଁ ସବୁ ଶିରା ପ୍ରଶିରା ଆମକୁ ରକ୍ତ ସଞ୍ଚାଳନ କରୁଛି ବୃହଦନ୍ତ୍ରକୁ, ତାଙ୍କର ବି ପାୱାର କମିଯାଏ। ତେଣୁ ଟିକିଏ କିଛି ଅସୁବିଧା ହେଲେ ସେଥିରେ ବି ଇନଫେକ୍ସନ୍ ବେଶୀ ବଢ଼ିଯାଏ। ଆଉ ଗୋଟେ ଗୋଟେ କହନ୍ତି ଯଦି କୌଣସି ରକମ ପାଇପ୍ଟା ଭିତରେ ମୁଡ଼ି ହେଇଗଲା, ରକ୍ତ ସଞ୍ଚାଳନ କମିଗଲା, ସେଠି ବି କୋଲାଇଟିସ୍ ହୁଏ। ଆଉ ଗୋଟେ ମେନ୍ ଜିନିଷ ଏବେ ଦେଖାଯାଉଛି, ଆମର ସବୁ ଜଙ୍କ୍ ଫୁଡ୍, ଆଉ ଏସବୁ ଖାଉଛୁ ରାସ୍ତା ପାଖରୁ ଯେଉଁ ଗୁପ୍ଚୁପ୍, ଦହିବରା, ସେଇ ପାଣି ଜନିତ ଇନଫେକ୍ସନ୍ ଯଦି ସେଇଠି ପଶିଲା, ତା ପରଦିନ ସକାଳେ ଦେଖିବେ ତାର ପ୍ରଭାବଟା ସେ ଦେଖେଇଦେବ। ଉପଯୁକ୍ତ ପରୀକ୍ଷା ନିରୀକ୍ଷା ପରେ ସେଟା ସ୍ଥିର ହୁଏ ଏ କେଉଁଥିପାଇଁ ହେଇଛି। ପାଣି ଇନଫେକ୍ସନ୍ ଯଦି ହେଲା ବାରମ୍ବାର ବି କୋଲାଇଟିସ୍ ହେବ। ଆଉ କେତେଗୁଡ଼ା ବଡ଼ ବଡ଼ ରୋଗ, ତାକୁ ଇଂଲିଶରେ ଅଲସରେଟିଭ୍ କୋଲାଇଟିସ୍, ଇସ୍ଚିମିକ୍ କୋଲାଇଟିସ୍ ବା ଇରିଟେବୁଲ୍ ବାଉଲ୍ ସିଣ୍ଡ୍ରୋମ୍, ଏସବୁରେ ସାରା ଜୀବନ ଲୋକ ଭୋଗି ହୁଏ। ଏମିତି ବି ଅଛି ସେ କେତେଟା ରୋଗରେ କ୍ୟାନ୍ସର ଆଡ଼କୁ ବି ଯାଏ। କୋଲନ୍ କ୍ୟାନ୍ସରର ସଠିକ୍ କାରଣ ଏପର୍ଯ୍ୟନ୍ତ ସଠିକ୍ ଭାବେ ଜଣାନାହିଁ, କିନ୍ତୁ କେତେ ଜିନିଷ ସେମାନେ କହୁଛନ୍ତି। ପ୍ରଥମ ହେଲା କନ୍ଷ୍ଟିପେସନ୍, ଦ୍ୱିତୀୟ ହେଲା କମ୍ ଫାଇବର ଥିବା ଖାଦ୍ୟ, ପନିର ଖାଇଦେଲୁ, ମାଂସ ଖାଇଦେଲୁ, ବିରିୟାନୀ ଖାଇଦେଲୁ, ପେଟ ପୁରିଗଲା, ମନ ଖୁସି ହେଇଗଲା, କିନ୍ତୁ ମଳ ତିଆରି ହେବା ପାଇଁ ତା ଭିତରେ ଜିନିଷ ନାହିଁ। ଆଗରୁ ଆମର ଗାଁ ଗହଳରେ ମେଞ୍ଚେ ତରକାରୀ ଖାଉଥିଲେ, ଶାଗ ଖାଉଥିଲେ, ଏବେ ସେ ଜିନିଷ ବାଡ଼ିଘର ତ ନାହିଁ। ତେଣୁ ଯିଏ ଯେଉଁଠି ପାରିଲା ସେ ହୋଟେଲ ଜିନିଷ ଖାଉଛନ୍ତି, କନ୍ଷ୍ଟିପେସନ୍ ହେଉଛି, ଆଉ ଏଇଥିପାଇଁ ଝାଡ଼ା ଗୁଡ଼ାକ କ୍ଲିୟର ହେଉନି, ରହି ରହି ରହି ରହି ତାପରେ କ୍ୟାନ୍ସର ଆଡ଼କୁ ଯାଉଛି। ମୁଁ ଆପଣଙ୍କୁ ଏଇ ବାର୍ତ୍ତା ଦେବାକୁ ଚାହୁଁଛି, ଆପଣ ପ୍ରକୃତିକୁ ଭଲ ପାଆନ୍ତୁ, ପ୍ରକୃତିକୁ ବ୍ୟବହାର କରନ୍ତୁ, ପ୍ରକୃତି କୋଳରେ ଆମେ ବଢ଼ିଛୁ। ତେଣୁ ଯେଉଁ ପନିପରିବା ପ୍ରକୃତିରେ ହେଉଛି, ବାଡ଼ି ଘରରେ ହେଉଛି, ତାକୁ ଆଗ ଆପଣାନ୍ତୁ। ଶାଗଟେ ଆଣିଲେ ଭଲ ଭାବେ ଧୋଇକି ଖାଆନ୍ତୁ, ପରିବାଟେ ଆଣିଲେ ଗରମ ପାଣିରେ ଟିକେ ଗୁଣ୍ଡ ହଳଦୀ ପକାଇ ଯଦି ଫୁଲକୋବି ଗୋଟେ ତାକୁ ସଫା କରିଦେଲେ ସେଥିରେ ସବୁ ଜୀବାଣୁ ମରିଗଲେ। ତେଣୁ ଆମେ ବଜାରକୁ ନଯାଇ ଘରେ ତିଆରି କରି ଘରୋଇ ଖାଦ୍ୟ ଉପରେ ନଜର ଦେବା। ମାଛ ମାଂସ ମୁଁ ଛାଡ଼ିବାକୁ କହୁନି, କିନ୍ତୁ ତା ସାଙ୍ଗରେ ଯେତେ ତନ୍ତୁଜାତୀୟ ଖାଦ୍ୟ ଯେତେ ବଢ଼ିବ ସେତେ ସଫା ହେଇଯିବ। ବୃହଯନ୍ତ୍ର ଆମର ଦରକାର, କିନ୍ତୁ ବୃହଯନ୍ତ୍ର ତାର ଯତ୍ନ ନ ନେଲେ ସେ ବି କ୍ୟାନ୍ସର ଦେଖେଇଦେବ।
1: ଆମର ସ୍ୱାସ୍ଥ୍ୟରେ ଶୁଣୁଥିଲେ ଆଲୋଚନା, କୋଲନ୍ରେ ପ୍ରଦାହ। ଆଲୋଚନା କରିଥିଲେ ଡାକ୍ତର ଶ୍ରୀକାନ୍ତ ପଣ୍ଡା।

0: ଆକାଶବାଣୀ କଟକ ସମୟ ବର୍ତ୍ତମାନ ସକାଳ 7:15 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ।
1: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ହରିୟାଣାର ଜିନ୍ଦ ରେଳ ଷ୍ଟେସନଠାରୁ ଦେଶର ପ୍ରଥମ ହାଇଡ୍ରୋଜେନ୍ ଚାଳିତ ରେଳ ଚଳାଚଳର ଆଜି ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ। ପଞ୍ଜାବର ଜଳନ୍ଧରରୁ ଓଡ଼ିଶା ସମେତ ଦେଶର 74 ପୁନଃ ବିକଶିତ ଅମୃତ ରେଳ ଷ୍ଟେସନ କରିବେ ଉଦ୍ଘାଟନ। ପ୍ରକାଶ ପାଇଲା NDA ପରିଚାଳିତ ନିଟ୍ UG ପୁନଃ ପ୍ରବେଶିକା ପରୀକ୍ଷା ଫଳ। 11 ଲକ୍ଷରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ। ଇରାନ ଉପରେ ଆମେରିକାର ଆକ୍ରମଣ ଜୋରଦାର ଏବଂ 3 ମ୍ୟାଚ୍ ବିଶିଷ୍ଟ କ୍ରିକେଟ୍ ସିରିଜ୍ର ଗତକାଲି ଅନୁଷ୍ଠିତ ଦ୍ୱିତୀୟ ମ୍ୟାଚ୍ରେ ଭାରତକୁ 4 ୱିକେଟ୍ରେ ପରାସ୍ତ କଲା ଇଂଲଣ୍ଡ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ହରିୟାଣା, ଚଣ୍ଡିଗଡ଼ ଏବଂ ପଞ୍ଜାବ ଗସ୍ତରେ ଯିବେ। ହରିୟାଣାର ଜିନ୍ଦ ରେଳ ଷ୍ଟେସନଠାରେ ଜିନ୍ଦ ଏବଂ ସୋନିପତ ମଧ୍ୟରେ ଦେଶର ପ୍ରଥମ ହାଇଡ୍ରୋଜେନ୍ ରେଳ ଚଳାଚଳର ପ୍ରଧାନମନ୍ତ୍ରୀ ଶୁଭାରମ୍ଭ କରିବେ। ଜିନ୍ଦର ଏକଲବ୍ୟ ଷ୍ଟାଡିୟମ୍ଠାରେ ଆୟୋଜିତ ହେବାକୁ ଥିବା ଏକ ସମାରୋହ

ମଧ୍ୟରେ ପ୍ରାୟ 14,700 କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶ୍ରୀ ମୋଦି ଲୋକାର୍ପଣ ଓ ଶିଳାନ୍ୟାସ କରିବେ। ହରିୟାଣାର ଜିନ୍ଦ ରେଳ ଷ୍ଟେସନଠାରେ ଶୁଭାରମ୍ଭ ହେବାକୁ ଥିବା ଏହି ଟ୍ରେନ୍ ହାଇଡ୍ରୋଜେନ୍ ଇନ୍ଧନ ସେଲ୍ ପ୍ରଯୁକ୍ତିବିଦ୍ୟା ଦ୍ୱାରା ଚାଳିତ ହେବ। ହାଇଡ୍ରୋଜେନ୍କୁ ବିଦ୍ୟୁତ୍ରେ ରୂପାନ୍ତରିତ କରି ଟ୍ରେନ୍କୁ ଗତିଶୀଳ କରିବ। ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହି ଟ୍ରେନ୍ ଉନ୍ନତ ରେଳ ଇଞ୍ଜିନିୟରିଂ କ୍ଷେତ୍ରରେ ଦେଶରେ ବୃଦ୍ଧି ପାଉଥିବା କ୍ଷମତାକୁ ଦର୍ଶାଉଛି। ଭାରତର ଏହି ପ୍ରଥମ ହାଇଡ୍ରୋଜେନ୍ ଚାଳିତ ଟ୍ରେନ୍ର ଶୁଭାରମ୍ଭ ରେଳବାଇ କ୍ଷେତ୍ରରେ ସ୍ୱଚ୍ଛ ଏବଂ ସ୍ଥାୟୀ ଗତିଶୀଳତା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ସାବ୍ୟସ୍ତ ହେବ। ଏହି ହାଇଡ୍ରୋଜେନ୍ ଟ୍ରେନ୍ରେ 10 କୋଚ୍ ରହିଛି, ଯେଉଁଥିରେ 2,600 ଯାତ୍ରୀ ଯାତ୍ରା କରିପାରିବେ। ଏଥିରେ 3,200 ହର୍ସ ପାୱାର ବିଶିଷ୍ଟ ଇଞ୍ଜିନ୍ ବ୍ୟବହାର କରାଯାଇଛି। ଜର୍ମାନୀ ଏବଂ ଚୀନ୍ରେ ଚାଲୁଥିବା ହାଇଡ୍ରୋଜେନ୍ ଟ୍ରେନ୍ରେ ମାତ୍ର 2-3 କୋଚ୍ ବ୍ୟବହାର କରାଯାଉଛି। ଏହି ଟ୍ରେନ୍ରେ ବହୁସ୍ତରୀୟ ସୁରକ୍ଷା ବ୍ୟବସ୍ଥା ସାମିଲ କରାଯାଇଛି। ହାଇଡ୍ରୋଜେନ୍ ନିର୍ଗମନ, ଉତ୍ତାପ, ଧୂଆଁ ଏବଂ ଅଗ୍ନିଶିକା ବାହାରିବା ସମ୍ପର୍କରେ ସନ୍ଧାନ କରିବାର କ୍ଷମତା ରହିଛି। ଏହି ଟ୍ରେନ୍ ଆରମ୍ଭ ହେବା ଦ୍ୱାରା ଭାରତ ଜର୍ମାନୀ, ଜାପାନ, ଚୀନ୍ ଏବଂ ଯୁକ୍ତରାଷ୍ଟ୍ର ଆମେରିକା ଭଳି ସ୍ୱଚ୍ଛ ରେଳ ପରିବହନ ପାଇଁ ହାଇଡ୍ରୋଜେନ୍ର ବ୍ୟବହାର କରୁଥିବା ଦେଶମାନଙ୍କ ମଧ୍ୟରେ ସାମିଲ ହେବ। ଅପରାହ୍ନରେ ଶ୍ରୀ ମୋଦି ଜିନ୍ଦରୁ ଚଣ୍ଡିଗଡ଼ ଯାତ୍ରା କରିବେ ଏବଂ ସେଠାରେ ସ୍ୱାସ୍ଥ୍ୟସେବା, ଶିକ୍ଷା ଏବଂ ସଡ଼କ ଭିତ୍ତିଭୂମି ପ୍ରକଳ୍ପ ସହ ଜଡ଼ିତ 4,700 କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିବେ। ପ୍ରଧାନମନ୍ତ୍ରୀ ସେଠାରେ ଏକ ଜନସମାବେଶକୁ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ପରେ ଶ୍ରୀ ମୋଦି ପଞ୍ଜାବର ଜଳନ୍ଧର ଗସ୍ତ କରି 5,470 କୋଟିରୁ ଅଧିକ ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଓଡ଼ିଶାର 7 ସମେତ ଦେଶର 74 ପୁନଃ ବିକଶିତ ଅମୃତ ରେଳଷ୍ଟେସନର ଉଦ୍ଘାଟନ କରିବେ। ପଞ୍ଜାବର ଜଳନ୍ଧର ଗସ୍ତ କରି ସେଠାରୁ ପ୍ରଧାନମନ୍ତ୍ରୀ ଏହି ରେଳଷ୍ଟେସନଗୁଡ଼ିକର ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଏହି 74 ଅମୃତ ଷ୍ଟେସନ 20 ରାଜ୍ୟରେ ରହିଛି। ଏହା ହେଉଛି ବିଶ୍ୱର ସର୍ବବୃହତ୍ ଷ୍ଟେସନ ପୁନଃ ବିକାଶ କାର୍ଯ୍ୟକ୍ରମ। ବିରାସତ ଭି ବିକାଶ ଭି ସ୍ଲୋଗାନ ଦେଇ ଏହି ଷ୍ଟେସନଗୁଡ଼ିକର ଶୁଭାରମ୍ଭ କରାଯିବା ସହ ସ୍ଥାନୀୟ ସଂସ୍କୃତି, ଐତିହ୍ୟ ଓ ସ୍ଥାପତ୍ୟକୁ ପ୍ରତିଫଳିତ କରିବ। ଓଡ଼ିଶାର 7 ପ୍ରମୁଖ ଷ୍ଟେସନଗୁଡ଼ିକ ହେଉଛି ବଲାଙ୍ଗୀର, ବରପାଲି, ପାରଳାଖେମୁଣ୍ଡି, ତାଳଚେର, କେସିଙ୍ଗା, ବାରିପଦା ଏବଂ ବିମଳଗଡ଼। ଏହି ଷ୍ଟେସନଗୁଡ଼ିକୁ ବିଶ୍ୱସ୍ତରୀୟ, ସମାବେଶୀ ଏବଂ ଭବିଷ୍ୟତର ଆବଶ୍ୟକତା ଦୃଷ୍ଟିରେ ରଖି ବିକଶିତ କରାଯାଇଛି। ପୁନଃବିକଶିତ ଅମୃତ ରେଳ ଷ୍ଟେସନଗୁଡ଼ିକରେ ଅତ୍ୟାଧୁନିକ ପ୍ଲାଟଫର୍ମ, ଷ୍ଟେସନ କୋଠା, ପାରମ୍ପରିକ ପ୍ରତୀକ୍ଷାଳୟ ଏବଂ ଉନ୍ନୀତ ଯାତ୍ରୀସେବା ବ୍ୟବସ୍ଥା କରାଯାଇଛି। ସଂସଦର ମୌସୁମୀ ଅଧିବେଶନ ଆସନ୍ତା 20 ଆରମ୍ଭ ହେଉଥିବାବେଳେ ବିଜେପି ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ NDA ପକ୍ଷରୁ ରଣନୀତି ସ୍ଥିର କରିବା ଲାଗି ଆଜି ବୈଠକ ବସିବ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବୈଠକରେ ଅଧ୍ୟକ୍ଷତା କରିବେ। ରାଷ୍ଟ୍ରୀୟ ପରୀକ୍ଷଣ ସଂସ୍ଥା NTA ଦ୍ୱାରା ଆୟୋଜିତ ନିଟ୍ UG 2026 ପୁନଃ ପ୍ରବେଶିକା ପରୀକ୍ଷା ଫଳ ପ୍ରକାଶ ପାଇଛି। ମେଡିକାଲ, ଦନ୍ତ ଚିକିତ୍ସା, ଆୟୁଷ ଏବଂ ଅନ୍ୟ ସମ୍ବନ୍ଧିତ ପାଠ୍ୟକ୍ରମ ପାଇଁ 11 ଅଧିକ ପରୀକ୍ଷାର୍ଥୀ ଯୋଗ୍ୟ ବିବେଚିତ ହୋଇଛନ୍ତି। NTAର ୱେବ୍ସାଇଟ୍ NEET.NTA.NIC.INରେ ପରୀକ୍ଷା ଫଳ ଓ ସ୍କୋର କାର୍ଡ ଉପଲବ୍ଧ ହେଉଛି। ପୂର୍ବ ନିର୍ଦ୍ଧାରିତ ଶିକ୍ଷାବର୍ଷ ସମୟ ନିର୍ଘଣ୍ଟ ଅନୁଯାୟୀ ଛାତ୍ରଛାତ୍ରୀମାନେ ଯେଭଳି ମେଡିକାଲ ପାଠ୍ୟକ୍ରମରେ ନାମ ଲେଖାଇପାରିବେ ଏହାକୁ ଦୃଷ୍ଟିରେ ରଖି ସଠିକ୍ ସମୟରେ ପରୀକ୍ଷା ଫଳ ପ୍ରକାଶ କରାଯାଇଥିବା NTA ପକ୍ଷରୁ କୁହାଯାଇଛି। ଚଳିତ ବର୍ଷ ପ୍ରଶ୍ନପତ୍ର ପ୍ରଘଟ ଘଟଣା ନେଇ ପ୍ରଥମ NEET UG ପ୍ରବେଶିକା ପରୀକ୍ଷାକୁ ବାତିଲ କରାଯିବା ପରେ ଦେଶର 551 ଓ ବିଦେଶର 14 ସହରର 5,440 ପରୀକ୍ଷା କେନ୍ଦ୍ରରେ 20 ପରୀକ୍ଷାର୍ଥୀ ପୁନଃ ପ୍ରବେଶିକା ପରୀକ୍ଷା ଦେଇଥିଲେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଆମେରିକା ଇରାନ ଉପରେ ଆକ୍ରମଣ ଜୋରଦାର କରିଛି। ଇରାନର ପ୍ରମୁଖ ସ୍ଥଳୀଗୁଡ଼ିକ ଉପରେ ଆମେରିକା ଆକ୍ରମଣ କରିବା ସହ ଏକ ନୌବାଣିଜ୍ୟ ଜାହାଜ ଉପରକୁ ଗୁଳିଚାଳନା କରିଥିବା ଜଣାପଡ଼ିଛି। ଇରାନ ସେନା ପକ୍ଷରୁ ଆମେରିକାର ନୌସେନା ବ୍ଲକେଡ୍କୁ ନଷ୍ଟ କରିବାକୁ ଉଦ୍ୟମ ହେବା ପରେ ଆମେରିକା ପକ୍ଷରୁ ଆକ୍ରମଣ କରାଯାଉଥିବା କୁହାଯାଇଛି। ତେବେ ଇରାନ ମଧ୍ୟ ଏହାର ଜବାବ ଦେଇଛି। କ୍ଷେପଣାସ୍ତ୍ର ଓ ଡ୍ରୋନ୍ ସହାୟତାରେ ଇରାନ ପକ୍ଷରୁ ପ୍ରତି ଆକ୍ରମଣ ଜାରି ରହିଛି। ଗତ ମାସରେ ଉଭୟ ଦେଶ ମଧ୍ୟରେ ହୋଇଥିବା ଯୁଦ୍ଧବିରତି ଏକ ପ୍ରକାର ଅକାମୀ ହୋଇଥିବା କୁହାଯାଇଛି। ଉଭୟ ଆମେରିକା ଏବଂ ଇରାନ ହର୍ମୁଜ୍ ପ୍ରଣାଳୀ ଉପରେ ସେମାନଙ୍କର ଅକ୍ତିଆର ସାବ୍ୟସ୍ତ କରିବା ଲାଗି ଆକ୍ରମଣ ଓ ପ୍ରତି ଆକ୍ରମଣକୁ କେନ୍ଦ୍ରୀଭୂତ କରିଛନ୍ତି। ଆମେରିକାର ଆକ୍ରମଣରେ ଇରାନର 35 ନାଗରିକଙ୍କ ମୃତ୍ୟୁ ହୋଇଥିବାବେଳେ 300 ଅଧିକ ଆହତ ହୋଇଛନ୍ତି। ସୂଚନାଯୋଗ୍ୟ, ଚଳିତ ବର୍ଷ February 28 ଆମେରିକା ଓ ଇସ୍ରାଏଲ ମିଳିତ ଭାବେ ଇରାନ ଉପରେ ଆକ୍ରମଣ କରିବା ପରଠାରୁ ମଧ୍ୟପ୍ରାଚ୍ୟରେ ସଂଘର୍ଷ ଲାଗି ରହିଛି।

0: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କତାରର ଅମୀର ଶେଖ୍ ତମିମ୍ ବିନ୍ ହମଦ୍ ଅଲି ଥାନିଙ୍କ ସହ ବାର୍ତ୍ତାଳାପ କରି ତାଙ୍କ ପିତା ଶେଖ୍ ହମଦ୍ ବିନ୍ ଖଲିଫା ଅଲ୍ ଥାନିଙ୍କ ନିଧନରେ ଶୋକ ବ୍ୟକ୍ତ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, କତାରର ଅମୀର ସମୟରେ ଉଭୟ ଦେଶ ମଧ୍ୟରେ ଥିବା ରଣନୈତିକ ଭାଗିଦାରିତା ଆଗାମୀ ଦିନରେ ଆହୁରି ସୁଦୃଢ଼ ହେବ। ଭାରତ ଏବଂ କତାରରେ ରହୁଥିବା ଭାରତୀୟଙ୍କ ପ୍ରତି ତାଙ୍କର ଭଲପାଇବାକୁ ସ୍ମରଣ କରି ଶ୍ରୀ ମୋଦି କହିଛନ୍ତି, ଭାରତ କତାର ଦ୍ୱିପାକ୍ଷିକ ସମ୍ପର୍କକୁ କତାରର ଅମୀର ସର୍ବୋଚ୍ଚ ପ୍ରାଥମିକତା ଦେଉଥିଲେ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜିଠାରୁ ତିନିଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଯିବେ। ଶ୍ରୀ ଶାହା ସେଠାରେ ସୀମା ସୁରକ୍ଷା, ପ୍ରଶାସନିକ, ଆଇନ ଶୃଙ୍ଖଳା ଓ ବିକାଶ ସହ ଜଡ଼ିତ କେତେକ କାର୍ଯ୍ୟକ୍ରମରେ ଯୋଗଦେବେ। ଆସନ୍ତାକାଲି ଶ୍ରୀ ଶାହା ସିଲିଗୁଡ଼ିସ୍ଥିତ ଜୁମାଗଛ ସୀମା ଆଉଟପୋଷ୍ଟ ପରିଦର୍ଶନ କରି ଅଷ୍ଟାଦଶ ବାଟାଲିୟନ ସୀମା ଆଉଟପୋଷ୍ଟରେ ସୀମା ସୁରକ୍ଷା ବଳ ବିଏସ୍ଏଫ୍ ଯବାନଙ୍କ ସହ ଆଲୋଚନା କରିବେ। ଏହି ଅବସରରେ ଶ୍ରୀ ଶାହା ବିଏସ୍ଏଫ୍ ସହ ଜଡ଼ିତ କେତେକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଅପରାହ୍ନରେ ସ୍ୱରାଷ୍ଟ୍ରମନ୍ତ୍ରୀ ପଶ୍ଚିମବଙ୍ଗରେ ସୀମା ସମ୍ପର୍କିତ ସମସ୍ୟା ନେଇ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିବେ। ସୂଚନା ଅନୁଯାୟୀ ପଶ୍ଚିମବଙ୍ଗରେ ତିନୋଟି ନୂଆ ଅପରାଧିକ ଆଇନର କାର୍ଯ୍ୟକାରିତା ନେଇ ଶ୍ରୀ ଶାହା ସମୀକ୍ଷା କରିବେ। କେରଳମରେ ଆଜିଠାରୁ ରାମାୟଣ ମାସ ଆରମ୍ଭ ହେଉଛି। ଏଥିରେ ମାଲାୟାଲମ ଯୁଗର କାର୍କିଡାକମ୍ ମାସକୁ ରାମାୟଣ ମାସ ଭାବରେ ପାଳନ କରାଯାଇଥାଏ। ଏହି ସମୟରେ ଶ୍ରଦ୍ଧାଳୁମାନେ ଆଧ୍ୟାତ୍ମିକ ଶକ୍ତି ଏବଂ ମାନସିକ ଶାନ୍ତି ନିମନ୍ତେ ମହାକାବ୍ୟ ରାମାୟଣର ପ୍ରତ୍ୟେକଟି ବିଷୟବସ୍ତୁକୁ ଅତ୍ୟନ୍ତ ଆଗ୍ରହର ସହ ଅନୁଭବ କରିଥାନ୍ତି। ରାମାୟଣ ମାସର ପ୍ରଥମ ଦିନରୁ ସେଠାକାର ଘରେ ଘରେ ଏବଂ ମନ୍ଦିରରେ ଦୈନନ୍ଦିନ ରାମାୟଣ ପଠନ କରାଯାଏ। ମନ୍ଦିରଗୁଡ଼ିକରେ ଏହି ଅବସରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଇଥାଏ। ତିନି ମ୍ୟାଚ୍ ବିଶିଷ୍ଟ କ୍ରିକେଟ୍ ସିରିଜ୍ରେ ଗତକାଲି ଅନୁଷ୍ଠିତ ଦ୍ୱିତୀୟ ଦିନିକିଆରେ ଆୟୋଜକ ଇଂଲଣ୍ଡ 4 wicketରେ ଭାରତକୁ ପରାସ୍ତ କରିଛି। ଏହି ବିଜୟ ସହିତ ଉଭୟ ଦଳ ସମାନ ସ୍ଥିତିରେ ରହିଛନ୍ତି। ଗତକାଲି କାର୍ଡିଫ୍ର ସୋଫିଆ ଗାର୍ଡେନ୍ରେ ଅନୁଷ୍ଠିତ ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ଭାରତୀୟ ଦଳ 44 ଓଭରରେ ସମସ୍ତ ୱିକେଟ୍ ହରାଇ 233 ରନ୍ ସ୍କୋର କରିଥିଲା। ଶ୍ରେୟସ୍ ଆୟର 66 ଓ ବିରାଟ କୋହଲି 65 ରନ୍ କରିଥିଲେ। ଜବାବରେ ଇଂଲଣ୍ଡ 45ତମ ଓଭର ସୁଦ୍ଧା 4 wicket ବିନିମୟରେ ବିଜୟ ଲକ୍ଷ୍ୟ ହାସଲ କରିଥିଲା। ସିରିଜ୍ର ଅନ୍ତିମ ମ୍ୟାଚ୍ ଆସନ୍ତା ରବିବାର ଦିନ ଲର୍ଡ଼ସ୍ କ୍ରିକେଟ୍ ପଡ଼ିଆରେ ଅନୁଷ୍ଠିତ ହେବ। ଦେଶରେ ହକି ଖେଳକୁ ଆହୁରି ଲୋକପ୍ରିୟ କରିବା ଲାଗି ଆସନ୍ତାକାଲିଠାରୁ ବିଭିନ୍ନ ସ୍ଥାନରେ ପ୍ରଶିକ୍ଷଣ ଓ କର୍ମଶାଳା ଅନୁଷ୍ଠିତ ହେବ। ପ୍ରତିଯୋଗୀମାନଙ୍କୁ ଆନ୍ତର୍ଜାତିକ ସ୍ତରର ପ୍ରଶିକ୍ଷଣ ପ୍ରଦାନ କରିବା ଏବଂ ଏହି ଖେଳରେ ଜଡ଼ିତ କୌଶଳ ସମ୍ବନ୍ଧରେ ଅବଗତ କରାଇବା ଲାଗି କର୍ମଶାଳା ଓ ପ୍ରଶିକ୍ଷଣ ଆୟୋଜନ ହେବ। ହକି ଇଣ୍ଡିଆ ଅଧ୍ୟକ୍ଷ ଡକ୍ଟର ଦିଲୀପ ତିର୍କି କହିଛନ୍ତି, ଏହି କାର୍ଯ୍ୟକ୍ରମ ଫଳରେ ଦେଶରେ ହକି ମୂଳଦୁଆ ଆହୁରି ସୁଦୃଢ଼ ହେବ। ଫୁଟବଲରେ ଭାରତର 17 ବର୍ଷରୁ କମ୍ ମହିଳା ଦଳକୁ AFC 17 ବର୍ଷରୁ କମ୍ ମହିଳା ଏସୀୟ କପ୍ 2027 କ୍ୱାଲିଫାୟର୍ର ଗ୍ରୁପ୍ ଇରେ ମାଲେସିଆ, ସିରିଆ ଏବଂ ଇରାକ ସହ ରଖାଯାଇଛି। ଭାରତ ଦ୍ୱିତୀୟ ଥର ଲାଗି ଏହି ପ୍ରତିଯୋଗିତାରେ କ୍ୱାଲିଫାୟର୍ ଜିତିବା ଲାଗି ଉଦ୍ୟମ କରିବ। ଚଳିତ ବର୍ଷ ଅକ୍ଟୋବର 5ରୁ 11 ତାରିଖ ପର୍ଯ୍ୟନ୍ତ ମାଲେସିଆରେ ଗ୍ରୁପ୍ ଇର ମ୍ୟାଚ୍ ଅନୁଷ୍ଠିତ ହେବ। ପ୍ରଥମ ମ୍ୟାଚ୍ରେ ଭାରତ ଇରାକ ବିପକ୍ଷରେ ଖେଳିବାକୁ ଥିବାବେଳେ ଅନ୍ୟ 2 ମ୍ୟାଚ୍ରେ ସିରିଆ ଏବଂ ଆୟୋଜକ ମାଲେସିଆ ବିପକ୍ଷରେ ଅବତୀର୍ଣ୍ଣ ହେବ। ମୁଖ୍ୟ ସମ୍ବାଦ ପୁଣି ଥରେ। ହରିୟାଣାର ଜିନ୍ଦ ରେଳ ଷ୍ଟେସନଠାରୁ ଦେଶର ପ୍ରଥମ ହାଇଡ୍ରୋଜେନ୍ ଚାଳିତ ରେଳ ଚଳାଚଳର ଆଜି ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ। ପଞ୍ଜାବର ଜଳନ୍ଧରରୁ ଓଡ଼ିଶା ସମେତ ଦେଶର 74 ପୁନଃ ବିକଶିତ ଅମୃତ ରେଳ ଷ୍ଟେସନର କରିବେ ଉଦ୍ଘାଟନ। ପ୍ରକାଶ ପାଇଲା NTA ପରିଚାଳିତ ନେଟ୍ UG ପୁନଃ ପ୍ରବେଶିକା ପରୀକ୍ଷା ଫଳ। 11 ଲକ୍ଷରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ। ଇରାନ ଉପରେ ଆମେରିକାର ଆକ୍ରମଣ ଜୋରଦାର ଏବଂ 3 ବିଶିଷ୍ଟ କ୍ରିକେଟ୍ ସିରିଜ୍ର ଗତକାଲି ଅନୁଷ୍ଠିତ ଦ୍ୱିତୀୟ ମ୍ୟାଚ୍ରେ ଭାରତକୁ 4 wicketରେ ପରାସ୍ତ କଲା ଇଂଲଣ୍ଡ। ସମ୍ବାଦ ଶେଷ ହେଲା।
1: ବର୍ତ୍ତମାନ ଆସନ୍ତୁ ଶୁଣିବା ବିକାଶଧାରା। ଆଜି ଏଥିରେ ରହିଛି ଏକ ଆଲୋଚନା ବିଷୟ ରହିଛି, ଆନ୍ତର୍ଜାତୀୟ ନ୍ୟାୟ ଦିବସ, ଶାନ୍ତି, ମାନବାଧିକାର ଓ ସମ୍ମାନତାର ବିଶ୍ୱସ୍ତମ୍ଭ କାର୍ଯ୍ୟକ୍ରମ ଶୁଣିବା। କିନ୍ତୁ ତା ପୂର୍ବରୁ ଏହି ବିଜ୍ଞାପନ, ଏକ ବିଶେଷ ସୂଚନା, ଆପଣଙ୍କ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଆକାଶବାଣୀର ସହଯୋଗ ନିଅନ୍ତୁ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ ଏଇ ଟେଲିଫୋନ୍ ନମ୍ବରରେ 7008247588 ନମ୍ବରଟି ଆଉଥରେ କହିଦେଉଛି 7008247588 ସୂଚନାଟି ଏତିକିରେ ଶେଷ ହେଲା।

ନମସ୍କାର ଶ୍ରୋତା ବନ୍ଧୁ, ସ୍ୱାଗତ ଆପଣମାନଙ୍କୁ ରାଉରକେଲା ଏଫ୍ଏମ୍ ବ୍ୟାଣ୍ଡର 102.6 ମେଗାହର୍ଜର ବିକାଶଧାରା କାର୍ଯ୍ୟକ୍ରମକୁ। କାର୍ଯ୍ୟକ୍ରମର ପ୍ରଯୋଜନାରେ ବସନ୍ତ କୁମାର ସ୍ୱାଇଁ ଏବଂ କାର୍ଯ୍ୟକ୍ରମର ଉପସ୍ଥାପନାରେ ମୁଁ ଆପଣମାନଙ୍କ ରେଡ଼ିଓ ସାଥୀ ମଧୁସ୍ମିତା। ଶ୍ରୋତା ବନ୍ଧୁ, ଆଜିର କାର୍ଯ୍ୟକ୍ରମର ବିଷୟବସ୍ତୁଟି ହେଉଛି ନ୍ୟାୟପୂର୍ଣ୍ଣ ବିଶ୍ୱ ଗଠନରେ ଆନ୍ତର୍ଜାତୀୟ ନ୍ୟାୟ ଦିବସର ଭୂମିକା ସମ୍ପର୍କରେ।

ଗୋଟିଏ ଶକ୍ତିଶାଳୀ ବାର୍ତ୍ତା ଦେଇଥାଏ। କୌଣସି ଅପରାଧୀ ଆଇନ ଠାରୁ ଉପରେ ନୁହେଁ ଏବଂ ପ୍ରତ୍ୟେକ ପୀଡ଼ିତ ବ୍ୟକ୍ତି ନ୍ୟାୟ ପାଇବାର ଅଧିକାର ରଖୁଛନ୍ତି। ଶ୍ରୋତାବନ୍ଧୁ, ନ୍ୟାୟପୂର୍ଣ୍ଣ ବିଶ୍ୱ ଗଠନ ପାଇଁ କେବଳ ଆଇନ ଯଥେଷ୍ଟ ନୁହେଁ, ବରଂ ଆବଶ୍ୟକ ମାନବିକତା, ସହାନୁଭୂତି ଏବଂ ପାରସ୍ପରିକ ସମ୍ମାନ। ଯେତେବେଳେ ପ୍ରତ୍ୟେକ ଦେଶ ଆନ୍ତର୍ଜାତୀୟ ଆଇନକୁ ସମ୍ମାନ କରିବ, ମାନବାଧିକାରକୁ ସୁରକ୍ଷା ଦେବ ଏବଂ ଶାନ୍ତିର ପଥରେ ଚାଲିବ, ସେତେବେଳେ ଗୋଟିଏ ସୁନ୍ଦର ଏବଂ ସମୃଦ୍ଧ ବିଶ୍ୱ ଗଢ଼ି ଉଠିବ। ଭାରତ ସଦାବେଳେ ବସୁଧୈବ କୁଟୁମ୍ବକମ୍ ଅର୍ଥାତ୍ ସମଗ୍ର ବିଶ୍ୱ ଗୋଟିଏ ପରିବାରର ବାର୍ତ୍ତା ଦେଇ ଆସିଛି। ଏହି ଆଦର୍ଶ ଆମକୁ ଶିଖାଏ ଯେ ନ୍ୟାୟ, ଶାନ୍ତି ଏବଂ ସମାନତା କେବଳ ଗୋଟିଏ ଦେଶ ପାଇଁ ନୁହେଁ, ବରଂ ମାନବ ଜାତି ପାଇଁ ଆବଶ୍ୟକ। ଆମ ଯୁବପିଢ଼ିର ମଧ୍ୟ ଏଥିରେ ବଡ଼ ଭୂମିକା ରହିଛି। ଆମେ ସତ୍ୟକୁ ଗ୍ରହଣ କରିବା, ଅନ୍ୟାୟର ପ୍ରତିବାଦ କରିବା, ଦୁର୍ବଳଙ୍କ ପକ୍ଷରେ ଠିଆ ହେବା ଏବଂ ସମାଜରେ ସମାନତା ଏବଂ ଭ୍ରାତୃତ୍ୱର ବାର୍ତ୍ତା ପହଞ୍ଚାଇବା ଉଚିତ। ଏହି ଛୋଟ ଛୋଟ ପଦକ୍ଷେପ ଗୋଟିଏ ବଡ଼ ପରିବର୍ତ୍ତନର ଆରମ୍ଭ ନିଶ୍ଚୟ କରିପାରିବ। ତେବେ ଶ୍ରୋତାବନ୍ଧୁ, ଆଜି ଆମେ ଆମ କାର୍ଯ୍ୟକ୍ରମରେ ଆନ୍ତର୍ଜାତୀୟ ନ୍ୟାୟ ଦିବସ ସମ୍ପର୍କରେ ଆଲୋଚନା କରିବାକୁ ଯାଉଛେ। ଏହି ବିଷୟରେ ଆଲୋଚନା କରିବା ପାଇଁ ଆଜି ଆମ ସହିତ ଉପସ୍ଥିତ ଅଛନ୍ତି ଆମର ଜଣେ ଶିକ୍ଷୟିତ୍ରୀ ବାନ୍ଧବୀ ମ୍ୟାଡ଼ାମ ମଧୁସ୍ମିତା ମହାନ୍ତ। ତେବେ ଆସନ୍ତୁ ଶ୍ରୋତାବନ୍ଧୁ, ତାଙ୍କ ସହିତ ସାକ୍ଷାତ କରିବା ଏବଂ ତାଙ୍କ ସହିତ ଆଲୋଚନା କରିବା ଆନ୍ତର୍ଜାତୀୟ ନ୍ୟାୟ ଦିବସ ସମ୍ପର୍କରେ ଅଧିକ କିଛି କଥା।

0: ମ୍ୟାଡାମ ନମସ୍କାର।
1: ଆଜ୍ଞା ମ୍ୟାଡାମ ନମସ୍କାର।
0: ମ୍ୟାଡାମ ଆଜି ଆପଣଙ୍କୁ ଆମର ବିକାଶ ଧାରା କାର୍ଯ୍ୟକ୍ରମକୁ ବହୁତ ବହୁତ ସ୍ୱାଗତ।
1: ଆଜ୍ଞା ଧନ୍ୟବାଦ ମ୍ୟାଡାମ।
0: ମ୍ୟାଡାମ ଆଜିର ଆମର ଯୋଉ ବିଷୟବସ୍ତୁଟି ରହିଛି ଆନ୍ତର୍ଜାତୀୟ ନ୍ୟାୟ,
1: ଆଜ୍ଞା
0: ଶାନ୍ତି, ମାନବ ଅଧିକାର ଏବଂ ସମାନତାର ବିଶ୍ୱସ୍ତମ୍ଭ, ଏହି ସମ୍ପର୍କରେ ତେବେ ଆପଣ ଆମ ଶ୍ରୋତା ବନ୍ଧୁମାନଙ୍କୁ ଜଣାଇବେ ଏ ଯୋଉ ଆନ୍ତର୍ଜାତୀୟ ନ୍ୟାୟ କ'ଣ ଏବଂ ଏହାର ମୂଳ ଉଦ୍ଦେଶ୍ୟ କ'ଣ ରହିଛି।
1: ଆଜ୍ଞା ମ୍ୟାଡାମ ଶୁଣନ୍ତୁ, ଆଜି ଆମେ ଏପରି ଏକ ବିଷୟ ଉପରେ ଆଲୋଚନା କରୁଛୁ ଯାହା କେବଳ ଆଇନର ପରିସର ଭିତରେ ସୀମିତ ନୁହେଁ, ବରଂ ସମଗ୍ର ମାନବ ସଭ୍ୟତା ମୂଳ ବ୍ୟବସ୍ଥା ସହିତ ଜଡ଼ିତ। ସେହି ବିଷୟ ହେଉଛି ଆନ୍ତର୍ଜାତୀୟ ନ୍ୟାୟ। ଦେଖନ୍ତୁ ମ୍ୟାଡାମ, ସରଳ ଭାଷାରେ କହିଲେ ପୃଥିବୀର ସମସ୍ତ ଦେଶ ମଧ୍ୟରେ ନ୍ୟାୟ, ଦାୟିତ୍ୱ, ମାନବ ସମ୍ମାନ, ଆଇନର ଶାସନକୁ ସୁନିଶ୍ଚିତ କରିବା ପାଇଁ ଯେଉଁ ବ୍ୟବସ୍ଥା ଗଢ଼ାଯାଇଛି ତାହାକୁ ଆନ୍ତର୍ଜାତୀୟ ନ୍ୟାୟ କୁହାଯାଏ। ଏହାର ଲକ୍ଷ୍ୟ କୌଣସି ଏକ ଦେଶକୁ ପକ୍ଷପାତ କରିବା ନୁହେଁ, ବରଂ ସମଗ୍ର ବିଶ୍ୱରେ ନ୍ୟାୟର ଭାବନାକୁ ସୁଦୃଢ଼ କରିବା। ବିଶ୍ୱ ଇତିହାସକୁ ଦେଖିଲେ ଜଣାପଡ଼େ ଯୁଦ୍ଧ, ଗଣହତ୍ୟା, ଜାତିଗତ ହିଂସା, ଶିଶୁ ନିର୍ଯାତନା, ମହିଳାଙ୍କ ପ୍ରତି ଅମାନବିକ ବ୍ୟବହାର, ବଳପୂର୍ବକ ବିସ୍ଥାପନ ପରି ଅନେକ ଘଟଣା ଲକ୍ଷ ଲକ୍ଷ ଜୀବନକୁ ପ୍ରଭାବିତ କରିଛି। ଏପରି ଅପରାଧ କେବଳ ଗୋଟିଏ ଦେଶର ସୀମା ଭିତରେ ସୀମିତ ରହେ ନାହିଁ, ସମଗ୍ର ମାନବ ସମାଜ ତାହାର ପ୍ରଭାବ ଅନୁଭବ କରେ। ସେହି କାରଣରୁ ଅନ୍ତର୍ଜାତୀୟ ସ୍ତରରେ ନ୍ୟାୟ ପ୍ରତିଷ୍ଠାର ଆବଶ୍ୟକତା ଅନୁଭୂତ ହେଲା। ଅନ୍ତର୍ଜାତୀୟ ନ୍ୟାୟର ପ୍ରଥମ ଉଦ୍ଦେଶ୍ୟ ହେଉଛି ମାନବ ଜୀବନର ଗରିମାକୁ ସୁରକ୍ଷା ଦେବା। ପୃଥିବୀର ଯେକୌଣସି ସ୍ଥାନରେ ଜନ୍ମ ନେଇଥିବା ବ୍ୟକ୍ତି ସମାନ ସମ୍ମାନ ପାଇବାର ଅଧିକାରୀ। କୌଣସି ଜାତି, ଭାଷା, ଧର୍ମ, ରଙ୍ଗ, ଲିଙ୍ଗ, ସାମାଜିକ ସ୍ଥିତି ଆଧାରରେ ତାଙ୍କୁ ବଞ୍ଚିତ କରାଯିବ ଉଚିତ ନୁହେଁ। ଏହି ମୂଳ ଭାବନାକୁ ସୁରକ୍ଷିତ ରଖିବା ହିଁ ଆନ୍ତର୍ଜାତୀୟ ନ୍ୟାୟର ପ୍ରମୁଖ ଲକ୍ଷ୍ୟ। ଦ୍ୱିତୀୟ ଉଦ୍ଦେଶ୍ୟ ହେଉଛି ଗୁରୁତର ଅପରାଧ ପ୍ରତି ଦଣ୍ଡହୀନତାର ସଂସ୍କୃତିକୁ ବନ୍ଦ କରିବା। ଯଦି ଶକ୍ତିଶାଳୀ ବ୍ୟକ୍ତି କିମ୍ବା ସଂଗଠନ ଅପରାଧ କରି ମଧ୍ୟ ଦଣ୍ଡରୁ ମୁକ୍ତ ରହିଯାଆନ୍ତି ତେବେ ସମାଜରେ ଆଇନର ପ୍ରତି ବିଶ୍ୱାସ କମିଯାଏ। ତୃତୀୟ ଉଦ୍ଦେଶ୍ୟ ହେଉଛି ଦେଶମାନଙ୍କ ମଧ୍ୟରେ ବିଶ୍ୱାସର ପରିବେଶ ସୃଷ୍ଟି କରିବା। ନ୍ୟାୟର ଭିତ୍ତି ମଜବୁତ ହେଲେ ସଂଘର୍ଷର ସମ୍ଭାବନା କମିଥାଏ। ଆଲୋଚନା, ସହଯୋଗ, ଆଇନଗତ ପ୍ରକ୍ରିୟା ମାଧ୍ୟମରେ ବିବାଦର ସମାଧାନ ସମ୍ଭବ ହୁଏ। ଏହା ବିଶ୍ୱ ଶାନ୍ତି ପାଇଁ ଏକ ସକାରାତ୍ମକ ପଦକ୍ଷେପ।

0: ଆନ୍ତର୍ଜାତୀୟ ନ୍ୟାୟ କେବଳ ଅଦାଲତର ବିଷୟ ନୁହେଁ, ଏହା ମାନବିକତାର ଏକ ଜୀବନ୍ତ ଦର୍ଶନ। ନ୍ୟାୟ ପ୍ରତି ସମ୍ମାନ ରହିଲେ ସମାଜରେ ସହାନୁଭୂତି ବଢ଼େ, ସଂଘର୍ଷ କମେ, ବିକାଶର ପଥ ପ୍ରଶସ୍ତ ହୁଏ। ଆନ୍ତର୍ଜାତୀୟ ନ୍ୟାୟର ମୂଳ ଉଦ୍ଦେଶ୍ୟ କେବଳ ଦୋଷୀଙ୍କୁ ଦଣ୍ଡ ଦେବା ନୁହେଁ, ବରଂ ଏପରି ଏକ ବିଶ୍ୱ ଗଢ଼ିବା ଯେଉଁଠି ମଣିଷ ଭୟ ବିନା ବଞ୍ଚିପାରିବ, ସମ୍ମାନ ସହିତ ଜୀବନଯାପନ କରିବ। ନ୍ୟାୟ ପ୍ରତି ତାର ବିଶ୍ୱାସ କେବେ ଭାଙ୍ଗିବ ନାହିଁ। ନ୍ୟାୟର ଏହି ଆଲୋକ ଯେତେ ଅଧିକ ବ୍ୟାପିବ, ବିଶ୍ୱ ସେତେ ଅଧିକ ଶାନ୍ତ, ସୁରକ୍ଷିତ, ମାନବିକ ହେବ।
1: ବହୁତ ସୁନ୍ଦର ମ୍ୟାଡମ। ତେବେ ମ୍ୟାଡମ, ପ୍ରତିବର୍ଷ ଜୁଲାଇ 17କୁ ଆନ୍ତର୍ଜାତୀୟ ନ୍ୟାୟ ଦିବସ ଭାବେ କାହିଁକି ପାଳନ କରାଯାଉଛି?
0: ଆଜ୍ଞା ମ୍ୟାଡମ, ଆଜିର ଆଲୋଚନାରେ ଆମେ ଏକ ଐତିହାସିକ ଦିନର ମହତ୍ତ୍ୱ ବିଷୟରେ ଜାଣିବା। ପ୍ରତିବର୍ଷ ଜୁଲାଇ 17 ତାରିଖରୁ ସମଗ୍ର ବିଶ୍ୱରେ ଆନ୍ତର୍ଜାତୀୟ ନ୍ୟାୟ ଦିବସ ଭାବେ ପାଳନ କରାଯାଏ। ଏହି ଦିନଟି କେବଳ କ୍ୟାଲେଣ୍ଡରର ଏକ ତାରିଖ ନୁହେଁ, ବରଂ ମାନବ ସଭ୍ୟତାର ନ୍ୟାୟ ପ୍ରତି ଅଟୁଟ ବିଶ୍ୱାସର ପ୍ରତୀକ। 1998 ଜୁଲାଇ 17 ତାରିଖରେ ଇଟାଲୀର ରୋମ୍ ସହରରେ ଏକ ଐତିହାସିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ବିଶ୍ୱର ଅନେକ ଦେଶ ଏକାଠି ହୋଇ ରୋମ୍ ସମ୍ବିଧି ଗ୍ରହଣ କରିଥିଲେ। ଏହି ସମ୍ବିଧି ଆଧାରରେ ପରବର୍ତ୍ତୀ ସମୟରେ ଆନ୍ତର୍ଜାତୀୟ ଅପରାଧ ନ୍ୟାୟାଳୟର ସ୍ଥାପନା ହୋଇଥିଲା। ଏହା ବିଶ୍ୱ ନ୍ୟାୟ ବ୍ୟବସ୍ଥାର ଇତିହାସରେ ଏକ ନୂଆ ଅଧ୍ୟାୟର ଆରମ୍ଭ ଥିଲା। ଏହି ଦିନ ପାଳନର ପ୍ରମୁଖ ଉଦ୍ଦେଶ୍ୟ ହେଉଛି ସମଗ୍ର ବିଶ୍ୱକୁ ଏହି ବାର୍ତ୍ତା ଦେବା ଯେ ଗଣହତ୍ୟା, ଯୁଦ୍ଧ ଅପରାଧ, ମାନବତା ବିରୋଧ ଅପରାଧ, ଶିଶୁଙ୍କ ଉପରେ ଅତ୍ୟାଚାର ପରି ଗୁରୁତର ଘଟଣା କେବେ ମଧ୍ୟ ଦଣ୍ଡହୀନ ରହିବା ଉଚିତ ନୁହେଁ। ଜୁଲାଇ 17 ଆମକୁ ସ୍ମରଣ କରାଏ ଯେ ନ୍ୟାୟ କେବଳ ଅଦାଲତ ଚାରିକାନ୍ଥ ଭିତରେ ସୀମିତ ନୁହେଁ। ନ୍ୟାୟ ହେଉଛି ଏକ ନୈତିକ ଶକ୍ତି ଯାହା ମଣିଷକୁ ମଣିଷ ସହିତ ଯୋଡ଼ି ରଖେ। ଯେତେବେଳେ କୌଣସି ନିରୀହ ନାଗରିକ ଅତ୍ୟାଚାରର ଶିକାର ହୁଅନ୍ତି, ସେତେବେଳେ ସମଗ୍ର ମାନବ ସମାଜର ଦାୟିତ୍ୱ ହେଉଛି ତାଙ୍କ ପକ୍ଷରେ ଛିଡ଼ା ହେବା। ଜୁଲାଇ 17 କେବଳ ଏକ ସ୍ମୃତି ଦିବସ ନୁହେଁ, ଏହା ଏକ ସଂକଳ୍ପର ଦିନ, ଏପରି ଏକ ବିଶ୍ୱ ଗଠନ ସଂକଳ୍ପ ଯେଉଁଠି ମାନବ ସମାନ ସର୍ବୋଚ୍ଚ ସ୍ଥାନରେ ରହିବ, ଆଇନ ସମସ୍ତଙ୍କ ପାଇଁ ସମାନ ହେବ, ଅନ୍ୟାୟ ବିରୋଧରେ ସମଗ୍ର ମାନବ ସମାଜ ଏକ ସ୍ୱର ଛିଡ଼ା ହେବ। ଏହି ସଂକଳ୍ପ ହିଁ ଆନ୍ତର୍ଜାତୀୟ ନ୍ୟାୟ ଦିବସର ପ୍ରକୃତ ଆଧାର ଅଟେ।
1: ଆଜ୍ଞା, ବହୁତ ସୁନ୍ଦର ମ୍ୟାଡମ। ତେବେ ମ୍ୟାଡମ, ବିଶ୍ୱରେ ଶାନ୍ତି ପ୍ରତିଷ୍ଠା କରିବାରେ ଆନ୍ତର୍ଜାତୀୟ ନ୍ୟାୟର ଭୂମିକା କେତେ ଗୁରୁତ୍ୱପୂର୍ଣ୍ଣ ଅଟେ?
0: ଶାନ୍ତି ହେଉଛି ମାନବ ସଭ୍ୟତାର ସବୁଠାରୁ ମୂଲ୍ୟବାନ ସମ୍ପଦ। ଯେଉଁଠାରେ ଶାନ୍ତି ରହିଥାଏ ସେଠାରେ ବିକାଶ ସମ୍ଭବ ହୁଏ, ଶିକ୍ଷା ଆଗକୁ ବଢ଼େ, ଅର୍ଥନୀତି ସୁଦୃଢ଼ ହୁଏ, ସଂସ୍କୃତିର ବିକାଶ ଘଟେ, ମାନବ ଜୀବନ ଆଶାରେ ପରିପୂର୍ଣ୍ଣ ହୁଏ। କିନ୍ତୁ ଶାନ୍ତି କେବଳ ଇଚ୍ଛା କଲେ ଆସେ ନାହିଁ, ଏହା ପଛରେ ଦରକାର ନ୍ୟାୟ, ବିଶ୍ୱାସ, ଜବାବ ଦେବା ହିଁ ପାରସ୍ପରିକ ସମ୍ମାନ। ଏହି ଭିତ୍ତିକୁ ମଜବୁତ କରିଥାଏ ଆନ୍ତର୍ଜାତୀୟ ନ୍ୟାୟ। ବିଶ୍ୱରେ ଅନେକ ସମୟରେ ସୀମା ବିବାଦ, ଜଳ ସମ୍ପଦକୁ ନେଇ ମତଭେଦ, ଜାତିଗତ ସଂଘର୍ଷ, ରାଜନୈତିକ ଅସ୍ଥିରତା, ସଶସ୍ତ୍ର ଆକ୍ରମଣ ପରି ଘଟଣା ଦେଖିବାକୁ ମିଳେ। ଯଦି ପ୍ରତ୍ୟେକ ଦେଶ ନିଜ ଶକ୍ତି ଦେଖାଇ ସମସ୍ୟାର ସମାଧାନ କରିବାକୁ ଚାହିଁବ, ତେବେ ପୃଥିବୀ ସଦା ସଂଘର୍ଷରେ ଜଳିବ। ମାତ୍ର ଆଇନ ଆଧାରିତ ନିଷ୍ପତ୍ତି, ନିରପେକ୍ଷ ବିଚାର, ପାରସ୍ପରିକ ସମ୍ପତ୍ତି ସ୍ଥାୟୀ ଶାନ୍ତିର ପଥ ପ୍ରଶସ୍ତ କରିପାରିବ। ଶାନ୍ତି କେବଳ ସୀମାରେ ସୈନିକ ମୁତୟନ କରି ସମ୍ଭବ ନୁହେଁ। ଶାନ୍ତି ସେତେବେଳେ ସ୍ଥାୟୀ ହୁଏ ଯେତେବେଳେ ପ୍ରତ୍ୟେକ ମଣିଷ ନିଜକୁ ସୁରକ୍ଷିତ ଅନୁଭବ କରେ, ଶିଶୁ ବିଦ୍ୟାଳୟକୁ ନିର୍ଭୟରେ ଯାଇପାରେ, ମହିଳା ସମ୍ମାନ ସହିତ ପହଞ୍ଚିପାରେ, ସାଧାରଣ ନାଗରିକ ଭୟମୁକ୍ତ ଜୀବନ ପାଇପାରେ। ଏହି ପରିବେଶ ସୃଷ୍ଟିରେ ଅନ୍ତର୍ଜାତୀୟ ନ୍ୟାୟ ଏକ ନିରବ କିନ୍ତୁ ଶାନ୍ତିଶୀଳ ଆଧାର।
1: ଆଜ୍ଞା, ବହୁତ ସୁନ୍ଦର ମ୍ୟାଡମ। ତେବେ ମ୍ୟାଡମ, ମାନବାଧିକାର ସୁରକ୍ଷା ଏବଂ ଆନ୍ତର୍ଜାତୀୟ ନ୍ୟାୟ ମଧ୍ୟରେ କିପରି ସମ୍ପର୍କ ରହିଛି ସେ ବିଷୟ ଟିକେ ଆମ ଶ୍ରୋତା ବନ୍ଧୁ ମାନଙ୍କୁ ଜଣାଇବେ?
0: ଆଜ୍ଞା, ପୃଥିବୀର ପ୍ରତ୍ୟେକ ମଣିଷ ଜନ୍ମରୁ କିଛି ମୌଳିକ ଅଧିକାର ନେଇ ଆସିଥାଏ। ସମ୍ମାନର ସହିତ ବଞ୍ଚିବା, ମତ ପ୍ରକାଶ କରିବା, ଶିକ୍ଷା ପାଇବା, ସୁରକ୍ଷା ପାଇବା, ସମାନ ସୁଯୋଗ ଲାଭ କରିବା ପରି ଅଧିକାର କୌଣସି ସରକାରର ଦାନ ନୁହେଁ, ଏହା ମାନବ ଜନ୍ମସିଦ୍ଧ ଅଧିକାର। ଏହି ଅଧିକାରକୁ ସୁରକ୍ଷିତ ରଖିବାରେ ଆନ୍ତର୍ଜାତୀୟ ନ୍ୟାୟ ଏକ ଦୃଢ଼ ଆଧାର ପ୍ରଦାନ କରେ। ମାନବାଧିକାରକୁ ଯଦି ଗଛର ଫଳ କୁହାଯାଏ, ତେବେ ଆନ୍ତର୍ଜାତୀୟ ନ୍ୟାୟ ହେଉଛି ତାହାର ମୂଳ। ମୂଳ ଯେତେ ଶକ୍ତିଶାଳୀ ହେବ ଗଛ ସେତେ ସୁସ୍ଥ ରହିବ। ସେହିପରି ନ୍ୟାୟ ବ୍ୟବସ୍ଥା ଯେତେ ସୁଦୃଢ଼ ହେବ ମାନବାଧିକାର ସେତେ ଅଧିକ ସୁରକ୍ଷିତ ରହିବ। ବିଶ୍ୱର ଅନେକ ସ୍ଥାନରେ ଆଜି ବି ଶିଶୁ ଶ୍ରମ, ମାନବ ଚାଲାଣ, ଜାତିଗତ ବୈଷମ୍ୟ, ମହିଳାଙ୍କ ପ୍ରତି ହିଂସା, ଧର୍ମୀୟ ନିର୍ଯାତନା ପରି ଘଟଣା ଘଟୁଛି। ଏହି ସମସ୍ୟା କେବଳ ଗୋଟିଏ ଦେଶର ଆଭ୍ୟନ୍ତରୀଣ ବିଷୟ ନୁହେଁ, ଏହା ସମଗ୍ର ମାନବ ସମାଜ ଚିନ୍ତାର ବିଷୟ। ଏପରି ସମୟରେ ଆନ୍ତର୍ଜାତୀୟ ନ୍ୟାୟ ପୀଡ଼ିତଙ୍କ ପାଇଁ ଆଶାର ଦୀପ ହୋଇ ଛିଡ଼ା ହୁଏ। ଯେତେବେଳେ କୌଣସି ବ୍ୟକ୍ତି ନିଜ ଦେଶର ନ୍ୟାୟ ପାଇବାରେ ବିଫଳ ହୁଅନ୍ତି, ସେତେବେଳେ ବିଶ୍ୱସ୍ତରୀୟ ଆଇନ, ଚୁକ୍ତି, ସଂସ୍ଥା ତାଙ୍କ ଅଧିକାର ସୁରକ୍ଷା ପାଇଁ ସହାୟକ ହୁଅନ୍ତି। ଏହା ପ୍ରମାଣ କରେ ଯେ ମାନବାଧିକାରର ସୁରକ୍ଷା କେବଳ ଜାତୀୟ ଦାୟିତ୍ୱ ନୁହେଁ, ବରଂ ଏକ ବିଶ୍ୱସ୍ତରୀୟ ଦାୟିତ୍ୱ। ଭାରତୀୟ ସମ୍ବିଧାନ ମଧ୍ୟ ସମାନତା, ସ୍ୱାଧୀନତା, ମର୍ଯ୍ୟାଦା, ନ୍ୟାୟକୁ ଉଚ୍ଚ ସ୍ଥାନ ଦେଇଛି। ଏହି ଆଦର୍ଶ ବିଶ୍ୱ ମାନବାଧିକାରର ମୂଳ ଭାବନା ସହିତ ସାମଞ୍ଜସ୍ୟ ରଖିଥାଏ। ତେଣୁ ଭାରତର ଗଣତାନ୍ତ୍ରିକ ପରମ୍ପରା ଆନ୍ତର୍ଜାତୀୟ ନ୍ୟାୟ ମୂଳବୋଧକୁ ଆହୁରି ସୁଦୃଢ଼ କରିଥାଏ। ଶେଷରେ କହିବାକୁ ଚାହିଁବି, ମାନବାଧିକାର ସୁରକ୍ଷା ସହିତ ଆନ୍ତର୍ଜାତୀୟ ନ୍ୟାୟର ସମ୍ପର୍କ ଅବିଚ୍ଛିନ୍ନ। ଯେଉଁଠି ଅଧିକାର ସୁରକ୍ଷିତ ରହିବ, ସେଇଠି ମଣିଷ ନିର୍ଭୟରେ ବଞ୍ଚିବ, ସମାଜରେ ବିଶ୍ୱାସ ବଢିବ, ବିଶ୍ୱ ଅଧିକ ମାନବିକ ଦିଗରେ ଆଗକୁ ବଢିବ।
1: ମ୍ୟାଡାମ, ଆପଣ ତ କହିଲେ ଆନ୍ତର୍ଜାତୀୟ ନ୍ୟାୟ ଏବଂ ମାନବାଧିକାର ସୁରକ୍ଷା ମଧ୍ୟରେ ସମ୍ପର୍କ କ'ଣ, ତେବେ ଯୁଦ୍ଧ ଅପରାଧ, ଗଣହତ୍ୟା ଏବଂ ମାନବତା ବିରୋଧୀ ଅପରାଧ ରୋକିବାରେ ଆନ୍ତର୍ଜାତୀୟ ନ୍ୟାୟ କେତେ ଫଳପ୍ରଦ ଅଟେ?
0: ଆଜ୍ଞା ମ୍ୟାଡାମ, ମାନବ ସଭ୍ୟତାର ସବୁଠାରୁ ଦୁଃଖଦ ଅଧ୍ୟାୟ ହେଲା ଯୁଦ୍ଧ। ଯୁଦ୍ଧ ସମୟରେ ଲକ୍ଷ ଲକ୍ଷ ନିରୀହ ଲୋକ ପ୍ରାଣ ହରାନ୍ତି, ଶିଶୁ ତଥା ମହିଳା ନିର୍ଯାତନାର ଶିକାର ହୁଅନ୍ତି, ସମଗ୍ର ଜନପଦ ଧ୍ୱଂସ ସ୍ତୂପରେ ପରିଣତ ହୁଏ। ଇତିହାସ ସାକ୍ଷୀ ରହିଛି, କେବଳ ସାମରିକ ଶକ୍ତି ଦ୍ୱାରା ଏହି ଅପରାଧକୁ ଅଟକାଇ ହେବ ନାହିଁ। ଏଥିପାଇଁ ଆବଶ୍ୟକ ଏକ ଦୃଢ଼ ନ୍ୟାୟ ବ୍ୟବସ୍ଥା, ଯାହା ଅପରାଧୀଙ୍କୁ ଆଇନର କାଠଗଡ଼ାରେ ଛିଡ଼ା କରିପାରିବ। ଆନ୍ତର୍ଜାତୀୟ ନ୍ୟାୟ ମୂଳ ଉଦ୍ଦେଶ୍ୟ ହେଲା, କୌଣସି ବ୍ୟକ୍ତି, ସାମରିକ ଅଧିକାରୀ ତଥା ଶାସକ ଯଦି ଯୁଦ୍ଧ ସମୟରେ ଅମାନବୀୟ କାର୍ଯ୍ୟ କରନ୍ତି, ତେବେ ସେମାନଙ୍କୁ ଦଣ୍ଡମୁକ୍ତି ନ ମିଳୁ। ଏହି ନୀତି ବିଶ୍ୱକୁ ଏକ ସ୍ପଷ୍ଟ ସନ୍ଦେଶ ଦେଇଥାଏ, କ୍ଷମତା ଯେତେ ବଡ଼ ହେଉ ଅପରାଧର ହିସାବ ଦେବାକୁ ପଡ଼ିବ। ଯୁଦ୍ଧ ଅପରାଧରେ ନିରୀହ ନାଗରିକଙ୍କୁ ହତ୍ୟା, ବନ୍ଦୀଙ୍କ ପ୍ରତି ଅମାନବୀୟ ବ୍ୟବହାର, ହସ୍ପିଟାଲ, ବିଦ୍ୟାଳୟ, ଧାର୍ମିକ ସ୍ଥାନ ଉପରେ ଆକ୍ରମଣ ଭଳି କାର୍ଯ୍ୟ ସାମିଲ ରହିଥାଏ। ଗଣହତ୍ୟା ମାନେ କୌଣସି ନିର୍ଦ୍ଦିଷ୍ଟ ଜାତି, ଧର୍ମ ତଥା ସମ୍ପ୍ରଦାୟକୁ ଯୋଜନାବଦ୍ଧ ଭାବେ ନଷ୍ଟ କରିବା ପ୍ରୟାସ। ଆନ୍ତର୍ଜାତୀୟ ନ୍ୟାୟର ସବୁଠାରୁ ବଡ଼ ସଫଳତା ହେଲା ଦଣ୍ଡହୀନତାର ସଂସ୍କୃତିକୁ ଚ୍ୟାଲେଞ୍ଜ କରିବା। ପୂର୍ବରୁ ଅନେକ ଶାସକ ନିଜ ପଦ ମର୍ଯ୍ୟାଦାର ସୁଯୋଗ ନେଇ ଭୟଙ୍କର ଅପରାଧ କରି ମଧ୍ୟ ଦଣ୍ଡରୁ ବଞ୍ଚିଥିଲେ। ବର୍ତ୍ତମାନ ଆନ୍ତର୍ଜାତୀୟ ନ୍ୟାୟ ବ୍ୟବସ୍ଥା ଏହି ଧାରଣାକୁ ବଦଳାଇବାର ପ୍ରୟାସ କରୁଛି। ଆଜିର ଡିଜିଟାଲ ଯୁଗରେ ଉପଗ୍ରହ ଚିତ୍ର, ଭିଡିଓ ପ୍ରମାଣ, ସ୍ୱାଧୀନ ଗଣମାଧ୍ୟମ ତଥା ମାନବାଧିକାର ସଂଗଠନର ସଂଯୋଗ ଯୋଗୁଁ ଅପରାଧ ପ୍ରମାଣ ଲୁଚାଇ ରଖିବା ଆହୁରି କଷ୍ଟକର ହୋଇପଡ଼ିଛି। ଏହା ନ୍ୟାୟ ପ୍ରକ୍ରିୟାକୁ ଅଧିକ ସକ୍ରିୟ କରିଛି। ଯୁଦ୍ଧ ଅପରାଧ, ଗଣହତ୍ୟା ତଥା ମାନବତା ବିରୋଧୀ ଅପରାଧକୁ ସମ୍ପୂର୍ଣ୍ଣ ରୂପେ ରୋକିବା ସମ୍ଭବ ହୋଇନଥିଲେ ମଧ୍ୟ ଆନ୍ତର୍ଜାତୀୟ ନ୍ୟାୟ ଏହି ଅପରାଧ ବିରୋଧରେ ସବୁଠାରୁ ଶକ୍ତିଶାଳୀ ନୈତିକ ତଥା ଆଇନଗତ ଅସ୍ତ୍ର। ଏହା ମାନବତାର ସୁରକ୍ଷା କବଚ, ନ୍ୟାୟ ପ୍ରତୀକ, ଭବିଷ୍ୟତ ପିଢ଼ି ପାଇଁ ଏକ ସୁରକ୍ଷିତ ବିଶ୍ୱ ଗଠନର ଦୃଢ଼ ଭିତ୍ତି।
1: ଆଜ୍ଞା, ବହୁତ ସୁନ୍ଦର ମ୍ୟାଡାମ। ତେବେ ମ୍ୟାଡାମ, ଆନ୍ତର୍ଜାତୀୟ ନ୍ୟାୟ ବ୍ୟବସ୍ଥାକୁ ଅଧିକ ସଶକ୍ତ, ପ୍ରଭାବଶାଳୀ କରିବା ପାଇଁ କେଉଁ କେଉଁ ସବୁ ପଦକ୍ଷେପ ଆବଶ୍ୟକ, ସେ ବିଷୟ ଟିକେ ଜଣାଇବେ?
0: ଆଜ୍ଞା ମ୍ୟାଡାମ, ବିଶ୍ୱ ଯେତେ ଆଧୁନିକ ହେଉଛି, ଦେଶମାନଙ୍କ ମଧ୍ୟରେ ସମ୍ପର୍କ ସେତେ ଘନିଷ୍ଠ ହେଉଛି। ସେହି ପରିପ୍ରେକ୍ଷୀରେ ଏକ ଦୃଢ଼, ନିରପେକ୍ଷ, ବିଶ୍ୱନୀୟ ନ୍ୟାୟ ବ୍ୟବସ୍ଥାର ଆବଶ୍ୟକତା ଆହୁରି ବଢ଼ିଯାଇଛି। କେବଳ ନିୟମ ପ୍ରଣୟନ ପର୍ଯ୍ୟାପ୍ତ ନୁହେଁ, ବରଂ ସେହି ନିୟମର ସଠିକ୍ ପ୍ରୟୋଗ ସମାନ ଭାବରେ ହେବା ମଧ୍ୟ ଅତ୍ୟନ୍ତ ଜରୁରୀ। ପ୍ରଥମ ପଦକ୍ଷେପ ହେଉଛି ସମସ୍ତ ଦେଶର ସକ୍ରିୟ ଭାଗିଦାରୀ। ବିଶ୍ୱର ପ୍ରତ୍ୟେକ ରାଷ୍ଟ୍ର ଯଦି ଆନ୍ତର୍ଜାତୀୟ ଆଇନକୁ ସମ୍ମାନ କରିବ, ତେବେ ନ୍ୟାୟ ବ୍ୟବସ୍ଥା ଅଧିକ ଦୃଢ଼ ହେବ। କୌଣସି ରାଷ୍ଟ୍ର ନିଜକୁ ନିୟମର ଉର୍ଦ୍ଧ୍ୱରେ ଭାବିବା ଉଚିତ ନୁହେଁ। द्वितीय पदक्षेप हेउछि न्याय प्रक्रियार स्वच्छता वृद्धि। तदंत शुणाणी राय प्रदान प्रक्रिया जदि संपूर्ण निरपेक्ष रहिब तेबे साधारण लोकंक विश्वास आहुरी मजबूत हबो। तृतीय पदक्षेप हेउछि आधुनिक प्रजुक्तिर व्यापक प्रयोग। चतुर्थ पदक्षेप हेउछि विचार प्रक्रिया समय सीमा निर्धारण। पंचम पदक्षेप हेउछि विचारपति तथा विशेषज्ञक संख्या वृद्धि। विभिन्न क्षेत्रर आईन विशेषज्ञ परिवेश विशारद साइबर सुरक्षा विशेषज्ञ मानवाधिकार गवेषक सम्मिलनी न्यायर गुणवत्ता को समृद्ध करिपारिब। आंतर्जातीय न्याय व्यवस्था को सशक्त करिबा केवल न्यायालय दायित्व नुहे, प्रत्येक राष्ट्र प्रत्येक संस्था प्रत्येक नागरिकक सम्मिलित प्रयास एहाको अधिक कार्यक्षम करिपारिब। आईन प्रति सम्मान सत्य प्रति निष्ठा मानविक मूल्यबोध प्रति अंगीकार रहिले विश्वरे एक न्यायपूर्ण स्थिर शांतिमय परिवेश निश्चित भावे गठन हो पारिब।
1: नियति मैडम, तबे मैडम युवपीढ़ी मध्यरे मानवाधिकार एवं न्याय प्रति सचेतनता वृद्धि किपर करा जाई पारिब से विषय टिके जणाइबे।
0: मैडम देखंतु, प्रथमे आमे जानिबा दरकार जे युवपीढ़ी केवल आगामी दिन रे नागरिक नुहे बरं वर्तमान समाजर सबुठारे सक्रिय शक्ति। सेमानंक चिंताधारा मूल्यबोध दायित्वबोध एक सुस्थ समाज गठनर भित्ति सृष्टि करिथाय। तेणु मानवाधिकार तथा न्याय प्रति सचेतनता वृद्धि समयर एक प्रमुख आवश्यकता। सर्वप्रथमे शिक्षा व्यवस्थारे मानवाधिकार विषयक अधिक गुरुत्व देबा आवश्यक। विद्यालय महाविद्यालय पाठ्यक्रमरे अधिक कर्तव्य समानता सामाजिक दायित्व सम्पर्कीय विषयरे सरल भाषारे सामिल करागले छात्र छात्री छोटबेळु सचेतन होई पारिबे। डिजिटल माध्यमर सदुपयोग करिबा उचित। परिवारर भूमिका अत्यंत महत्वपूर्ण। घरे परस्पर प्रति सम्मान समान व्यवहार सहानुभूति सत्यनिष्ठा परि मूल्यबोधर अभ्यास हेले शिशु तथा युवपीढ़ी स्वाभाविक भावे न्यायप्रिय होइ उठिबे। लिंग समानता शिशु सुरक्षा महिला सम्मान दिव्यांग अधिकार परिवेश सुरक्षा परि विषय उपरे नियमित सचेतनता अभियान चालिबा आवश्यक। एहि विषय गुडिक मानवाधिकारर अभिन्न अंश। मानवाधिकार प्रति सम्मान तथा न्याय प्रति विश्वास केवल आईन रो पाठ नुहे बरं एक सुंदर जीवनशैली। आजीर युवक जदि सत्य समानता सहानुभूति दायित्वबोध को निज जीवनर अंश करिनियंती तेबे आसंता दिनर समाज अधिक न्यायपूर्ण मानविक शांतिमय होई उठिबो। युवशक्तिर सचेतनता ही एक उन्नत तथ्य सभ्य विश्व गठनर सबुठारु बड़ उद्देश्य अटे।
1: आज्ञा, तबे मैडम न्याय बिना शांति संभव नुहे, ए जो उक्तिटिकु आपण केंति कोण व्याख्या करिवे?
0: मैडम आपण जे कहिले न्याय बिना शांति संभव नुहे, एहा केवल एक सुंदर वाक्य नुहे बरं मानव सभ्यतार एक चिरंतन सत्य। जेउठारे न्यायर अभाव रही थाए सेठारे असंतोष भय वैषम्य संघर्ष तथा अविश्वास जन्म नहीं थाए। अपर पक्षरे न्याय प्रतिष्ठित हेले लोकंक मनरे आस्था सम्मान सहयोग स्थिरतार भावना विकसित हुए। सही कारणरु न्याय को शांतिर मूलदुआ बोली कुहा जाए। सर्वप्रथमे शांतिर प्रकृत अर्थ बुझिबा आवश्यक। शांतिर अर्थ केवल युद्ध अनुपस्थित नुहे, प्रकृत शांति सेतेबेले संभव जेतेबेले प्रत्येक व्यक्ति समान सुजोग पाइबे, निज अधिकार सुरक्षित बोली अनुभव करिबे, निजर मत प्रकाश करिबार स्वाधीनता पाइबे तथा आईन सम्मुखरे समस्त समान स्थान रहिब। जेतेबेले समाजरे अन्याय बढ़ी थाए सेतेबेले लोकंक मनरे क्षोभ सृष्टि हुए। सही क्षोभ धीरे धीरे विरोध हिंसा अस्थिरतार रूप नहीं थाए। इतिहासर अनेक बड़ आंदोलनर मूल कारण थिला असमानता तथा अन्याय। तेणु न्याय बिना शांतिर कल्पना करिबा कष्टकर। मानवाधिकार सुरक्षा क्षेत्र रे न्यायर भूमिका अत्यंत महत्वपूर्ण। जेउठारे मनीषर जीवन स्वाधीनता समानतार सुरक्षा हुए सेठारे समाज अधिक स्थिर रही थाए। अन्य पक्षरे जदि निरीह लोक अन्याय शिकार हुवंती तथा अपराधी दंडरु मुक्त रुहंती तेबे आईन प्रति विश्वास कमी जाए। न्याय केवल अदालत विषय नुहे, ଶିକ୍ଷା, ପ୍ରଶାସନ, ପରିବାର, କାର୍ଯ୍ୟକ୍ଷେତ୍ର, ଗଣମାଧ୍ୟମ, ସାମାଜିକ ଜୀବନର ପ୍ରତ୍ୟେକ ସ୍ତରରେ ନ୍ୟାୟ ଅଭ୍ୟାସ ହେବା ଆବଶ୍ୟକ। ଛୋଟ ଛୋଟ ନ୍ୟାୟପୂର୍ଣ୍ଣ କାର୍ଯ୍ୟ ହିଁ ବଡ଼ ଶାନ୍ତିର ଭିତ୍ତି ସୃଷ୍ଟି କରିଥାଏ। ନ୍ୟାୟ ହେଉଛି ଶାନ୍ତିର ପ୍ରାଣଶକ୍ତି। ନ୍ୟାୟ ଥିଲେ ବିଶ୍ୱାସ ରହେ, ବିଶ୍ୱାସ ଥିଲେ ସହଯୋଗ ବଢ଼େ, ସହଯୋଗ ବଢ଼ିଲେ ସମୃଦ୍ଧି ଆସେ, ସମୃଦ୍ଧି ସହିତ ସ୍ଥାୟୀ ଶାନ୍ତି ପ୍ରତିଷ୍ଠିତ ହୁଏ। ସେଥିପାଇଁ ନ୍ୟାୟ ବିନା ଶାନ୍ତି ସମ୍ଭବ ନୁହେଁ। ଏହା କେବଳ ଏକ ଉକ୍ତି ନୁହେଁ, ବରଂ ଏକ ସୁନ୍ଦର ସମାନ ମାନବିକ ବିଶ୍ୱ ଗଠନ ମୂଳ ଆଧାର।
1: ଆଜ୍ଞା, ବହୁତ ସୁନ୍ଦର। ତେବେ ମ୍ୟାଡମ, ଆପଣ ତ ସବୁକିଛି କହିସାରିଲେଣି। ତେବେ ଶେଷରେ ଆନ୍ତର୍ଜାତୀୟ ନ୍ୟାୟ ଦିବସ ଅବସରରେ ଆପଣ ଆମ ଶ୍ରୋତା ବନ୍ଧୁମାନଙ୍କୁ କଣ ସନ୍ଦେଶ ଦେବାକୁ ଚାହିଁବେ?
0: ନ୍ୟାୟର ଅର୍ଥ କେବଳ ଅଦାଲତର ରାୟ ନୁହେଁ। ନ୍ୟାୟ ଆରମ୍ଭ ହୁଏ ଆମର ଦୈନନ୍ଦିନ ବ୍ୟବହାରରୁ। ପରିବାରରେ ସମାନ ବ୍ୟବହାର, ବିଦ୍ୟାଳୟର ପରସ୍ପର ପ୍ରତି ସମାନ, କାର୍ଯ୍ୟକ୍ଷେତ୍ରରେ ସତ୍ୟନିଷ୍ଠା, ସମାଜର ସହାନୁଭୂତି, ଦୁର୍ବଳ ଲୋକଙ୍କ ପ୍ରତି ସହଯୋଗର ମନୋବୃତ୍ତି ହିଁ ପ୍ରକୃତ ନ୍ୟାୟର ପରିଚୟ। ଆଜିର ଦୁନିଆରେ ପ୍ରଯୁକ୍ତି ଦ୍ରୁତ ଗତିରେ ଆଗକୁ ବଢ଼ୁଛି, ମାତ୍ର ମାନବିକତା ମଧ୍ୟ ସମାନ ଭାବରେ ଆଗକୁ ବଢ଼ିବା ଦରକାର। ମତଭେଦ ରହିପାରେ, ମାତ୍ର ମନଭେଦ ରହିବା ଉଚିତ ନୁହେଁ। ଭିନ୍ନ ଭାଷା, ଭିନ୍ନ ସଂସ୍କୃତି, ଭିନ୍ନ ଚିନ୍ତାଧାରାକୁ ସମ୍ମାନ ଦେବା ହିଁ ଏକ ସଭ୍ୟ ସମାଜ ଲକ୍ଷଣ। ବିଶେଷ କରି ଯୁବପିଢ଼ିଙ୍କୁ ମୋର ଅନୁରୋଧ, ସାମାଜିକ ଗଣମାଧ୍ୟମରେ ଯେକୌଣସି ସୂଚନା ପ୍ରସାର ପୂର୍ବରୁ ସତ୍ୟତା ଯାଞ୍ଚ କରନ୍ତୁ। କୌଣସି ପ୍ରକାର ଘୃଣା, ଅପପ୍ରଚାର, ଅସହିଷ୍ଣୁତାକୁ ପ୍ରୋତ୍ସାହନ ଦିଅନ୍ତୁ ନାହିଁ। ସତ୍ୟର ସାଥୀ ହୁଅନ୍ତୁ, ନ୍ୟାୟର ସମର୍ଥ ହୁଅନ୍ତୁ, ମାନବିକତାର ଦୂତ ହୁଅନ୍ତୁ। ଆମେ ଯଦି ନିଜ ଜୀବନରେ ସତ୍ୟ, ସମାନତା, ସୁଯୋଗ, ଦାୟିତ୍ୱବୋଧ, ସହାନୁଭୂତିକୁ ସ୍ଥାନ ଦେବା, ତେବେ ଆମ ପରିବାର ସୁନ୍ଦର ହେବ, ସମାଜ ସୁଦୃଢ଼ ହେବ, ଦେଶ ପ୍ରଗତିଶୀଳ ହେବ, ବିଶ୍ୱ ଅଧିକ ଶାନ୍ତିମୟ ହୋଇ ଉଠିବ। ଶେଷରେ ଏହି କଥା କହିବି, ନ୍ୟାୟର ପଥ ସବୁବେଳେ ସହଜ ନୁହେଁ, ମାତ୍ର ସେହି ପଥ ହିଁ ସ୍ଥାୟୀ ଶାନ୍ତି, ପ୍ରଗତି, ମାନବିକତାର ପଥ। ପ୍ରତ୍ୟେକ ମଣିଷର ଛୋଟ ଛୋଟ ସତ୍ କାର୍ଯ୍ୟ ମିଶି ଏକ ନ୍ୟାୟପୂର୍ଣ୍ଣ ବିଶ୍ୱ ଗଠନ କରିପାରିବ।
1: ବହୁତ ସୁନ୍ଦର। ତେବେ ମ୍ୟାଡମ, ଆଜି ଆପଣ ଆମ କାର୍ଯ୍ୟକ୍ରମରେ ଯୋଗ ଦେଲେ ଏବଂ ଆଜିର ଆମର ଯୋଉ ବିଷୟବସ୍ତୁଟି ରହିଛି, ଆନ୍ତର୍ଜାତୀୟ ନ୍ୟାୟ, ଶାନ୍ତି, ମାନବାଧିକାର ଏବଂ ସମାନତାର ବିଶ୍ୱସ୍ତମ୍ଭ, ଏହି ସମ୍ପର୍କରେ ଆମର ଶ୍ରୋତା ବନ୍ଧୁମାନଙ୍କୁ ଜଣାଇଲେ। ତେବେ ଆପଣ ଆମ କାର୍ଯ୍ୟକ୍ରମରେ ଯୋଗ ଦେଲେ, ସେଥିପାଇଁ ଆମେ ଆପଣଙ୍କୁ ଆମ କାର୍ଯ୍ୟକ୍ରମ ତରଫରୁ ବହୁତ ବହୁତ ଧନ୍ୟବାଦ ଜଣାଉଛୁ। ଧନ୍ୟବାଦ।
0: ଆଜ୍ଞା, ଧନ୍ୟବାଦ, ନମସ୍କାର।

0: ଶେଷ ହେଲା ବିକାଶଧାରା।
1: ଶ୍ରୋତା ବନ୍ଧୁ, ଆପଣଙ୍କ ଦୋକାନ କିମ୍ବା ବ୍ୟବସାୟ ପାଇଁ ଦରକାର କି ଶ୍ରେଷ୍ଠମାନର FMCG ସାମଗ୍ରୀ? ତେବେ ଆଉ ଚିନ୍ତା କାହିଁକି, ଆଜି ହିଁ ସମ୍ପର୍କ କରନ୍ତୁ ରତ୍ନମାଳା ଏଣ୍ଟରପ୍ରାଇଜେସ୍ ସହିତ। ଆମ ପାଖରେ ରହିଛି ସବୁ ପ୍ରକାରର ଖାଦ୍ୟ ଓ ପାନୀୟ, ପର୍ସନାଲ କେୟାର, ହୋମ୍ କେୟାର ଏବଂ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସାମଗ୍ରୀର ବିଶାଳ ସମ୍ଭାର, ସବୁକିଛି ଗୋଟିଏ ଜାଗାରେ ଓ ଉଚିତ ମୂଲ୍ୟରେ। ଅଧିକ ଜାଣିବା ପାଇଁ କିମ୍ବା ଅର୍ଡର ଦେବା ପାଇଁ ଆଜି ହିଁ କଲ୍ କରନ୍ତୁ 7008900554। ରତ୍ନମାଳା ଏଣ୍ଟରପ୍ରାଇଜେସ୍, ଗୁଣବତ୍ତା ଆଉ ବିଶ୍ୱାସର ପ୍ରତୀକ। ଶ୍ରୋତାବନ୍ଧୁ, ଆପଣଙ୍କ ଦୋକାନ କିମ୍ବା ବ୍ୟବସାୟ ପାଇଁ ଦରକାର କି ଶ୍ରେଷ୍ଠମାନର FMCG ସାମଗ୍ରୀ? ତେବେ ଆଉ ଚିନ୍ତା କାହିଁକି, ଆଜି ହିଁ ସମ୍ପର୍କ କରନ୍ତୁ ରତ୍ନମାଳା ଏଣ୍ଟରପ୍ରାଇଜେସ୍ ସହିତ। ଆମ ପାଖରେ ରହିଛି ସବୁ ପ୍ରକାରର ଖାଦ୍ୟ ଓ ପାନୀୟ, ପର୍ସନାଲ କେୟାର, ହୋମ୍ କେୟାର ଏବଂ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସାମଗ୍ରୀର ବିଶାଳ ସମ୍ଭାର, ସବୁକିଛି ଗୋଟିଏ ଜାଗାରେ ଓ ଉଚିତ ମୂଲ୍ୟରେ। ଅଧିକ ଜାଣିବା ପାଇଁ କିମ୍ବା ଅର୍ଡର ଦେବା ପାଇଁ ଆଜି ହିଁ କଲ୍ କରନ୍ତୁ 7008900554। ରତ୍ନମାଳା ଏଣ୍ଟରପ୍ରାଇଜେସ୍, ଗୁଣବତ୍ତା ଆଉ ବିଶ୍ୱାସର ପ୍ରତୀକ। ରାଉରକେଲାରୁ ପ୍ରକାଶିତ ପଶ୍ଚିମାଞ୍ଚଳ ସମ୍ବାଦପତ୍ର କେବଳ ସମ୍ବାଦ ପରିବେଷଣ କରେ ନାହିଁ, ବରଂ ଏହା ଚିନ୍ତା ଓ ଚେତନାର ଏକ ଅଗ୍ରଗାମୀ ସାଥୀ। ବିଶିଷ୍ଟ ସମ୍ପାଦିକା ଡକ୍ଟର ସୁରମା ମିଶ୍ରଙ୍କ ସୁଦକ୍ଷ ସମ୍ପାଦନାରେ ପ୍ରତି ସପ୍ତାହରେ ଏହା ପାଠକଙ୍କ ପାଖରେ ପହଞ୍ଚାଇଛି ସମାଜର ନୂତନ ଦିଗନ୍ତ। ଯଦି ଆପଣ ଅନୁସନ୍ଧାନ କରୁଛନ୍ତି ସଠିକ୍ ସୂଚନା ଏବଂ ମାର୍ଜିତ ଚିନ୍ତାଧାରା, ତେବେ ଆଜି ହିଁ ହାତକୁ ନିଅନ୍ତୁ ସାପ୍ତାହିକ ସମ୍ବାଦପତ୍ର ପଶ୍ଚିମାଞ୍ଚଳ। ସବିଶେଷ ସୂଚନା ପାଇଁ ଯୋଗାଯୋଗ କରନ୍ତୁ ମୋବାଇଲ ନମ୍ବର 9437083025। ରାଉରକେଲାରୁ ପ୍ରକାଶିତ ପଶ୍ଚିମାଞ୍ଚଳ ସମ୍ବାଦପତ୍ର କେବଳ ସମ୍ବାଦ ପରିବେଷଣ କରେ ନାହିଁ, ବରଂ ଏହା ଚିନ୍ତା ଓ ଚେତନାର ଏକ ଅଗ୍ରଗାମୀ ସାଥୀ। ବିଶିଷ୍ଟ ସମ୍ପାଦିକା ଡକ୍ଟର ସୁରମା ମିଶ୍ରଙ୍କ ସୁଦକ୍ଷ ସମ୍ପାଦନାରେ ପ୍ରତି ସପ୍ତାହରେ ଏହା ପାଠକଙ୍କ ପାଖରେ ପହଞ୍ଚାଇଛି ସମାଜର ନୂତନ ଦିଗନ୍ତ। ଯଦି ଆପଣ ଅନୁସନ୍ଧାନ କରୁଛନ୍ତି ସଠିକ୍ ସୂଚନା ଏବଂ ମାର୍ଜିତ ଚିନ୍ତାଧାରା, ତେବେ ଆଜି ହିଁ ହାତକୁ ନିଅନ୍ତୁ ସାପ୍ତାହିକ ସମ୍ବାଦପତ୍ର ପଶ୍ଚିମାଞ୍ଚଳ। ସବିଶେଷ ସୂଚନା
0: ଆକାଶବାଣୀ ରାଉରକେଲା। ପରବର୍ତ୍ତୀ କାର୍ଯ୍ୟକ୍ରମ ସମାଚାର ପ୍ରଭାତ। ପରେ ପରେ ଶୁଣିପାରିବେ ମର୍ଣ୍ଣିଂ ନ୍ୟୁଜ୍ ଆକାଶବାଣୀ ଦିଲ୍ଲୀରୁ।

ବୈଦିକ ତାନ୍ତ୍ରିକ ପୌରାଣିକ ଓ ଲୌକିକ ଏହି ଚାରିଧାରାକୁ ଏକାଧାରାରେ ଏକତ୍ରିତ କରି ସମସ୍ତ ଧର୍ମଧାରାକୁ ପ୍ରତ୍ୟକ୍ଷ ପରୋକ୍ଷ ଭାବରେ ଧାରଣ କରି ଅବିଗ୍ରହ ବିଗ୍ରହ ଭାବରେ ଯେଉଁ ଦାରୁ ବିଗ୍ରହ ନୀଳାଚଳରେ ପ୍ରତିଷ୍ଠିତ ସେହି ଜଗନ୍ନାଥଙ୍କ ବିଗ୍ରହଠାରୁ ଆରମ୍ଭ କରି ପୂଜା ପର୍ବ ଯାନିଯାତ୍ରା ବିଧିବିଧାନ ପର୍ଯ୍ୟନ୍ତ ସବୁକିଛି ତତ୍ତ୍ୱ ଓ ତଥ୍ୟରେ ପରିପୂର୍ଣ୍ଣ। ସେଥିମଧ୍ୟରେ ତାଙ୍କର ରଥଯାତ୍ରା ଯେତିକି ପ୍ରସିଦ୍ଧ ତତ୍ତ୍ୱଧିକ ପ୍ରସିଦ୍ଧ ତାଙ୍କର ଗୁଣ୍ଡିଚା ବିଜେ ଓ ରହଣୀ। ଗୁଣ୍ଡିଚା ମନ୍ଦିରରେ ଠାକୁରମାନଙ୍କର ଅବସ୍ଥାନ କାଳ ସଂକ୍ଷିପ୍ତ ହେଲେ ହେଁ ନୀତି ଓ ବିଧିବିଧାନ ଅନେକ ଆଉ ମହତ୍।

ଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କାଳରେ କେତେକ ମୌଳିକ ନୀତିକୁ ଛାଡ଼ି ଠାକୁରମାନଙ୍କର ନୀତି ସବୁ ବଡ଼ ଦେଉଳର ନୀତି ସହିତ ପ୍ରାୟ ସମାନ। ରଥଗୁଡ଼ିକ ଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚିବା ପରେ ରଥ ଉପରେ ବିଧିପୂର୍ବକ ସାୟାହ୍ନ ପୂଜା ହୁଏ। ତାପରେ ଠାକୁରମାନଙ୍କୁ ଗୁଣ୍ଡିଚା ମଣ୍ଡପକୁ ପହଣ୍ଡି ବିଜେ କରାଯାଏ। ମଦନ ମୋହନଙ୍କୁ ମଧ୍ୟ ସ୍ଥାପନ କରାଯାଏ। ମହାବେଦୀରେ ଠାକୁରଙ୍କର ପୂଜା ଉପଚାରାଦି ଯଥାପୂର୍ବ ସମାପନ କରାଯାଏ। ପ୍ରାତଃ କାଳରେ ଠାକୁରଙ୍କର ପଲଙ୍କ ଉଠା ପରେ

0: ଆଳତି ମୈଲମ ବେଶ ଅବକାଶ ନୀତି ଆରମ୍ଭ ହୁଏ। ତାପରେ ଅନ୍ୟାନ୍ୟ ନୀତି ପାଳନ କରାଯାଏ। ତେବେ ଶ୍ରୀଗୁଣ୍ଡିଚା ମନ୍ଦିରରେ ପାଳିତ ବିଶେଷ ନୀତିମାନଙ୍କ ସମ୍ପର୍କରେ ଆଲୋଚନା ଆମର ମୁଖ୍ୟ ଉଦ୍ଦେଶ୍ୟ। ସେଥିପାଇଁ ଆଜି ଆମ ଗହଣରେ ଉପସ୍ଥିତ ଅଛନ୍ତି ଶ୍ରୀ ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆ।
1: ସାଧାରଣତଃ ଗୁଣ୍ଡିଚାରେ ଜଗନ୍ନାଥ ଠାକୁର ସୁଭଦ୍ରାଙ୍କ ରଥ ପହଞ୍ଚିଲା ପରେ ସେଦିନ ଗୁଣ୍ଡିଚାକୁ ଠାକୁରଙ୍କର ପହଣ୍ଡି ହୁଏ ନାହିଁ। ସେଦିନର ନୀତି ସମାପନ ହେଲା ପରେ ତା ପରଦିନ ସକାଳୁ ମଙ୍ଗଳା ଆଳତି, ଅବକାଶ, ବଲ୍ଲଭ, ସକାଳ ଧୂପ, ମଧ୍ୟାହ୍ନ ଧୂପ, ସନ୍ଧ୍ୟା ଧୂପ ନୀତି ଅନୁଷ୍ଠିତ ହେଲା ପରେ ଯାଇକିରି ଜଗନ୍ନାଥଙ୍କ ରଥର ବଠାକୁରଙ୍କ ରଥ ସୁଭଦ୍ରାଙ୍କ ରଥରେ ରଥ ବୋହିମାନେ ଚାର ବାନ୍ଧନ୍ତି। ଚାର ବାନ୍ଧି ସାରିଲା ପରେ ପହଣ୍ଡିର ବ୍ୟବସ୍ଥା କରାଯାଏ। ପ୍ରଥମେ ପହଣ୍ଡିର ସମୟ ପୂର୍ବରୁ ମୁଦିରସ୍ଥ ବଠାକୁରଙ୍କ ରଥରେ ଯାଆନ୍ତି। ସେଥିରେ ପାଳିଆ ଖୁଣ୍ଟିଆ, ଦଣାମାଳି, ଗରାବଡ଼ ରୁହନ୍ତି। ଡୋର ଲାଗି ଓ ପୁଷ୍ପାଞ୍ଜଳି ହୁଏ। ତେଣୁ ଏଇ ଯେଉଁ ଡୋର ଲାଗି ପୁଷ୍ପାଞ୍ଜଳି ହୁଏ ତାକୁ ମୁଦିରସ୍ଥ ନିଜେ ଧଳା ଫୁଲରେ ପୁଷ୍ପାଞ୍ଜଳି କରନ୍ତି, ବଠାକୁରଙ୍କ ରଥରେ ପ୍ରଥମେ କରନ୍ତି, ତାପରେ ଜଗନ୍ନାଥ ରଥଙ୍କୁ ଯାଇକି ମଧ୍ୟ ସେହିପରି ଫୁଲ ପୁଷ୍ପାଞ୍ଜଳି ଦେଇକରି ଡୋରି ଛୁଅନ୍ତି, ଆଉ ସୁଭଦ୍ରାଙ୍କ ରଥକୁ ଆସି ମଧ୍ୟ ପୁଷ୍ପାଞ୍ଜଳି କରନ୍ତି। ତାପରେ କାହାଳି ବାଜେ। କାହାଳି ବାଜିଲେ ସେବାୟତମାନେ ପହଣ୍ଡି ପାଇଁ ପ୍ରସ୍ତୁତ ହୁଅନ୍ତି। ପ୍ରଥମେ ଜଗନ୍ନାଥଙ୍କ ରଥରୁ ମଦନମୋହନ, ବଠାକୁରଙ୍କ ରଥରୁ ରାମକୃଷ୍ଣ ବିଜେହୀ ଭିତରକୁ ଯାଆନ୍ତି। ଗୁଣ୍ଡିଚାର ଭିତରେ ଯାଇକି ଆମର ଯେଉଁ ଭଣ୍ଡାର ଘର ସିଂହାସନ ଅଛି ସେଠି ରହନ୍ତି। ତାପରେ ସୁଦର୍ଶନଙ୍କ ବିଜୟ ହୁଏ। ସୁଦର୍ଶନ ମଝିରଥରେ ଥାଆନ୍ତି। ସେ ଆସି ହଂସପଟାରେ ପହଞ୍ଚିଲେ ଟାହା ଲାଗି ହୁଏ। ଟାହା ଲାଗି ହେଲା ପରେ ଠାକୁରଙ୍କୁ ଦୈତାପତି ଅନ୍ୟାନ୍ୟ ସେବାୟତ ମିଶିକରି ଗୁଣ୍ଡିଚାହାରକୁ ନିଅନ୍ତି। ଗୁଣ୍ଡିଚାହାରର ମାର୍ଜନା ଇତ୍ୟାଦି ସରିଯାଇଥାଏ, ଚାର ବନ୍ଧା ହୋଇଥାଏ। ସୁଦର୍ଶନ ସିଂହାସନ ଉପରକୁ ନଯାଇ ଗୁଣ୍ଡିଚାହାରର ବଠାକୁରଙ୍କର କାନ୍ଥପଟେ ଗୋଟେ ଖଟୁଲି ଥାଏ, ସେଇ ଖଟୁଲିରେ ତାଙ୍କୁ ରଖାଯାଏ। ତାପରେ ବଠାକୁରଙ୍କର ପହଣ୍ଡି ହୁଏ। ବଠାକୁରଙ୍କ ପହଣ୍ଡି ହେଲେ ବଠାକୁର ହଂସପଟାକୁ ଆସିଲେ ରାଘବ ଦାସ ଦେଇଥିବା ଟାହିଆ ଲାଗି ହୁଏ। ପତି ମହାପତ୍ର ସେଠି କର୍ପୂର ଆଳତି, ବଳିତା ଆଳତି, ବିଡ଼ିଆ ଭୋଗ ଓ ଇତ୍ୟାଦି ସବୁ କରିସାରିଲା ବାଦେ ଠାକୁରଙ୍କର ପହଣ୍ଡି ଆରମ୍ଭ ହୁଏ। ପହଣ୍ଡି କରି ଠାକୁର ରତ୍ନ ସିଂହାସନରେ ରହିସାରିଲା ପରେ ଅନ୍ୟ ଠାକୁରଙ୍କର ପହଣ୍ଡି ଆରୁହେ। ଯେତେବେଳେ ଠାକୁର ଭକ୍ତକୁ ଛାଡ଼ିକିରି ଭିତରକୁ ଯାଉଛନ୍ତି ସେତେବେଳେ ହେଉଛନ୍ତି ଗୋଟି ପହଣ୍ଡି ଯାଉଛନ୍ତି। ଯେତେବେଳେ ଭକ୍ତର ପାଖକୁ ଆସୁଛନ୍ତି ସ୍ନାନ ପୂର୍ଣ୍ଣିମା ଶ୍ରୀଗୁଣ୍ଡିଚାର ସେତେବେଳେ ଧାଡ଼ି ପହଣ୍ଡିରେ ଆସୁଛନ୍ତି। ମାନେ ଭଗବାନ ବ୍ୟସ୍ତ, ମୁଁ କିପରି ଭକ୍ତ ସହିତ ମିଶିବି।

ସୁଦର୍ଶନ ପହଞ୍ଚିଲା ପରେ ବଳଭଦ୍ର ପହଣ୍ଡିଆ ଆରମ୍ଭ ହେଲା, ବଳଭଦ୍ର ପହଞ୍ଚିଲା ପରେ ସୁଭଦ୍ରାଙ୍କ ପହଣ୍ଡିଆ ଆରମ୍ଭ ହେଲା, ସୁଭଦ୍ରାଙ୍କ ସରିଲା ପରେ ଜଗନ୍ନାଥଙ୍କ ପହଣ୍ଡିଆ ଆରମ୍ଭ ହୁଏ। ଜଗନ୍ନାଥ ସେପରି ହଂସପଟାକୁ ଆସିଲା ପରେ ସେହିପରି ଟାହିଆ ଲାଗି ହୁଅନ୍ତି, ଟାହିଆ ଲାଗି ହେବା ସହ ପତି ମହାପାତ୍ରଙ୍କ ଦ୍ୱାରା ବନ୍ଦାପନା କାର୍ଯ୍ୟ ଶେଷ ହୁଏ ଆଉ ରତ୍ନ ସିଂହାସନ ଯାଆନ୍ତି। ରତ୍ନ ସିଂହାସନରେ ପହଞ୍ଚିଲା ପରେ ଠାକୁରମାନଙ୍କ ରୁନ୍ଧା ହୁଏ, ରୁନ୍ଧା ସରିଲା ପରେ ଦୈତାପତିମାନଙ୍କର ପତି ମହାପାତ୍ର ମିଶିଲେ ଚନ୍ଦନ ସର୍ବାଙ୍ଗ ହୁଏ, ଘଟୁଆରିହରୁ ଚନ୍ଦନ ଆସେ, ମେକଅପ୍ ତାକୁ ସେ ତିନି ପିଙ୍ଗଳରେ ରୂପା ପିଙ୍ଗଳ ଧରି ସିଂହାସନ ପାଖକୁ ଯାଆନ୍ତି, ତାକୁ ପତି ମହାପାତ୍ର ସଂସ୍କାର କରି ତିନି ଠାକୁରଙ୍କୁ ସର୍ବାଙ୍ଗ କରିଥାନ୍ତି, ଅର୍ଥାତ୍ ଚନ୍ଦନ ଯାକ ଶରୀରରେ ଲାଗିଥାଏ। ଏତେ ଯାତ୍ରା କରି ଆସନ୍ତି ତ ଗରମ ଥିବ, ତେଣୁ ଶୀତଳ କରିବା ସକାଶେ ଚନ୍ଦନ ଲାଗିହୁଏ। ଚନ୍ଦନ ଲାଗିଗଲା ପରେ ଆଳତି କରନ୍ତି, ବନ୍ଦାପନା କରନ୍ତି, ବନ୍ଦାପନା କରି ତିନି ଠାକୁରଙ୍କୁ ସମ୍ପୂର୍ଣ୍ଣ ପାଟକପରା ଘୋଡ଼େଇ ଦିଅନ୍ତି। ଘୋଡ଼େଇ ଦେବାର କାରଣ ହେଲା, ଏହା ପରବର୍ତ୍ତୀ ଅବସ୍ଥା ଯିଏ ହେବ ସେମାନେ ଠାକୁରଙ୍କୁ ସ୍ପର୍ଶ କରିବେନି ଆଉ ଦେଖିବେନି, ସେ ହିସାବରେ ଘୋଡ଼େଇ ଦିଆଯାଏ। କରିକି ସେମାନେ ସବୁ ଚାଲି ଆସନ୍ତି। ଆସିଲା ପରେ କୋଠ ସୁହାଁ ସେମାନେ ଭିତରକୁ

ଯାଇ ଯେଉଁ ଚାର ବନ୍ଧା ହେଇଥିଲେ ଚାର ଖୋଲନ୍ତି ଆଉ ଭିତରେ ପରିଷ୍କାର କରି ଧୁଆଧୋଇ କରନ୍ତି। ଧୁଆଧୋଇ ହେଇସାରିଲା ପରେ ଆମର ଠାକୁର ଯେହେତୁ ଯାତ୍ରା ସାରିକି ଆସିଛନ୍ତି ତେଣୁ ମହାସ୍ନାନର ବ୍ୟବସ୍ଥା ହୁଏ।

ଗୁଣ୍ଡିଚାର ଦୈନନ୍ଦିନ ନୀତି ସକାଳୁ ପ୍ରଥମେ ଦ୍ୱାର ଖୋଲିବା ପରେ ପରେ ପ୍ରଥମେ ଠାକୁରଙ୍କର ମଙ୍ଗଳା ଅର୍ପଣ ହୁଏ। ଠାକୁରଙ୍କ ମଙ୍ଗଳା ଅର୍ପଣରେ ମହାପ୍ରଭୁଙ୍କ ବାଡ଼େ ଭିତର୍ଛ ଆଉ ମଝିଆଡ଼ ଆଉ ଠାକୁରଙ୍କ ବାଡ଼ରେ ଦୁଇଜଣ ପୁଷ୍ପାଳକ ସିଂହାସନ ତଳେ ରହି ଭଣ୍ଡାର ମେକଅପ୍ ବା ମେକଅପ୍ ଯେଉଁ କର୍ପୂର ବସାଏ ସେ କର୍ପୂର ଆଳତି କରନ୍ତି, ତାପରେ ବଳିତା ଆଳତି କରନ୍ତି, ତାପରେ ପିଠୁ ଆଳତି କଲାପରେ ସିଂହାସନକୁ ଉଠି ଠାକୁରଙ୍କ ମୈଲମ କରନ୍ତି। ମୈଲମ ହେଇସାରିଲା ବାଦ ଠାକୁରଙ୍କ ତଡ଼ପୁତୁରୀ ହୁଏ, ଦୁଇ ଖଣ୍ଡ ଗାମୁଛା ପିନ୍ଧିକି ତଡ଼ପୁତୁରୀ ହୁଏ, ସେଇ ଗାମୁଛାରେ ଠାକୁର ଦାନ୍ତ ଘଷନ୍ତି ଆଉ ସ୍ନାନ କରନ୍ତି। କରିସାରିଲା ବାଦ ଠାକୁରଙ୍କର ଲୁଗା ବଦଳାଯାଏ, ପାଟ ମଠା ଏତେ ପିନ୍ଧି ସାରିଲା ପରେ ଭେଷ ହୁଅନ୍ତି, ଭେଷ ହୋଇକରି ସେଠି ବଲ୍ଲଭ ଯେଉଁ ପଞ୍ଚପଚାର ପୂଜା ହୁଏ ସେଠି ତାହା ନ କରି ସର୍ପାମଣି କରାଯାଏ, ତା'ର ତ କଳାହାଟ ଦ୍ୱାର ପାଖରେ ପୂଜାପଣ୍ଡା ଠିଆ ହୋଇକି ସର୍ପାମଣି ଭୋଗ କରନ୍ତି।

0: ଶ୍ରୀଜୀଉମାନେ ଗୁଣ୍ଡିଚା ମନ୍ଦିରରେ ବିଜେ କରିବା ପରଠାରୁ ବାହୁଡ଼ା ଯାତ୍ରା ମଧ୍ୟରେ କେତେଗୁଡ଼ିଏ ବିଶେଷ ନୀତି ପାଳିତ ହୁଏ। ସେମିତି ଏକ ବିଶେଷ ନୀତି ହେଉଛି ମହାସ୍ନାନ। ତିନି ବାଡ଼ରେ ମହାସ୍ନାନ ହୁଏ। ମହାସ୍ନାନ ପରେ ତିନି ବାଡ଼ରେ ସର୍ବାଙ୍ଗ ହୁଏ। ବଡ଼ ବାଡ଼ରେ ମୁଦିରସ୍ଥ, ମଝି ବାଡ଼ରେ ପତି ମହାପାତ୍ର, ଶ୍ରୀଜଗନ୍ନାଥଙ୍କ ବାଡ଼ରେ ପୂଜା ପଣ୍ଡା ଠାକୁରମାନଙ୍କ ଶରୀରରେ ଚନ୍ଦନ ଲେପନ କରନ୍ତି। ତାପରେ ସର୍ବାଙ୍ଗ। ସର୍ବାଙ୍ଗ ସରିଲା ପରେ ଠାକୁରମାନେ ନୂତନ ବସ୍ତ୍ର ପରିଧାନ କରନ୍ତି ଆଉ ବେଶ ହୁଅନ୍ତି। ବେଶ ପରେ ମଧ୍ୟାହ୍ନ ଧୂପ, ମୈଲମ ଓ ସନ୍ଧ୍ୟା ଧୂପ କ୍ରମାନ୍ୱୟରେ ଅନୁଷ୍ଠିତ ହୁଏ। ସନ୍ଧ୍ୟା ଆଳତୀ ସରିଲା ପରେ ଚନ୍ଦନ ଲାଗି, ବଡ଼ ସିଂହାର ଆଉ ତାପରେ ପହୁଡ଼ ଲାଗି। ଗୁଣ୍ଡିଚା ମନ୍ଦିରରେ ରହଣି କାଳରେ ଆଉ ଗୋଟିଏ ବିଶେଷ ବିଧି ହେଉଛି ହେରା ପଞ୍ଚମୀ ବିଧି।
1: ହେରା ପଞ୍ଚମୀ ତା ଅର୍ଥ ପାଞ୍ଚ ଦିନ ପରେ, ଶ୍ରୀଗୁଣ୍ଡିଚାର ପାଞ୍ଚ ଦିନ ପରେ ମା ଠାକୁରାଣୀ ଶ୍ରୀମନ୍ଦିରରେ ଥାଆନ୍ତି। ଭଣ୍ଡାର ଘର ପାଖରେ ତାଙ୍କ ବେଶ ମାର୍ଜନା ଇତ୍ୟାଦି ଦେଇକି ତାଙ୍କୁ ବନକ ଲାଗି କରାଗଲା। ଅଳଙ୍କାର ନୂଆ ପାଟ ଇତ୍ୟାଦି ପିନ୍ଧି ସେ ବିମାନରେ ବସିକି ଆସିଲେ। ଘଣ୍ଟ କାହାଳି ଛତା ଧରିକି ଆସିଲେ। ଆସିକିରି ଜଗନ୍ନାଥଙ୍କ ରଥ ପାଖରେ ସେ ପହଞ୍ଚିଲେ। ପହଞ୍ଚିଲା ପରେ ଆମର ଯେ ପତି ମହାପାତ୍ର, ସେଠି ସେ ତାଙ୍କୁ ଖଡ଼ି ପ୍ରସାଦ ଲାଗି କଲେ, ମାନେ ଚନ୍ଦନ ଲାଗି କଲେ, ବନ୍ଦାପନା କଲେ ଆଉ ବିଡ଼ିଆ ଆଉ ଘଷା ଜଳ ସମର୍ପଣ କଲେ। ଏରା ଅର୍ଥ ସାକ୍ଷାତ। ଯେହେତୁ ପଞ୍ଚମୀରେ ପଡୁଛି, ଏଟା ହେଉଛି ହେରା ପଞ୍ଚମୀ।
0: ଗୁଣ୍ଡିଚା ମଣ୍ଡପରେ ପ୍ରଭୁଙ୍କର ଦର୍ଶନ କରିବାକୁ ଭକ୍ତ ଆତୁର ନୟନରେ ଅପେକ୍ଷା କରିଥାଏ। ଦାରୁ ବିଗ୍ରହମାନଙ୍କର ପବିତ୍ର ଜନ୍ମସ୍ଥାନ ଏହି ଗୁଣ୍ଡିଚା ମଣ୍ଡପ ହେଉଛି ପରମ ପାବନ ସ୍ଥଳ। ତେଣୁ ଏହି ମଣ୍ଡପ ଓ ଏଠାରେ ଅନୁଷ୍ଠିତ ରୀତିନୀତିମାନଙ୍କର ବୈଶିଷ୍ଟ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।
2: ଶ୍ରୀଜୀଉଙ୍କର ବାର ଯାତ୍ରା ମଧ୍ୟରେ ଅକ୍ଷୟ ତୃତୀୟା ଅନ୍ୟତମ ଏକ ଯାତ୍ରା। ବୈଶାଖ ଶୁକ୍ଳ ତୃତୀୟା ଦିନ ଯାତ୍ରାକୁ ଅକ୍ଷୟ ତୃତୀୟା ଯାତ୍ରା କହନ୍ତି। ଏହି ଦିନଠାରୁ ଅକ୍ଷୟ ତୃତୀୟା ଯାତ୍ରା ଆରମ୍ଭ ହୁଏ। ସକାଳ ଧୂପ ସରିବା ପରେ ତିନି ବାଡ଼ରେ ମୈଲମ ହୋଇ ମହାସ୍ନାନ ବଢ଼େ। ତାପରେ ଝୁଲଣ ମଣ୍ଡପକୁ ପାଲିଙ୍କିରେ ରାମକୃଷ୍ଣ ଓ ବିମାନର ଲକ୍ଷ୍ମୀ, ସରସ୍ୱତୀ ଓ ମଦନମୋହନଙ୍କୁ ବିଜେ କରାଇଥାନ୍ତି। ବିମାନ ବଡ଼ୁମାନେ ସିଂହଦ୍ୱାର ଦେଇ ଚନ୍ଦନ ବେଢ଼ା ଚକଡ଼ାକୁ ବିଜେ କରନ୍ତି। ବିମାନ ନଅର ଦ୍ୱାରରେ ପହଞ୍ଚିଲେ ରଥ ଅନୁକୂଳ ସକାଶେ ସେଠାରେ ରହେ। ମହାଜନମାନେ ରାମକୃଷ୍ଣଙ୍କୁ ବଡ଼ ଚାପରେ ବିଜେ କରାଇ ସାରିଲା ପରେ ପଞ୍ଚୁପାଣ୍ଡବ ପଛ ସିଂହାସନରେ ବିଜେ ହୁଅନ୍ତି। ଦିନଚାପ ଏକଘେରା ବୁଲି କୂଳରେ ଲାଗିଲା ପରେ ଦୁଇ ଚାପ ଏକତ୍ର ହୋଇ ବଡ଼ ଚାପରୁ ରାମକୃଷ୍ଣ ମଦନମୋହନଙ୍କ ଚାପକୁ ଆସିଲା ପରେ ବନ୍ଦାପନା ହୋଇ ଚାମର ଆଲଟ ହେଲେ ଜଳରେ ବୁଡ଼ନ୍ତି। ଜଳ ଲାଗି ବଢ଼ିବା ପରେ ଜଗତୀ ଉପରେ ସୁନା ଅଳଙ୍କାରମାନ ଲାଗି ହୋଇ ବେଶ ହୁଅନ୍ତି। ଦିନଚାପ ଭଳି ରାତ୍ରଚାପରେ ତିନିଘେରା ବୁଲନ୍ତି। ନିଅ ବିମାନ ଓ ପାଲିଙ୍କିରେ ବଡ଼ ଦେଉଳକୁ ବିଜେ ହେଲା ପରେ ମୈଲମ, ସୂତାଲୁଗା ଓ କର୍ପୂର ଲାଗି ହୁଏ। ଚନ୍ଦନ ଲାଗି ହେବା ପରେ ଅଳକା, ଅଙ୍ଗଲିପ୍ତ କୁଙ୍କୁମ, ଚୌସରା, ଗଜମୁକୁତା ଲାଗି ହୋଇ ବେଶ ହୁଅନ୍ତି। ଏହା 42 ଦିନ ପର୍ଯ୍ୟନ୍ତ ହୁଏ। ଆଜ୍ଞାମାଳ ଦେଲା ପରେ ପୂର୍ବଦିନ ଭଳି ଠାକୁର ଓ ଠାକୁରାଣୀମାନେ ନରେନ୍ଦ୍ର ଚକଡ଼ାକୁ ବିଜେ ହୁଅନ୍ତି। ସନ୍ଧ୍ୟାଧୂପ ପରେ ଠାକୁରଙ୍କର ଆଲଟ ଲାଗି ଓ ଚନ୍ଦନ ଲାଗି ହୋଇ ବଡ଼ସିଂହାର ବେଶ ହୁଏ। ବାହାର ଚନ୍ଦନ 21 ଦିନ ଓ ଭିତର ଚନ୍ଦନ 21 ଦିନ ପର୍ଯ୍ୟନ୍ତ ମଧ୍ୟ ହୋଇଥାଏ। ଜ୍ୟେଷ୍ଠ ଚତୁର୍ଦ୍ଦଶୀ ଯାଏ 2 ଥର ଆଲଟ ଲାଗି ପ୍ରତିଦିନ ହୁଏ। ବୈଶାଖ ଶୁକ୍ଳ ସପ୍ତମୀ ଓ ଅଷ୍ଟମୀ ଦିନ ମଧ୍ୟ ଚନ୍ଦନ ଯାତ୍ରାକୁ ବିଜୟ ହୁଅନ୍ତି। ପ୍ରଥମ 21 ଦିନ ଚନ୍ଦନରେ ଦିଅଁ ନରେନ୍ଦ୍ରକୁ ବିଜେ କରନ୍ତି। ଅନ୍ୟ 21 ଦିନ ବାହାରକୁ ନ ଯାଇ ଭିତରେ ସବୁ ନୀତି ହୁଏ। 20 ଦିନର ଭଉଁରୀ ଜାତ ହୋଇ ରାତ୍ରଚାପ 21 ଘେରା ନରେନ୍ଦ୍ରରେ ବୁଲେ। ଭିତର ଚନ୍ଦନ 21 ଦିନରେ ଜ୍ୟେଷ୍ଠ କୃଷ୍ଣ ଏକାଦଶୀ, ସାବିତ୍ରୀ ଅମାବାସ୍ୟା, ଶୀତଳ ଷଷ୍ଠୀ ଏବଂ ରୁକ୍ମିଣୀ ହରଣ ଏକାଦଶୀ ଏହି 4 ଦିନ ଜଳକ୍ରୀଡ଼ା ହୋଇଥାଏ। 2ପଟିଆ, 3ପଟିଆ, 4ପଟିଆ ଓ 5ପଟିଆ ମାଣ୍ଡୁଅ ପ୍ରଭୃତି ଅକ୍ଷୟ ତୃତୀୟା ଦିନ ଲାଗି ହୁଏ। ଏହିଭଳି ଶ୍ରୀମନ୍ଦିରରେ 12ଯାତ୍ରା ପାରମ୍ପରିକ ରୀତିରେ ପାଳନ କରାଯାଏ।

ଶେଷ ହେଲା ଶ୍ରୀକ୍ଷେତ୍ର ମାଥୁରୀ। ଆଜିର ବିଷୟ ଥିଲା ଶ୍ରୀଗୁଣ୍ଡିଚା ମନ୍ଦିରର ବିଶେଷ ନୀତି। ଏ ସମ୍ପର୍କରେ ଆଲୋଚନା କରିଥିଲେ ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆ। କାର୍ଯ୍ୟକ୍ରମକୁ ପ୍ରଯୋଜନା କରିଥିଲେ ପ୍ରଦୀପ୍ତ ଶ୍ରୀଚନ୍ଦନ।

0: ଦାଣ୍ଡରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ଧାରାବିବରଣୀ ଶୁଣିପାରିବେ। ଜୁଲାଇ 16 ତାରିଖ ସକାଳ 7:30 ରଥ ଟଣା ଶେଷ ହେବା ପର୍ଯ୍ୟନ୍ତ
1: ଓଡ଼ିଶାର ସମସ୍ତ ଆକାଶବାଣୀ କେନ୍ଦ୍ର ଓ ଏଫ୍ଏମ୍ ଯୋଗେ
2: ଆକାଶବାଣୀ କଟକ ପ୍ରଚାର କରୁଛୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କୃତ ବୈଦେଶ ବିଳାସର 85ତମ ଭାଗ।

ଆକାଶବାଣୀ ରାଉରକେଲା ଏତେବେଳେ ଆପଣମାନେ ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରର କାର୍ଯ୍ୟକ୍ରମ। ବର୍ତ୍ତମାନ ଆସନ୍ତୁ ଶୁଣିବା ବଣ ପାହାଡ଼ର ଗୀତ। ଏହି କ୍ରମରେ ଆଜି ରହିଛି ଓରାମ ଗୀତ ପରିବେଷଣ କରିଛନ୍ତି କର୍ମୀ ଓରାମ ଏବଂ ସାଥୀ। ସାଥୀ କଳାକାରମାନେ ହେଲେ ସବିତା ଟପୁ, ପାନ ଓରାମ, ମୁଦିଆ ଓରାମ, ବିଜ୍ଞାନ ଓରାମ, ଦୁଗି ଓରାମ, ସଦନୀ ଓରାମ, ନାଉରି ଓରାମ ଏବଂ ଜାଲି ଓରାମ। କାର୍ଯ୍ୟକ୍ରମ ଶୁଣିବା, କିନ୍ତୁ ତା ପୂର୍ବରୁ ଏହି ବିଜ୍ଞାପନ।

0: প্রধানমন্ত্রী শ্রমযোগী মানধন যোজনা, ই শ্রম কার্ড, লেবর কার্ড আবেদন, প্যান কার্ড, ফটো প্রিন্ট এবং জেরক্স পাই আজি হি যোগাযোগ করন্তু সাই ডিজিটাল জনসেবা কেন্দ্র কমন সার্ভিস সেন্টার। যোগাযোগ ঠিকানা সন্তোষ কুমার পতি, বটলি, প্লট নম্বর 25/368, মোবাইল নম্বর 9853342731। সাই ডিজিটাল জনসেবা কেন্দ্র কমন সার্ভিস সেন্টার।
1: আজ্ঞা হ্যাঁ, আপন মানে নর্সারি ট্রেনিং নবাকু চাহুছন্তি কি? স্বয়ং সক্ষম নর্সারি টিচার্স ট্রেনিং রে অ্যাডমিশন নিয়ন্তু। এঠারে আপনকু কম খরচারে অনলাইন মাধ্যমে ট্রেনিং দিয়াযিব। অধিক জানিবা পাই SSNTT ওয়েবসাইট কু যান্তু কিংবা 700886-2299 কু কল করন্তু।
2: সমস্তকু নমস্কার, মু চান্দিনী প্রধান, অ্যাসিস্ট্যান্ট সয়েল কনজারভেশন অফিসার, ব্লক রাজগাঁওপুর। ମୁଁ ଆପଣ ସମସ୍ତଙ୍କୁ ଅନୁରୋଧ କରୁଛି ଯେ ଆପଣ ଆପଣଙ୍କ ଚାଷ ଜୈବିକ ପ୍ରଣାଳୀରେ କରନ୍ତୁ, ଜୈବିକ ସାରର ବ୍ୟବହାର କରନ୍ତୁ ଓ ରାସାୟନିକ ପଦାର୍ଥକୁ ଯେତେ କମ୍ ବ୍ୟବହାର କରିବେ ସେତିକି ଭଲ। ତା ଛଡା ଆପଣମାନେ ଯେତେ ପାରୁଛନ୍ତି ବୃକ୍ଷାରୋପଣ କରନ୍ତୁ। ଚାଷ ସହିତ ଆପଣ ଚେଷ୍ଟା କରନ୍ତୁ ଯେତେରୁ ଯେତେ ବୃକ୍ଷାରୋପଣ ବିଲ ହିଡ ଓ ତାର ଚାରିପଟେ କରିପାରିବେ। ଏହାଦ୍ୱାରା ଆମ ମାଟି ସୁରକ୍ଷିତ ରହିବ, ତାର କ୍ଷୟ ହବନି। ଯେତେ ପାଣି ପବନ ହେଲେ ବି ଆମର ମାଟି ସୁରକ୍ଷିତ ହିଁ ରହିବ। ଆମ ମାଟି ସୁରକ୍ଷିତ ରହିଲେ ଆମେ ସୁରକ୍ଷିତ ରହିବା, ଆଉ ଆମର ସମ୍ପୂର୍ଣ୍ଣ ପରିବେଶ ସୁରକ୍ଷିତ ରହିବ। ଧନ୍ୟବାଦ। ସମସ୍ତଙ୍କୁ ନମସ୍କାର, ମୁଁ ଚାନ୍ଦିନୀ ପ୍ରଧାନ, ଆସିଷ୍ଟାଣ୍ଟ ସଏଲ କନଜରଭେସନ ଅଫିସର, ବ୍ଲକ ରାଜଗାଁପୁର। ମୁଁ ଆପଣ ସମସ୍ତଙ୍କୁ ଅନୁରୋଧ କରୁଛି ଯେ ଆପଣ ଆପଣଙ୍କ ଚାଷ ଜୈବିକ ପ୍ରଣାଳୀରେ କରନ୍ତୁ, ଜୈବିକ ସାରର ବ୍ୟବହାର କରନ୍ତୁ ଓ ରାସାୟନିକ ପଦାର୍ଥକୁ ଯେତେ କମ୍ ବ୍ୟବହାର କରିବେ ସେତିକି ଭଲ। ତା ଛଡା ଆପଣମାନେ ଯେତେ ପାରୁଛନ୍ତି ବୃକ୍ଷାରୋପଣ କରନ୍ତୁ। ଚାଷ ସହିତ ଆପଣ ଚେଷ୍ଟା କରନ୍ତୁ ଯେତେରୁ ଯେତେ ବୃକ୍ଷାରୋପଣ ବିଲ ହିଡ ଓ ତାର ଚାରିପଟେ କରିପାରିବେ। ଏହାଦ୍ୱାରା ଆମ ମାଟି ସୁରକ୍ଷିତ ରହିବ, ତାର କ୍ଷୟ ହବନି। ଯେତେ ପାଣି ପବନ ହେଲେ ବି ଆମର ମାଟି ସୁରକ୍ଷିତ ହିଁ ରହିବ। ଆମ ମାଟି ସୁରକ୍ଷିତ ରହିଲେ ଆମେ ସୁରକ୍ଷିତ ରହିବା, ଆଉ ଆମର ସମ୍ପୂର୍ଣ୍ଣ ପରିବେଶ ସୁରକ୍ଷିତ ରହିବ। ଧନ୍ୟବାଦ।
3: କଣ ଆପଣ ଗୋଟେ ଓଡିଆ ମିଡିୟମ କୋଚିଂ ସେଣ୍ଟର ଖୋଜୁଛନ୍ତି? ଏବେ ଚିନ୍ତା ଛାଡନ୍ତୁ। ରାଉରକେଲାର ଶିବାଙ୍ଗୀ କୋଚିଂ ସେଣ୍ଟର ନର୍ସରୀ ଠାରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ଓଡ଼ିଆ ମିଡିୟମ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଭରସା ଯୋଗ୍ୟ ଅନୁଷ୍ଠାନ। ଉତ୍ତମ ଶିକ୍ଷା, ସଠିକ୍ ମାର୍ଗଦର୍ଶକ ଏବଂ ଉଜ୍ଜ୍ୱଳ ଭବିଷ୍ୟତ କେବଳ ଶିବାଙ୍ଗୀ କୋଚିଂ ସେଣ୍ଟରରେ। ଯୋଗାଯୋଗ କରନ୍ତୁ A248 ସେକ୍ଟର 1 ରାଉରକେଲା, ମୋବାଇଲ ନମ୍ବର 9348961843 କିମ୍ବା 9564968302। କ'ଣ ଆପଣ ଗୋଟେ ଓଡ଼ିଆ ମିଡିୟମ କୋଚିଂ ସେଣ୍ଟର ଖୋଜୁଛନ୍ତି? ଏବେ ଚିନ୍ତା ଛାଡ଼ନ୍ତୁ। ରାଉରକେଲାର ଶିବାଙ୍ଗୀ କୋଚିଂ ସେଣ୍ଟର ନର୍ସରୀ ଠାରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ଓଡ଼ିଆ ମିଡିୟମ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଭରସା ଯୋଗ୍ୟ ଅନୁଷ୍ଠାନ। ଉତ୍ତମ ଶିକ୍ଷା, ସଠିକ୍ ମାର୍ଗଦର୍ଶକ ଏବଂ ଉଜ୍ଜ୍ୱଳ ଭବିଷ୍ୟତ କେବଳ ଶିବାଙ୍ଗୀ କୋଚିଂ ସେଣ୍ଟରରେ। ଯୋଗାଯୋଗ କରନ୍ତୁ A248 ସେକ୍ଟର 1 ରାଉରକେଲା, ମୋବାଇଲ ନମ୍ବର 9348961843 କିମ୍ବା 9564968302।

ରାଉରକେଲାରୁ ପ୍ରକାଶିତ ପଶ୍ଚିମାଞ୍ଚଳ ସମ୍ବାଦପତ୍ର କେବଳ ସମ୍ବାଦ ପରିବେଷଣ କରେ ନାହିଁ, ବରଂ ଏହା ଚିନ୍ତା ଓ ଚେତନାର ଏକ ଅଗ୍ରଗାମୀ ସାଥୀ। ବିଶିଷ୍ଟ ସମ୍ପାଦିକା ଡକ୍ଟର ସୁରମା ମିଶ୍ରଙ୍କ ସୁଦକ୍ଷ ସମ୍ପାଦନାରେ ପ୍ରତି ସପ୍ତାହରେ ଏହା ପାଠକଙ୍କ ପାଖରେ ପହଞ୍ଚାଇଛି ସମାଜର ନୂତନ ଦିଗନ୍ତ। ଯଦି ଆପଣ ଅନୁସନ୍ଧାନ କରୁଛନ୍ତି ସଠିକ୍ ସୂଚନା ଏବଂ ମାର୍ଜିତ ଚିନ୍ତାଧାରା, ତେବେ ଆଜି ହିଁ ହାତକୁ ନିଅନ୍ତୁ ସାପ୍ତାହିକ ସମ୍ବାଦପତ୍ର ପଶ୍ଚିମାଞ୍ଚଳ। ସବିଶେଷ ସୂଚନା ପାଇଁ ଯୋଗାଯୋଗ କରନ୍ତୁ ମୋବାଇଲ ନମ୍ବର 9437083025। ରାଉରକେଲାରୁ ପ୍ରକାଶିତ ପଶ୍ଚିମାଞ୍ଚଳ ସମ୍ବାଦପତ୍ର କେବଳ ସମ୍ବାଦ ପରିବେଷଣ କରେ ନାହିଁ, ବରଂ ଏହା ଚିନ୍ତା ଓ ଚେତନାର ଏକ

0: ଅଗ୍ରଗାମୀ ସାଥୀ ବିଶିଷ୍ଟ ସମ୍ପାଦିକା ଡକ୍ଟର ସୁରମା ମିଶ୍ରଙ୍କ ସୁଦକ୍ଷ ସମ୍ପାଦନାରେ ପ୍ରତି ସପ୍ତାହରେ ଏହା ପାଠକଙ୍କ ପାଖରେ ପହଞ୍ଚାଇଛି ସମାଜର ନୂତନ ଦିଗନ୍ତ। ଯଦି ଆପଣ ଅନୁସନ୍ଧାନ କରୁଛନ୍ତି ସଠିକ୍ ସୂଚନା ଏବଂ ମାର୍ଜିତ ଚିନ୍ତାଧାରା, ତେବେ ଆଜି ହିଁ ହାତକୁ ନିଅନ୍ତୁ ସାପ୍ତାହିକ ସମ୍ବାଦପତ୍ର ପଶ୍ଚିମାଞ୍ଚଳ। ସବିଶେଷ ସୂଚନା ପାଇଁ ଯୋଗାଯୋଗ କରନ୍ତୁ ମୋବାଇଲ ନମ୍ବର 9437083025।
1: ପରବର୍ତ୍ତୀ ଗୀତ କିଶୋର କୁମାରଙ୍କ କଣ୍ଠରେ, ଗୁଲଜାରଙ୍କ ରଚନାରୁ, ରାହୁଲ ଦେବ ବର୍ମନଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଚଳଚ୍ଚିତ୍ର ଗୋଲମାଲ।

ଆକାଶବାଣୀ ରାଉରକେଲା ଏତେବେଳେ ଯେ ଆପଣମାନେ ଶୁଣୁଥିଲେ ବିବିଧ ଭାରତୀ କାର୍ଯ୍ୟକ୍ରମ। ବର୍ତ୍ତମାନ ଆସନ୍ତୁ ଶୁଣିବା ପ୍ରାୟୋଜିତ କାର୍ଯ୍ୟକ୍ରମ ଏନ୍ସିଇଆରଟି ଉମଙ୍ଗର 1330 ଭାଗ।

ପ୍ରାୟୋଜିତ କାର୍ଯ୍ୟକ୍ରମ ଏନ୍ସିଆର୍ଟି ଉମଙ୍ଗର 1330ତମ ଭାଗ। ଆକାଶବାଣୀ ରାଉରକେଲା ପରବର୍ତ୍ତୀ କାର୍ଯ୍ୟକ୍ରମ ବିବିଧ ଭାରତୀ।

ନେତାମାନଙ୍କ ବୈଠକ ଡାକିଛନ୍ତି। ବୈଠକରେ ସରକାର ସଂସଦର ଉଭୟ ଗୃହକୁ ସୁଚାରୁ ରୂପେ ପରିଚାଳନା ସୁନିଶ୍ଚିତ କରିବା ଲାଗି ସମସ୍ତ ରାଜନୈତିକ ଦଳର ସହଯୋଗ ଲୋଡ଼ିବେ। ଚଳିତ ମାସ 20 ତାରିଖରୁ ମୌସୁମୀ ଅଧିବେଶନ ଆରମ୍ଭ ହୋଇ ଅଗଷ୍ଟ ମାସ 13 ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ଅଧିବେଶନ କାଳରେ କେତେକ ଗୁରୁତ୍ୱପୂର୍ଣ୍ଣ ବିଧେୟକ ଉପରେ ଆଲୋଚନା ହେବା ସହ ମଞ୍ଜୁରୀ ପ୍ରଦାନ କରାଯିବାର ସମ୍ଭାବନା ରହିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ରବିବାରଠାରୁ ତ୍ରିରାଷ୍ଟ୍ରୀୟ ଗସ୍ତରେ ମୋଲଡୋଭା, ଉତ୍ତର ମାସିଡୋନିଆ ଏବଂ ରୋମାନିଆ ଗସ୍ତ କରିବେ। ଏହି 3ଟି ଦେଶକୁ ଭାରତ ରାଷ୍ଟ୍ରପତିଙ୍କ ଏହା ପ୍ରଥମ ଗସ୍ତ। ଆସନ୍ତା 20 ତାରିଖରେ ରାଷ୍ଟ୍ରପତି ମୋଲଡୋଭାରେ ପହଞ୍ଚିବା ପରେ ସେଠାକାର ରାଷ୍ଟ୍ରପତି ମାୟା ସେଣ୍ଢୁଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ। ଏହି ଅବସରରେ ଶ୍ରୀମତୀ ମୁର୍ମୁ ସେଠାକାର ସଂସଦର ଅଧ୍ୟକ୍ଷ ଇଗୋର ଗ୍ରୋସୁଙ୍କ ସହ ସାକ୍ଷାତ କରିବେ ଏବଂ ଏକ ବ୍ୟବସାୟିକ ମଞ୍ଚକୁ ଉଦ୍ବୋଧନ ଦେବେ। 21 ତାରିଖରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ମାସିଡୋନିଆ ଗସ୍ତ କରିବେ। ସେଠାରେ ରାଷ୍ଟ୍ରପତି ତାଙ୍କ ପ୍ରତିପକ୍ଷ ଗୋଡାନା ଏସ୍ ଦାଭକୋଭା ଏବଂ ପ୍ରଧାନମନ୍ତ୍ରୀ କ୍ରିଷ୍ଟିଜନ୍ ମିକୋସ୍କିଙ୍କୁ ସାକ୍ଷାତ ଆଲୋଚନା କରିବେ। ଶ୍ରୀମତୀ ମୁର୍ମୁ ଉତ୍ତର ମାସିଡୋନିଆ ସଂସଦକୁ ସମ୍ବୋଧନ କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ଭାରତ ଉତ୍ତର ମାସିଡୋନିଆ ବ୍ୟବସାୟିକ ମଞ୍ଚକୁ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଉଦ୍ବୋଧନ ଦେବେ। ତ୍ରିରାଷ୍ଟ୍ରୀୟ ଗସ୍ତର ଶେଷ ପର୍ଯ୍ୟାୟରେ ଦୁଇଦିନିଆ ରୋମାନିଆ ଗସ୍ତ କରି ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ରୋମାନିଆ ରାଷ୍ଟ୍ରପତି ନିକୁସୋର ଡେନ୍ଙ୍କ ସହ ଏବଂ ସେଠାକାର ଶୀର୍ଷ ନେତାମାନଙ୍କ ସହ ସାକ୍ଷାତ ଆଲୋଚନା କରିବେ। ସେଠାରେ ରାଷ୍ଟ୍ରପତି ଭାରତ ରୋମାନିଆ ବ୍ୟବସାୟିକ ମଞ୍ଚକୁ ସମ୍ବୋଧନ କରିବା ସହ ପ୍ରବାସୀ ଭାରତୀୟମାନଙ୍କ ସହ ଆଲୋଚନା କରିବେ। ରାଷ୍ଟ୍ରପତିଙ୍କ ଗସ୍ତ ନେଇ ବୈଦେଶିକ ମନ୍ତ୍ରଣାଳୟ କହିଛି, ଏହି ଗସ୍ତ ସମ୍ପୃକ୍ତ ଦେଶଗୁଡ଼ିକ ସହିତ କୂଟନୈତିକ ସହଭାଗିତା ବୃଦ୍ଧି ଓ ପୂର୍ବ ୟୁରୋପ ସହ ସହଯୋଗ ଆହୁରି ଦୃଢ଼ କରିବା ଲକ୍ଷ୍ୟ ରହିଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜିଠାରୁ 3ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଯାଉଛନ୍ତି। ଶ୍ରୀ ଶାହା ସେଠାରେ ସୀମା ସୁରକ୍ଷା, ପ୍ରଶାସନିକ, ଆଇନ ଶୃଙ୍ଖଳା ଓ ବିକାଶ ସହ ଜଡ଼ିତ କେତେକ କାର୍ଯ୍ୟକ୍ରମରେ ଯୋଗଦେବେ। ଆସନ୍ତାକାଲି ଶ୍ରୀ ଶାହା ସିଲିଗୁଡ଼ିସ୍ଥିତ ଜୁମାଗଛ ସୀମା ଆଉଟ୍ପୋଷ୍ଟ ପରିଦର୍ଶନ କରି 8ଷ୍ଟାଦଶ ବାଟାଲିୟନ୍ ସୀମା ଆଉଟ୍ପୋଷ୍ଟରେ ସୀମା ସୁରକ୍ଷା ବଳ ଯବାନଙ୍କ ସହ ଆଲୋଚନା କରିବେ। ଏହି ଅବସରରେ ଶ୍ରୀ ଶାହା ବିଏସ୍ଏଫ୍ ସହ ଜଡ଼ିତ କେତେକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିବେ। ଅପରାହ୍ନରେ ସ୍ୱରାଷ୍ଟ୍ରମନ୍ତ୍ରୀ ପଶ୍ଚିମବଙ୍ଗରେ ସୀମା ସମ୍ପର୍କିତ ସମସ୍ୟା ନେଇ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିବେ। ସାମୁଦ୍ରିକ ପ୍ରଶାସନ ମହାନିର୍ଦ୍ଦେଶାଳୟ ଡିଜିଏମ୍ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ହର୍ମୁଜ୍ ପ୍ରଣାଳୀ ଦେଇ ଅତିକ୍ରମ କରିବାକୁ ଥିବା ଜାହାଜଗୁଡ଼ିକରେ ଭାରତୀୟ ନାବିକମାନଙ୍କୁ ନିୟୋଜନ ନ କରିବାକୁ ନିର୍ଦ୍ଦେଶ ଦେଇଛି। ଏନେଇ ଜାହାଜଗୁଡ଼ିକର ମାଲିକ, ପରିଚାଳକ ଏବଂ ନିଯୁକ୍ତି ଦେଉଥିବା କମ୍ପାନୀଗୁଡ଼ିକୁ ମହାନିର୍ଦ୍ଦେଶାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ମଧ୍ୟପ୍ରାଚ୍ୟରେ ବିଗୁଡ଼ୁଥିବା ପରିସ୍ଥିତି ଏବଂ ବାଣିଜ୍ୟିକ ଜାହାଜଗୁଡ଼ିକ ଉପରେ କ୍ରମାଗତ ଆକ୍ରମଣକୁ ଦୃଷ୍ଟିରେ ରଖି ମହାନିର୍ଦ୍ଦେଶାଳୟ ଏହି ପଦକ୍ଷେପ ନେଇଛି। ସୂଚନା ଅନୁଯାୟୀ ସଂଘର୍ଷ ପ୍ରଭାବିତ ଅଞ୍ଚଳରେ କାର୍ଯ୍ୟରତ ନାବିକ ଏବଂ ବାଣିଜ୍ୟିକ ଜାହାଜ ପ୍ରତି ବିପଦ ଆଶଙ୍କା ବୃଦ୍ଧି ପାଇଛି। ଆନ୍ତର୍ଜାତିକ ନ୍ୟାୟ ଦିବସ ଅବସରରେ କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମେଘୱାଲ କହିଛନ୍ତି, ନ୍ୟାୟପୂର୍ଣ୍ଣ ସମାଜ ନିର୍ମାଣ କ୍ଷେତ୍ରରେ ସମସ୍ତଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ସେ ଜନସାଧାରଣଙ୍କୁ ଏକ ନିରପେକ୍ଷ ବ୍ୟବସ୍ଥା ଓ ମାନବୀୟ ସମ୍ମାନ ଆଧାରିତ ସମାଜ ନିର୍ମାଣ ଲାଗି ସଂକଳ୍ପ ନେବାକୁ ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି, ଆନ୍ତର୍ଜାତିକ ନ୍ୟାୟ ଦିବସର ଉଦ୍ଦେଶ୍ୟ ହେଉଛି ସମସ୍ତଙ୍କ ପାଇଁ ସମାନ ସୁଯୋଗ ସୃଷ୍ଟି କରିବା, ଯାହାଫଳରେ ସମସ୍ତ ନାଗରିକ ସମ୍ମାନର ସହ ନ୍ୟାୟପୂର୍ଣ୍ଣ ଭାବେ ଜୀବନ ବିତାଇ ପାରିବେ। ୟୁରୋପୀୟ ସଂଘ ପାକିସ୍ତାନରେ ମାନବାଧିକାର ପରିସ୍ଥିତି ନେଇ ଗଭୀର ଚିନ୍ତା ବ୍ୟକ୍ତ କରିଛି। ଏହି ପ୍ରସଙ୍ଗ ନେଇ ୟୁରୋପୀୟ ସଂଘ ପାକିସ୍ତାନକୁ ଚେତାବନୀ ଦେଇଛି ଯେ ଯଦି ମାନବାଧିକାର ସ୍ଥିତି ଉଲ୍ଲଂଘନ ଭଳି ପରିସ୍ଥିତି ଜାରି ରହେ, ତେବେ ପାକିସ୍ତାନକୁ ପୂର୍ବରୁ ଆମଦାନୀ କ୍ଷେତ୍ରରେ ୟୁରୋପୀୟ ସଂଘ ପକ୍ଷରୁ ଦିଆଯାଉଥିବା ଶୁଳ୍କ ରିହାତିରେ ପରିବର୍ତ୍ତନ କରାଯିବ। 2023-2025 ମଧ୍ୟରେ ମିଳିଥିବା ଯୁଗ୍ମ ନିରୀକ୍ଷଣ ରିପୋର୍ଟର ଅନୁଧ୍ୟାନ ପରେ ୟୁରୋପୀୟ କମିଶନ ଏବଂ ବୈଦେଶିକ ବ୍ୟାପାର ଓ ସୁରକ୍ଷା ନୀତି ସମ୍ପର୍କିତ ୟୁରୋପୀୟ ସଂଘ ଉଚ୍ଚ ପ୍ରତିନିଧି ଏଭଳି ମନ୍ତବ୍ୟ ଦେଇଛନ୍ତି। ରିପୋର୍ଟ ଅନୁଯାୟୀ ପାକିସ୍ତାନ ଜେନେରାଲାଇଜ୍ଡ ସ୍କିମ୍ ଅଫ୍ ପ୍ରିଫରେନ୍ସ ପ୍ଲସ୍ ଅନୁଯାୟୀ ଦାୟିତ୍ୱ ନିର୍ବାହ କ୍ଷେତ୍ରରେ ବିଫଳ ହୋଇଛି। ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଚୀନ୍ ହସ୍ତକ୍ଷେପ କରିବା ଲାଗି ବ୍ୟାପକ ଅଭିଯାନ ଚଳାଇଥିବା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି। ଆମେରିକାର ରାଷ୍ଟ୍ରପତି ପଦର ଗୁରୁତ୍ୱକୁ ହ୍ରାସ କରିବା, ଲକ୍ଷ ଲକ୍ଷ ଆମେରିକୀୟ ମତଦାତାଙ୍କ ସୂଚନା ହାସଲ କରିବା ଏବଂ ଆମେରିକାର ଗୁଇନ୍ଦା ସଂସ୍ଥାଗୁଡ଼ିକର କାର୍ଯ୍ୟରେ ଦଖଲ ଦେବା ଭଳି ଚୀନ୍ ଯୋଜନା କରିଥିବା ସେ କହିଛନ୍ତି। ରାଷ୍ଟ୍ରପତି ଟ୍ରମ୍ପ ହ୍ୱାଇଟ୍ ହାଉସ୍ରୁ ଟେଲିଭିଜନ ଜରିଆରେ ଏକ ରାଷ୍ଟ୍ରୀୟ ପ୍ରସାରଣରେ ନିର୍ବାଚନ ସୁରକ୍ଷା ସମ୍ବନ୍ଧିତ ସମସ୍ତ ତଥ୍ୟ ତତ୍କାଳ ସାର୍ବଜନୀନ କରିବା ଲାଗି ଘୋଷଣା କରିଛନ୍ତି। ସେ କହିଛନ୍ତି, ଏହିସବୁ ଦସ୍ତାବିଜ୍ରେ ଆମେରିକାର ନିର୍ବାଚନ ଢାଞ୍ଚାରେ ଥିବା ତ୍ରୁଟି ପରିଲକ୍ଷିତ ହୋଇଛି ଏବଂ ଆମେରିକାର ରାଜନୀତିକୁ ପ୍ରଭାବିତ କରିବା ଲାଗି ବହୁ ବର୍ଷ ଧରି ଚୀନ୍ ଉଦ୍ୟମ କରୁଥିବା ଜଣାପଡ଼ିଛି। ମୁଖ୍ୟ ସମ୍ବାଦ ପୁଣିଥରେ। ହରିୟାଣାର ଜିନ୍ଦ ରେଳ ଷ୍ଟେସନରୁ ଦେଶର ପ୍ରଥମ ହାଇଡ୍ରୋଜେନ୍ ଚାଳିତ ଟ୍ରେନ୍ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ। ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ ଆସନ୍ତା ରବିବାର ଦିନ ଅନୁଷ୍ଠିତ ହେବ ସର୍ବଦଳୀୟ ବୈଠକ। ଆସନ୍ତା ରବିବାରଠାରୁ ତ୍ରିରାଷ୍ଟ୍ରୀୟ ଗସ୍ତରେ ମୋଲଡୋଭା, ଉତ୍ତର ମାସିଡୋନିଆ ଏବଂ ରୋମାନିଆ ଗସ୍ତରେ ଯିବେ ରାଷ୍ଟ୍ରପତି।

0: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
0: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ନୀନା ସାହୁ। ମୁଖ୍ୟ ସମ୍ବାଦ, ଶରଧା ବାଲିରେ ପହଞ୍ଚିଲା ତାଳଧ୍ୱଜ ଓ ଦର୍ପ ଦଳନ, ଶ୍ରୀଗୁଣ୍ଡିଚା ଅଭିମୁଖେ ମହାପ୍ରଭୁଙ୍କ ନନ୍ଦିଘୋଷ ରଥ। ଦେଶର ପ୍ରଥମ ହାଇଡ୍ରୋଜେନ୍ ଚାଳିତ ଟ୍ରେନ୍ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ। ଅପରାହ୍ନରେ ଓଡ଼ିଶାର 7ଟି ଅମୃତ ଭାରତ ଷ୍ଟେସନ୍ର କରିବେ ଉଦ୍ଘାଟନ। ବିଶ୍ୱରେ ନ୍ୟାୟ, ଉତ୍ତରଦାୟିତ୍ୱ ଓ ମାନବାଧିକାର ପ୍ରସାରର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ଅନ୍ତର୍ଜାତୀୟ ନ୍ୟାୟ ଦିବସ। ଏବଂ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା, ଚଳିତ ମାସ ପହିଲାରୁ ଆଜି ସୁଦ୍ଧା 17% ଅଧିକ ବର୍ଷା ରେକର୍ଡ। ବର୍ତ୍ତମାନ ସମ୍ପୂର୍ଣ୍ଣ ସମ୍ବାଦ। ପୁରୀରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଏବଂ ଦେବୀ ସୁଭଦ୍ରା ରଥାରୂଢ଼ ହୋଇ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ନବଦିନାତ୍ମକ ଯାତ୍ରା କରୁଛନ୍ତି। ଆଜି ଦ୍ୱିତୀୟ ଦିନରେ ଶ୍ରୀଜୀଉମାନଙ୍କ ରଥଟଣା କାର୍ଯ୍ୟ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଗ୍ରହଣରେ ଜାରି ରହିଛି। ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ରଥ ଓ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଶ୍ରୀଗୁଣ୍ଡିଚା ନିକଟ ଶରଧାବାଲିରେ ପହଞ୍ଚିସାରିଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଶରଧାବାଲି ଅଭିମୁଖେ ଯାତ୍ରା କରୁଛି। ଆଜି ସକାଳ 9:30ରେ ପୁଣି ଥରେ ରଥଟଣା ଆରମ୍ଭ ହୋଇଥିଲା। ରଥଟଣା ସମେତ ରଥଯାତ୍ରା ସହ ଜଡ଼ିତ ସମସ୍ତ ନୀତିକାନ୍ତି ସୁରୁଖୁରୁରେ ସମ୍ପନ୍ନ ହୋଇଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ବଡ଼ଦାଣ୍ଡ ଘଣ୍ଟ ଘଣ୍ଟା ହରିବୋଲ, ହୁଳହୁଳି ଓ ଜୟ ଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ ହେଉଛି। ଆଜି ରଥ ଉପରେ ପୂର୍ଣ୍ଣାଙ୍ଗ ଦର୍ଶନ ଦେବେ ମହାପ୍ରଭୁ। ଆସନ୍ତାକାଲି ଶ୍ରୀଜୀଉମାନଙ୍କ ଆଡ଼ପ ବିଜେନୀତି ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ହରିୟାଣାର ଜିନ୍ଦ ରେଳଷ୍ଟେସନରୁ ସୋନିପତ ମଧ୍ୟରେ ଦେଶର ପ୍ରଥମ ହାଇଡ୍ରୋଜେନ୍ ଚାଳିତ ଟ୍ରେନ୍ର ଶୁଭାରମ୍ଭ କରିଛନ୍ତି। ଏହି ଟ୍ରେନ୍ ରେଳବାଇ କ୍ଷେତ୍ରରେ ସ୍ୱଚ୍ଛ ଏବଂ ସ୍ଥାୟୀ ଗତିଶୀଳତା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ସ୍ୱଦେଶୀ ଜ୍ଞାନକୌଶଳରେ ଏହି ହାଇଡ୍ରୋଜେନ୍ ଚାଳିତ ଟ୍ରେନ୍ର ବିକାଶ କରାଯାଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଜନସମାବେଶକୁ ଉଦ୍ବୋଧନ ଦେଇ କହିଛନ୍ତି, ଗତ 12 ବର୍ଷ ମଧ୍ୟରେ ଭାରତୀୟ ରେଳବାଇ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ କରାଯାଇଛି। ରେଳବାଇର ଆଧୁନିକୀକରଣ ଦେଶର ଶକ୍ତି ସୁରକ୍ଷାକୁ ସୁଦୃଢ଼ କରିଛି। ଏକବିଂଶ ଶତାବ୍ଦୀର ରେଳର ହାଇଡ୍ରୋଜେନ୍ ପ୍ରଯୁକ୍ତିବିଦ୍ୟା ଦ୍ୱାରା ପରିଚାଳିତ ହେବ ବୋଲି ଶ୍ରୀ ମୋଦି କହିଛନ୍ତି।
1: ଆଜ ଭାରତୀୟ ରେଲ ନେ ଭି 21ଭି ସଦୀ କି ଇସ୍ ଟେକ୍ନୋଲୋଜି ମେଁ ଏକ ବଡ଼ା ଷ୍ଟେପ୍ ଲିଆ ହେ। ଆଜ ଜିନ୍ଦ ସେ ସୋନିପତ କେ ବିଚ୍ ହାଇଡ୍ରୋଜେନ୍ ଟ୍ରେନ୍ ଚଲି ହେ। ଅଭି ୟେ ସଫର 90 କିଲୋମିଟର କା ହେ। ହମ୍ ଇସ୍ ପର ରିସର୍ଚ୍ଚ କରତେ ରହେଙ୍ଗେ, ଲାଗତ କମ କୈସେ ହୋ ଇସ୍କା ତରିକା ଢୁଣ୍ଡତେ ରହେଙ୍ଗେ, ଏଫିସିଏନ୍ସି କୈସେ ବଢେ ଇସ୍ ପର କାମ କରତେ ରହେଙ୍ଗେ, ଔର ବଡି ଯାଞ୍ଚ ପଡ଼ତାଲ କରତେ କରତେ ଏକ କେ ବାଦ ଏକ କଦମ ଉଠାତେ ଯାଏଙ୍ଗେ।
0: ଆଜି ଉଦ୍ଘାଟିତ ହୋଇଥିବା ଟ୍ରେନ୍ରେ 3200 ହର୍ସ ପାୱାର ବିଶିଷ୍ଟ ଇଞ୍ଜିନ୍ ବ୍ୟବହାର କରାଯାଇଛି, ଯାହା ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଏବଂ ସର୍ବାଧିକ ହାଇଡ୍ରୋଜେନ୍

0: ଶକ୍ତି ପରିଚାଳିତ ଟ୍ରେନ୍। ଏହି ଅବସରରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ରେଳ ଇଞ୍ଜିନିୟରିଂ କ୍ଷେତ୍ରରେ ଦେଶର ସାମର୍ଥ୍ୟ ବୃଦ୍ଧି ପାଇବାରେ ଲାଗିଛି। ଏହି ହାଇଡ୍ରୋଜେନ୍ ଚାଳିତ ଟ୍ରେନ୍ କେବଳ ନିରାପଦ ନୁହେଁ, ବରଂ ଅଧିକ ଗତିଯୁକ୍ତ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି।
1: ଭାରତ କେ ନେତୃତ୍ୱ ନେ ଏକ ଐସା ବଡ଼ା ସଂକଳ୍ପ ଲିଆ କି ହାଇଡ୍ରୋଜେନ୍ କି ପୁରୀ ଟେକ୍ନୋଲୋଜି ଦେଶ ମେ ବିକଶିତ କରେଙ୍ଗେ ଔର ଆଜ ୟେ ଦିନ ଉସ ସଂକଳ୍ପ କି ସିଦ୍ଧି କା ଦିନ ହେ। ଆଜ ଇସ ଉପଲବ୍ଧି କେ ସାଥ ଭାରତ ଅବ ଦୁନିଆ କେ ଉନ ଚୁନିନ୍ଦା ଦେଶୋ ମେ ଶାମିଲ ହୋ ଗୟା ଜହାଁ ହାଇଡ୍ରୋଜେନ୍ ଟ୍ରେନ୍ କି ପୁରୀ ଟେକ୍ନୋଲୋଜି ଉପଲବ୍ଧ ହେ।
0: ପ୍ରଧାନମନ୍ତ୍ରୀ ଆଜି ଅପରାହ୍ନରେ ଅମୃତ ଭାରତ ଷ୍ଟେସନ ଯୋଜନାରେ ନିର୍ମାଣ ହୋଇଥିବା ଦେଶରେ 74ଟି ରେଳ ଷ୍ଟେସନକୁ ଲୋକାର୍ପଣ କରିବେ। ଏଥିରେ ଓଡ଼ିଶାର 7ଟି ରେଳ ଷ୍ଟେସନ ସାମିଲ ଥିବା ପୂର୍ବତଟ ରେଳବାଇ ସୂତ୍ରରୁ ସୂଚନା ମିଳିଛି। ବଲାଙ୍ଗୀର, ବରପାଲି, କେସିଙ୍ଗା, ତାଳଚେର, ବାରିପଦା, ବିମଳାଗଡ଼ ଏବଂ ପାରଳାଖେମୁଣ୍ଡି ରେଳ ଷ୍ଟେସନର ଉଦ୍ଘାଟନ ହେବ। ଏହି 7ଟି ଷ୍ଟେସନ ପାଇଁ 109 କୋଟି ଟଙ୍କା ବ୍ୟୟ ହୋଇଛି। ପ୍ରଧାନମନ୍ତ୍ରୀ ପଞ୍ଜାବର ଜଳନ୍ଧରଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଆଭାସୀ ମାଧ୍ୟମରେ ଷ୍ଟେସନଗୁଡ଼ିକର ଉଦ୍ଘାଟନ କରିବେ। ଯାତ୍ରୀଙ୍କ ସୁବିଧା ପାଇଁ ନୂତନ ଷ୍ଟେସନ ଭବନ ନିର୍ମାଣ କରାଯିବା ସହ ଗାଡ଼ି ଚଳାଚଳ ନିୟନ୍ତ୍ରଣ ପାଇଁ ପ୍ରବେଶ ପଥକୁ ପ୍ରଶସ୍ତ କରାଯାଉଛି। ଆରାମଦାୟକ ଯାତ୍ରା ପାଇଁ ପ୍ଲାଟଫର୍ମଗୁଡ଼ିକରେ ଉନ୍ନତ ଆଶ୍ରୟସ୍ଥଳୀ, ଅତ୍ୟାଧୁନିକ ଅପେକ୍ଷା ଗୃହ, ସ୍ୱଚ୍ଛ ଶୌଚାଳୟ ଏବଂ ଡିଜିଟାଲ୍ ଯାତ୍ରୀ ସୂଚନା ଫଳକ ଲଗାଯାଇଛି। ପ୍ରତ୍ୟେକ ଷ୍ଟେସନରେ ଓଡ଼ିଶାର ସମୃଦ୍ଧ ସଂସ୍କୃତି, ହସ୍ତତନ୍ତ, ପାରମ୍ପରିକ ଶିଳ୍ପ ଓ ଆଦିବାସୀ କଳାକୁ ଚିତ୍ରିତ କରାଯାଇଛି। ଏହି 7ଟି ଷ୍ଟେସନର ପୁନଃ ବିକାଶ ଭାରତୀୟ ରେଳବାଇର ଓଡ଼ିଶାର ସାମଗ୍ରିକ, ସାମାଜିକ, ଅର୍ଥନୈତିକ ବିକାଶରେ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ପୂର୍ବତଟ ରେଳବାଇ ପକ୍ଷରୁ କୁହାଯାଇଛି। କାର୍ଯ୍ୟକ୍ରମରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ବମ୍ପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ରହିବେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କେନ୍ଦ୍ର ସରକାର ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ ଆସନ୍ତା ରବିବାର ଦିନ ସମସ୍ତ ରାଜନୈତିକ ଦଳର ନେତାମାନଙ୍କ ବୈଠକ ଡାକିଛନ୍ତି। ବୈଠକରେ ସରକାର ସଂସଦର ଉଭୟ ଗୃହକୁ ସୁଚାରୁରୂପେ ପରିଚାଳନା ସୁନିଶ୍ଚିତ କରିବା ଲାଗି ସମସ୍ତ ରାଜନୈତିକ ଦଳର ସହଯୋଗ ଲୋଡ଼ିବେ। ଚଳିତ ମାସ 20 ତାରିଖରୁ ମୌସୁମୀ ଅଧିବେଶନ ଆରମ୍ଭ ହୋଇ ଅଗଷ୍ଟ ମାସ 13 ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ଅଧିବେଶନ କାଳରେ କେତେକ ଗୁରୁତ୍ୱପୂର୍ଣ୍ଣ ବିଧେୟକ ଉପରେ ଆଲୋଚନା ହେବା ସହ ମଞ୍ଜୁରୀ ପ୍ରଦାନ କରାଯିବାର ସମ୍ଭାବନା ରହିଛି। ସମସ୍ତଙ୍କ ପାଖରେ ନ୍ୟାୟର ସୁଫଳ ପହଞ୍ଚାଇବା ଲକ୍ଷ୍ୟ ନେଇ ଆଜି ଅନ୍ତର୍ଜାତୀୟ ନ୍ୟାୟ ଦିବସ ପାଳନ କରାଯାଉଛି। ସମସ୍ତଙ୍କ ପାଇଁ ନ୍ୟାୟ, ବିଶ୍ୱ ଶାନ୍ତି ପ୍ରତିଷ୍ଠା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ଚଳିତ ବର୍ଷ ନ୍ୟାୟ ଦିବସର ବିଷୟବସ୍ତୁ ରହିଛି ସାରା ବିଶ୍ୱରେ ନ୍ୟାୟ, ଉତ୍ତରଦାୟିତ୍ୱ ଓ ମାନବାଧିକାରର ପ୍ରସାର। ଶୁଣନ୍ତୁ ଏ ସମ୍ପର୍କରେ ଏକ ସ୍ୱତନ୍ତ୍ର ଉପସ୍ଥାପନା।
2: ମାନବ ସଭ୍ୟତାର ବିକାଶ ସହିତ ନ୍ୟାୟର ଧାରଣା ମଧ୍ୟ କ୍ରମଶଃ ବିକଶିତ ହୋଇଛି। ନ୍ୟାୟ କେବଳ ଦୋଷୀକୁ ଦଣ୍ଡ ଦେବା ନୁହେଁ, ବରଂ ପୀଡ଼ିତଙ୍କ ଅଧିକାରର ସୁରକ୍ଷା, ସତ୍ୟର ସ୍ଥାପନ ଏବଂ ଆଇନର ଶାସନକୁ ସୁନିଶ୍ଚିତ କରିବା ଏହାର ମୂଳ ଉଦ୍ଦେଶ୍ୟ। 1998 ଇଟାଲୀର ରୋମ୍ ସହରରେ 120ରୁ ଉର୍ଦ୍ଧ୍ୱ ଦେଶର ପ୍ରତିନିଧିଙ୍କ ଉପସ୍ଥିତିରେ ରୋମ୍ ଷ୍ଟାଚ୍ୟୁଟ୍ ଗ୍ରହଣ କରାଯାଇଥିଲା। ପରେ 2002 ନେଦରଲ୍ୟାଣ୍ଡର ହେଗ୍ ସହରରେ ଆନ୍ତର୍ଜାତିକ ଅପରାଧ ଅଦାଲତ ଆଇସିସି କାର୍ଯ୍ୟ ଆରମ୍ଭ କରିଥିଲା। ନ୍ୟାୟ କେବଳ ଏକ ଆଇନଗତ ବ୍ୟବସ୍ଥା ନୁହେଁ, ଏହା ସଭ୍ୟତାର ଆତ୍ମା। ଯେଉଁଠାରେ ନ୍ୟାୟ ପ୍ରତିଷ୍ଠା ହୁଏ ସେଠାରେ ଶାନ୍ତି, ସମାନତା ଓ ମାନବିକତାର ବିକାଶ ହୋଇଥାଏ। ବର୍ତ୍ତମାନର ବୈଷୟିକ ପରିସ୍ଥିତିରେ ନ୍ୟାୟ ବ୍ୟବସ୍ଥାର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କୌଣସି ବ୍ୟକ୍ତି କିମ୍ବା ଶକ୍ତି ଆଇନଠାରୁ ଊର୍ଦ୍ଧ୍ୱରେ ନୁହେଁ, ଏହି ବାର୍ତ୍ତାକୁ ଆନ୍ତର୍ଜାତିକ ନ୍ୟାୟ ଦିବସ ସୁଦୃଢ଼ କରିଥାଏ। ଆକାଶବାଣୀ ସମ୍ବାଦ ବିଭାଗ ପାଇଁ ମୁଁ ସ୍ମୃତିରେଖା ତାରିଣୀଆ।
0: ଚଳିତ ଶିକ୍ଷାବର୍ଷ ପାଇଁ ରାଜ୍ୟର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ପ୍ରଥମ ପର୍ଯ୍ୟାୟ ନାମଲେଖା ଶେଷ ହୋଇଛି। ଏହି ପର୍ଯ୍ୟାୟରେ 3,08,835 ଜଣ ନାମ ଲେଖାଇଛନ୍ତି। ଆସନ୍ତା 23 ତାରିଖରେ ନାମଲେଖା ପାଇଁ ଦ୍ୱିତୀୟ ମେଧା ତାଲିକା ପ୍ରକାଶ ପାଇବ। ରାଜ୍ୟର ପ୍ରଥମରୁ ଅଷ୍ଟମ ଶ୍ରେଣୀ ବିଦ୍ୟାଳୟ ପାଠ୍ୟପୁସ୍ତକ ତ୍ରୁଟି ମାମଲାରେ ଆଜି ଓସେପାଠାରେ କ୍ରାଇମ୍ବ୍ରାଞ୍ଚ ପକ୍ଷରୁ ତଦନ୍ତ ଜାରି ରହିଛି। ଡିଏସ୍ପି ନରେନ୍ଦ୍ର ବେହେରାଙ୍କ ସମେତ 5 ଜଣିଆ ଟିମ୍ ଏଥିରେ ସାମିଲ ଅଛନ୍ତି। ପୂର୍ବରୁ କ୍ରାଇମ୍ବ୍ରାଞ୍ଚ ପକ୍ଷରୁ ରାଜ୍ୟ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ଶିକ୍ଷା ଗବେଷଣା ପ୍ରଶିକ୍ଷଣ ପରିଷଦ ତଦନ୍ତ କରାଯାଇଥିଲା। ପାଠ୍ୟପୁସ୍ତକ ତ୍ରୁଟି ଘଟଣାରେ ଏସ୍ସିଇଆର୍ଟିର ପୂର୍ବତନ ନିର୍ଦ୍ଦେଶକ ମନୋଜ ପାଢ଼ୀଙ୍କୁ କ୍ରାଇମ୍ବ୍ରାଞ୍ଚ ପକ୍ଷରୁ ଗିରଫ କରାଯାଇଛି। ପୂର୍ବରୁ ଏହି ଘଟଣାରେ 3 ଜଣ ସହକାରୀ ନିର୍ଦ୍ଦେଶକଙ୍କୁ ନିଲମ୍ବନ ଏବଂ 6 ଜଣ ସହକାରୀ ନିର୍ଦ୍ଦେଶକଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଗତ କିଛିଦିନ ତଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତ୍ରୁଟି ସମ୍ପର୍କିତ ସମଗ୍ର ପ୍ରକ୍ରିୟାର ଅପରାଧିକ ତଦନ୍ତ ଆରମ୍ଭ କରିବା ନେଇ ନିର୍ଦ୍ଦେଶ ଦେଇଥିଲେ। ଭଦ୍ରକ ମହିଳା ମହାବିଦ୍ୟାଳୟରେ 7 ଦିନ ଧରି ଚାଲିଥିବା ଆତ୍ମରକ୍ଷା ପ୍ରଶିକ୍ଷଣ କୌଶଳ ଶିବିର ଆଜି

ଉଦ୍ଯାପିତ ହୋଇଯାଇଛି। ଶିକ୍ଷାବିତ୍ ଡକ୍ଟର ଅଭୟ କୁମାର ଦାସ ଶିବିରରେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଆତ୍ମରକ୍ଷା ପ୍ରଶିକ୍ଷଣ ନେବା ପାଇଁ ପରାମର୍ଶ ଦେଇଥିଲେ। ପାଣିପାଗ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳରେ ସକ୍ରିୟ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 24 ଘଣ୍ଟା ମଧ୍ୟରେ 26 ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଅତି ପ୍ରବଳ ବର୍ଷା ନେଇ 9 ଜିଲ୍ଲାକୁ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଗତ 24 ଘଣ୍ଟା ମଧ୍ୟରେ କେନ୍ଦୁଝର ଜିଲ୍ଲାର ହାଟଡିହିରେ ସର୍ବାଧିକ 210 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଚଳିତ ମାସ ପହିଲାରୁ ଆଜି ସୁଦ୍ଧା ରାଜ୍ୟରେ 17% ଅଧିକ ବର୍ଷା ହୋଇଥିବା ନେଇ ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ କହିଛନ୍ତି। ହୀରାକୁଦ ଜଳଭଣ୍ଡାରର ଜଳସ୍ତର ମଧ୍ୟାହ୍ନ 12 ସୁଦ୍ଧା 609.79 ଫୁଟ ରହିଛି। ଜଳଭଣ୍ଡାର ମଧ୍ୟକୁ 28,644 ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ 28,644 ଘନଫୁଟ ଜଳ ନିଷ୍କାସିତ ହେଉଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ଶରଧା ବାଲିରେ ପହଞ୍ଚିଲା ତାଳଧ୍ୱଜ ଓ ଦର୍ପ ଦଳନ, ଶ୍ରୀଗୁଣ୍ଡିଚା ଅଭିମୁଖେ ମହାପ୍ରଭୁଙ୍କ ନନ୍ଦିଘୋଷ ରଥ। ଦେଶର ପ୍ରଥମ ହାଇଡ୍ରୋଜେନ୍ ଚାଳିତ ଟ୍ରେନ୍ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ। ଅପରାହ୍ନରେ ଓଡ଼ିଶାର 7 ଅମୃତ ଭାରତ ଷ୍ଟେସନ୍ କରିବେ ଉଦ୍ଘାଟନ। ବିଶ୍ୱରେ ନ୍ୟାୟ, ଉତ୍ତରଦାୟିତ୍ୱ, ମାନବାଧିକାର ପ୍ରସାରର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ଅନ୍ତର୍ଜାତୀୟ ନ୍ୟାୟ ଦିବସ ଏବଂ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା। ଚଳିତ ମାସ ପହିଲାରୁ ଆଜି ସୁଦ୍ଧା 17% ଅଧିକ ବର୍ଷା ରେକର୍ଡ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45 ମିନିଟ୍ରେ। ନମସ୍କାର।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଆକାଶବାଣୀ ରାଉରକେଲା ଶ୍ରୋତାବନ୍ଧୁ ଏତେବେଳେ ଯାଏ ଶୁଣୁଥିଲେ ବିବିଧ ଭାରତୀ କାର୍ଯ୍ୟକ୍ରମ ସମୟ ସନ୍ଧ୍ୟା 5:00 ଟ୍ୟୁନ୍ କରିଛନ୍ତି 102.6 FM। ଆସନ୍ତୁ ଶୁଣିବା ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ଆରତୀ। ବଡ଼ ଦାଣ୍ଡେ ଚାଲେ ତବ ନନ୍ଦିଘୋଷ ରଥ, ମନ ବଡ଼ ଦାଣ୍ଡେ ବାରେ ଆସ ଜଗନ୍ନାଥ, ଆସ ଜଗନ୍ନାଥ। ଶୁଣିବା ଏହି ଭଜନଟି ଗାଇଛନ୍ତି ଦିବାକର ମହାନ୍ତି ନନ୍ଦକିଶୋର ସିଂଙ୍କ ରଚନାରୁ।

0: ଆପଣ ଦୀର୍ଘଦିନର ଶାରୀରିକ ଯନ୍ତ୍ରଣା ବା ସ୍ନାୟୁଜନିତ ସମସ୍ୟାରେ ପୀଡ଼ିତ କି? ତେବେ ଅତ୍ୟାଧୁନିକ ଚିକିତ୍ସା ଓ ଆନ୍ତରିକ ଯତ୍ନ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ ନ୍ୟୁରନ୍ କ୍ଲିନିକ୍ ଏସ୍ଟିଆଇ ଛକ। ପରାମର୍ଶ ପାଇଁ କଲ୍ କରନ୍ତୁ 7577974632। ନମ୍ବରଟି ମନେ ରଖନ୍ତୁ 7577974632। ନ୍ୟୁରନ୍ କ୍ଲିନିକ୍ ଏସ୍ଟିଆଇ ଛକ।
1: ଶ୍ରୋତାବନ୍ଧୁ ଆପଣମାନେ ଶୁଣୁଛନ୍ତି ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ଆରତୀ। କର ନିଷ୍କାମ ଭକ୍ତି ସୁଚିତେ ଗୋ ଦେହଧାରୀ ଯେତେ ଜଗତେ ଗୋ। ଶୁଣିବା ଭୀମ ଭୋଇଙ୍କ ରଚନାରୁ ଏହି ଭଜନଟି, କଣ୍ଠଦାନ କରିଛନ୍ତି ଦିବାକର ମହାନ୍ତି।

ଶ୍ରୋତାବନ୍ଧୁ, ଶେଷ ହେଲା ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ଆରତୀ, ଆକାଶବାଣୀ ରାଉରକେଲା। ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 456ତମ ଭାଗ ଆଜି ଶୁଣିବା। ପ୍ରଯୋଜନା ସୁହାସ ମହାନ୍ତି।

ଦିନେ ଦେବର୍ଷି ନାରଦ ଦ୍ୱାରକାକୁ ଆସିଥାନ୍ତି। ତାଙ୍କଠାରୁ ବସୁଦେବ ଭାଗବତ ଧର୍ମର ପରମାର୍ଥପ୍ରଦ ଉପଦେଶ ଶୁଣିବାକୁ ଆଗ୍ରହ ପ୍ରକାଶ କରନ୍ତି। ନାରଦ ଦିଗମ୍ବର ନବଯୋଗୀନ୍ଦ୍ର ଓ ବିଦେହ ରାଜା ନିମିଙ୍କ ପୁରାତନ ଇତିହାସ ବର୍ଣ୍ଣନା କରିଛନ୍ତି। ନିମି ଭାଗବତ ଧର୍ମର ସ୍ୱରୂପ ଜାଣିବାକୁ ଚାହିଁଛନ୍ତି।

ଶ୍ରୋତାବନ୍ଧୁ ଶୁଣିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 456 ଭାଗ। ଆକାଶବାଣୀ ରାଉରକେଲା ଟ୍ୟୁନ୍ କରିଛନ୍ତି 102.6 FM ସବୁ ବର୍ଗର ଶ୍ରୋତାମାନଙ୍କର ପ୍ରିୟ ରେଡିଓ ଷ୍ଟେସନ। ଆସନ୍ତୁ ଶୁଣିବା ନାରୀ ମହଲ କାର୍ଯ୍ୟକ୍ରମ। ପ୍ରଯୋଜନା ବସନ୍ତ କୁମାର ସ୍ୱାଇଁ, ଉପସ୍ଥାପନା ସତ୍ୟଭାମା ପତି। ତା ପୂର୍ବରୁ ଏହି ବିଜ୍ଞାପନ ବିରତି।

ନମସ୍କାର ଶ୍ରୋତା ଭଉଣୀ, ଅନେକ ଅନେକ ଶୁଭକାମନା ସହିତ ମୁଁ ସତ୍ୟଭାମା ଆପଣମାନଙ୍କୁ ସ୍ୱାଗତ କରୁଛି ଆଜିର ନାରୀ ମହଲ କାର୍ଯ୍ୟକ୍ରମକୁ। କାର୍ଯ୍ୟକ୍ରମର ପ୍ରଯୋଜନାରେ ଅଛନ୍ତି ବସନ୍ତ କୁମାର ସ୍ୱାଇଁ। ଭଉଣୀମାନେ, ବିଜ୍ଞାନ ଯାହା ମଣିଷ ଜୀବନକୁ ସହଜ, ସୁନ୍ଦର ଓ ସମୃଦ୍ଧ କରିଥାଏ, ଆଜିର ବୈଜ୍ଞାନିକ ଯୁଗରେ ନାରୀମାନେ ଆଉ କେବଳ ଘରର ଚାରିକାନ୍ଥ ମଧ୍ୟରେ ସୀମିତ ନୁହନ୍ତି। ସେମାନେ ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ଚିକିତ୍ସା, ମହାକାଶ, କୃଷି, ପରିବେଶ ଓ ଶିକ୍ଷା କ୍ଷେତ୍ରରେ ନିଜର ପ୍ରତିଭା ପ୍ରଦର୍ଶନ କରୁଛନ୍ତି। ବିଜ୍ଞାନ ନାରୀକୁ ଶିକ୍ଷିତ, ସ୍ୱାବଲମ୍ବୀ, ସଚେତନ ଓ ସଶକ୍ତ କରିଛି। ତେଣୁ ବିଜ୍ଞାନ ଓ ନାରୀ ପରସ୍ପର ପୂରକ, ଯାହା ଆମେ ସମସ୍ତେ ଭଉଣୀମାନେ ଏକଥା ଜାଣିଛେ। ହଁ ଭଉଣୀମାନେ, ବିଜ୍ଞାନ ହେଉଛି ପର୍ଯ୍ୟବେକ୍ଷଣ, ପରୀକ୍ଷା ଓ ଯୁକ୍ତି ଆଧାରିତ ଜ୍ଞାନ। ଏହା ମଣିଷକୁ ସତ୍ୟର ସନ୍ଧାନ କରିବାକୁ ଶିଖାଇଥାଏ।

0: ଏବଂ ଅନ୍ଧବିଶ୍ୱାସରୁ ଦୂରେଇ ଯୁକ୍ତିବାଦୀ ଚିନ୍ତାଧାରା ଗଢ଼ି ତୋଳିଥାଏ। ବିଜ୍ଞାନର ଅଗ୍ରଗତି ସମାଜର ଉନ୍ନତିର ମୂଳ ଆଧାର। ତା ଛଡ଼ା ଭଉଣୀମାନେ ପୂର୍ବରୁ ନାରୀଙ୍କୁ ବିଜ୍ଞାନ ଶିକ୍ଷାରୁ ବଞ୍ଚିତ କରାଯାଉଥିଲା, କିନ୍ତୁ ବର୍ତ୍ତମାନ ସେମାନେ ପୁରୁଷଙ୍କ ସହ ସମାନ ଭାବେ ବିଜ୍ଞାନ କ୍ଷେତ୍ରରେ ଅଗ୍ରସର ହେଉଛନ୍ତି। ଅନେକ ମହିଳା ବୈଜ୍ଞାନିକ ଦେଶ ଓ ବିଶ୍ୱ ପାଇଁ ଗୌରବ ମଧ୍ୟ ଆଣିଛନ୍ତି। ସେମାନଙ୍କର ଆବିଷ୍କାର ମାନବ ଜାତିର ଉନ୍ନତିରେ ବହୁତ ବଡ଼ ବଡ଼ ଅବଦାନ ମଧ୍ୟ ରଖିଛି। ବିଜ୍ଞାନ ନାରୀଙ୍କ ଜୀବନରେ ଅନେକ ପରିବର୍ତ୍ତନ ଆଣିଛି। ଇଣ୍ଟରନେଟ୍, ମୋବାଇଲ, କମ୍ପ୍ୟୁଟର ଓ ଡିଜିଟାଲ ଶିକ୍ଷା, ଯାହା ମାଧ୍ୟମରେ ନାରୀମାନେ ଜ୍ଞାନ ଅର୍ଜନ ମଧ୍ୟ କରୁଛନ୍ତି। ସେମାନେ ଅନ୍ଲାଇନ୍ ବ୍ୟବସାୟ, ବ୍ୟାଙ୍କିଂ, ସରକାରୀ ସେବା ଓ ବିଭିନ୍ନ ଦକ୍ଷତାମୂଳକ କାର୍ଯ୍ୟରେ ମଧ୍ୟ ଅଂଶଗ୍ରହଣ କରୁଛନ୍ତି। ବିଜ୍ଞାନ ସେମାନଙ୍କୁ ଆର୍ଥିକ ଭାବେ ସ୍ୱାବଲମ୍ବୀ କରିଛି। ତେବେ ଭଉଣୀମାନେ, ଆଜିର କାର୍ଯ୍ୟକ୍ରମରେ ଆଲୋଚନାର ବିଷୟବସ୍ତୁଟି ରହିଛି ବିଜ୍ଞାନ କ୍ଷେତ୍ରରେ ନାରୀର ଭୂମିକା। ତେବେ ଆସନ୍ତୁ, ଆଜି ଆମର କାର୍ଯ୍ୟକ୍ରମରେ ଉପସ୍ଥିତ ଆମର ଅତିଥି ଶ୍ରୀମତୀ ସନ୍ମତୀ ଭୂମିଷ୍କଠାରୁ ଜାଣିବା।
1: ନମସ୍କାର ଶ୍ରୋତା ଭଉଣୀମାନେ, ଆମେ ଆଜି ଜାଣିବା ବିଜ୍ଞାନ କ୍ଷେତ୍ରରେ ନାରୀର ଭୂମିକା। ମାନବ ସଭ୍ୟତାର ବିବର୍ତ୍ତନ ଏବଂ ଉନ୍ନତିର ମୂଳଦୁଆ ହେଉଛି ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା। ଆଦିମ ଯୁଗର ନିଆଁ ଆବିଷ୍କାର ଠାରୁ ଆରମ୍ଭ କରି ଆଜିର ମହାକାଶ ବିଜ୍ଞାନ ଏବଂ କୃତ୍ରିମ ବୁଦ୍ଧିମତା ପର୍ଯ୍ୟନ୍ତ ମାନବ ଜାତି ଯେତେ ସବୁ ଅଗ୍ରଗତି କରିଛି, ତାହା ପଛରେ ବିଜ୍ଞାନର ଅବଦାନ ଅତୁଳନୀୟ। ତେବେ ଇତିହାସର ଏକ ବଡ଼ ବିଡ଼ମ୍ବନା ହେଉଛି ଯେ ବହୁ ଶତାବ୍ଦୀ ଧରି ଏହି ଜ୍ଞାନର ସାଗରକୁ କେବଳ ପୁରୁଷମାନଙ୍କର ଏକଚେଟିଆ ଅଧିକାର ବୋଲି ବିବେଚନା କରାଯାଉଥିଲା। ସାମାଜିକ ଶୃଙ୍ଖଳା, ପିତୃ ସତରାତ୍ମକ ମନୋଭାବ ଏବଂ ରକ୍ଷଣଶୀଳ ପରମ୍ପରା ନାରୀକୁ କେବଳ ଚୁଲି ମୁଣ୍ଡରେ ଓ ଗୃହକାର୍ଯ୍ୟ ମଧ୍ୟରେ ଆବଦ୍ଧ କରିଥିଲା। କିନ୍ତୁ ସମୟର ପରିବର୍ତ୍ତନ ସହିତ ନାରୀମାନେ ପ୍ରମାଣିତ କରିଛନ୍ତି ଯେ ବୌଦ୍ଧିକ କ୍ଷମତା, ବିଶ୍ଳେଷଣାତ୍ମକ ଚିନ୍ତାଧାରା କିମ୍ବା ବୈଜ୍ଞାନିକ ଦୃଷ୍ଟିକୋଣ କୌଣସି ନିର୍ଦ୍ଦିଷ୍ଟ ଲିଙ୍ଗ ଉପରେ ନିର୍ଭରଶୀଳ ନୁହେଁ। ବହୁ ବାଧାବିଘ୍ନ ଓ ସାମାଜିକ ପରିବର୍ତ୍ତନକୁ ଏଡ଼ାଇ ଆଜିର ନାରୀ ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ଇଞ୍ଜିନିୟରିଂ ଏବଂ ଗଣିତ ଷ୍ଟେମ୍ କ୍ଷେତ୍ରରେ ନିଜର ଶ୍ରେଷ୍ଠ ପ୍ରତିପାଦନ କରିପାରିଛି। ବିଜ୍ଞାନଗାରର ଚାରିକାନ୍ଥରୁ ଆରମ୍ଭ କରି ଅନନ୍ତ ମହାକାଶ ପର୍ଯ୍ୟନ୍ତ ନାରୀର ପଦଚିହ୍ନ ଆଜି ସ୍ପଷ୍ଟ ବାରି ହୋଇପଡ଼ୁଛି। ଯେଉଁଠି ନାରୀ ପୂଜା ପାଏ ସେଠାରେ ଦେବତାମାନେ ବାସ କରନ୍ତି। ଏହି ପ୍ରାଚୀନ ଉକ୍ତିଟି କେବଳ ସାମାଜିକ ବା ଆଧ୍ୟାତ୍ମିକ କ୍ଷେତ୍ରରେ ସୀମିତ ନୁହେଁ, ବରଂ ଜ୍ଞାନ, ବିଜ୍ଞାନ ଓ ଗବେଷଣା କ୍ଷେତ୍ରରେ ମଧ୍ୟ ସତେକି ପ୍ରଯୁଜ୍ୟ। ସୃଷ୍ଟିର ଆରମ୍ଭରୁ ନାରୀ ହେଉଛି ଧୈର୍ଯ୍ୟ, ପ୍ରେରଣା ଓ ସୃଜନାତ୍ମକତାର ପ୍ରତୀକ। ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା, ସାଇନ୍ସ ଆଣ୍ଡ ଟେକ୍ନୋଲୋଜି କ୍ଷେତ୍ରରେ ପୁରୁଷମାନଙ୍କ ସହ କାନ୍ଧରେ କାନ୍ଧ ମିଳାଇ ନାରୀମାନେ ଯେଉଁ ଅଦ୍ଭୁତପୂର୍ବ ସଫଳତା ହାସଲ କରିଛନ୍ତି, ତାହା ମାନବ ସଭ୍ୟତାକୁ ଏକ ନୂତନ ଦିଗ୍ଦର୍ଶନ ଦେଇଛି। ଅତୀତରେ ଅନେକ ସାମାଜିକ କଟକଣା ଓ ପ୍ରତିବନ୍ଧକ ସତ୍ତ୍ୱେ ମଧ୍ୟ ନାରୀ ନିଜର ଦୃଢ଼ ଇଚ୍ଛାଶକ୍ତି ଏବଂ ମେଧା ବଳରେ ବିଜ୍ଞାନ ଜଗତରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ଶ୍ରୋତା ଭଉଣୀମାନେ, ଆମେ ସମସ୍ତେ ଜାଣିଛେ ଯେ ନାରୀ ବହୁ ପ୍ରତିବନ୍ଧ ଦେଇ ଆଗକୁ ବଢ଼େ। ଐତିହାସିକ ପୃଷ୍ଠଭୂମି, ଇତିହାସକୁ ଅନୁଧ୍ୟାନ କଲେ ଜଣାଯାଏ ଯେ ବିଜ୍ଞାନ କ୍ଷେତ୍ରରେ ନାରୀମାନଙ୍କର ଯାତ୍ରା ଆଦୌ ସହଜ ନଥିଲା। ଏକଦା ଶିକ୍ଷା ଓ ଗବେଷଣାକୁ କେବଳ ପୁରୁଷମାନଙ୍କର ଏକଛତ୍ର ଅଧିକାର ବୋଲି ବିଚାର କରାଯାଉଥିଲା। ତଥାପି ଚତୁର୍ଦ୍ଦଶ ଶତାବ୍ଦୀର ଆଲେକ୍ଜାଣ୍ଡ୍ରିଆର ହାଇପାଟିଆଙ୍କ ଠାରୁ ଆରମ୍ଭ କରି ଉନବିଂଶ ଶତାବ୍ଦୀର ଆଡାଲାପ୍ସେଙ୍କ ପର୍ଯ୍ୟନ୍ତ ଅନେକ ମହିଳା ସମାଜର ପ୍ରତିକୂଳ ପରିସ୍ଥିତି ସହ ଲଢ଼ି ବିଜ୍ଞାନର ବିକାଶରେ ନିଜକୁ ଉତ୍ସର୍ଗ କରିଥିଲେ। ଆଡାଲାପ୍ସେଙ୍କୁ ପୃଥିବୀର ପ୍ରଥମ କମ୍ପ୍ୟୁଟର ଭାବରେ ଗଣନା କରାଯାଏ। ଏହିପରି ଭାବରେ ନାରୀମାନେ ପ୍ରମାଣ କରିଦେଇଥିଲେ ଯେ ମେଧା ଓ ବୁଦ୍ଧିମତା କୌଣସି ଲିଙ୍ଗଗତ ସୀମା ମଧ୍ୟରେ ଆବଦ୍ଧ ନୁହେଁ।

ମାନଙ୍କ ବିଷୟରେ ଆମେ ଜାଣିବା। ବିଶ୍ୱ ସ୍ତରରେ ବିଜ୍ଞାନକୁ ସମୃଦ୍ଧ କରିବାରେ ଅସଂଖ୍ୟ ନାରୀମାନଙ୍କର ଅବଦାନ ରହିଛି। ସେମାନଙ୍କ ମଧ୍ୟରୁ କେତେକ ପ୍ରମୁଖ ବ୍ୟକ୍ତିତ୍ୱ ହେଲେ ମ୍ୟାଡମ୍ କ୍ୟୁରି। ବିଜ୍ଞାନ ଇତିହାସରେ ମ୍ୟାଡମ୍ କ୍ୟୁରିଙ୍କର ନାମ ସ୍ୱର୍ଣ୍ଣାକ୍ଷରରେ ଲିଖିତ। ସେ ଥିଲେ ପ୍ରଥମ ମହିଳା ଯିଏ ନୋବେଲ ପୁରସ୍କାର ପାଇଥିଲେ ଏବଂ ଦୁଇଟି ଭିନ୍ନ ଭିନ୍ନ ବିଭାଗ ଯଥା ପଦାର୍ଥ ବିଜ୍ଞାନ ଏବଂ ରସାୟନ ବିଜ୍ଞାନରେ ନୋବେଲ ପୁରସ୍କାର ପାଇବାରେ ସେ ବିଶ୍ୱରେ ଏକମାତ୍ର ବୈଜ୍ଞାନିକ। ସେ ପାଲେନିୟମ ଏବଂ ରେଡିୟମ ଭଳି ତେଜସ୍କ୍ରିୟ ମୌଳିକ ପଦାର୍ଥର ଆବିଷ୍କାରକ। ତାଙ୍କର ଅବଦାନ ଆଜି କ୍ୟାନ୍ସର ରୋଗର ଚିକିତ୍ସା ପାଇଁ ଏକ୍ସରେ ଏବଂ ରେଡିଓଥେରାପିର ବିକାଶରେ ତାଙ୍କର ଗବେଷଣା ଆଜି ଲକ୍ଷ ଲକ୍ଷ ଜୀବନ ବଞ୍ଚାଉଛି। ଶ୍ରୋତା ଭଉଣୀମାନେ, ଏଥର ଜାଣିବା ରୋଜାଲିନ୍ ଫ୍ରାଙ୍କଲିନ୍ଙ୍କ ବିଷୟରେ। ରୋଜାଲିନ୍ ଫ୍ରାଙ୍କଲିନ୍ ଜୀବ ବିଜ୍ଞାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆବିଷ୍କାର ଡିଏନ୍ଏର ଦ୍ୱିଗୁଣିତ ଚଳିତ ସଂରଚନା ବା ଡବଲ୍ ହେଲିକ୍ସ ଷ୍ଟ୍ରକ୍ଚରର ଏକ୍ସରେ ଚିତ୍ର ଫଟୋ 51 ରୋଜାଲିନ୍ ଫ୍ରାଙ୍କଲିନ୍ ନେଇଥିଲେ। ଯଦିଓ ଜୀବଦଶାରେ ସେ ତାଙ୍କର ପ୍ରକୃତ ଶ୍ରେୟ ପାଇପାରିନଥିଲେ, ତଥାପି ଆଧୁନିକ ଜେନେଟିକ୍ସ କ୍ଷେତ୍ରରେ ତାଙ୍କର ଭୂମିକା ଅତୁଳନୀୟ। ଶ୍ରୋତା ଭଉଣୀମାନେ, ଆମେମାନେ ଜାଣିଛେ ଯେ ପ୍ରାଣୀ ବିଜ୍ଞାନ ଓ ସଂରକ୍ଷଣ କ୍ଷେତ୍ରରେ ଜନ୍ୟା ଗୁଡ଼ାଲ ଏକ ପରିଚିତ ନାମ। ସିମ୍ପାଞ୍ଜିମାନଙ୍କର ଆଚରଣ ଉପରେ ତାଙ୍କର ଦୀର୍ଘ ବର୍ଷର ଗବେଷଣା ମାନବ ଓ ପ୍ରାଣୀ ଜଗତର ସମ୍ପର୍କକୁ ଏକ ନୂଆ ରୂପ ଦେଇଥିଲା। ଭାରତୀୟ ବିଜ୍ଞାନ କ୍ଷେତ୍ରରେ ନାରୀର ସଫଳତା। ଭାରତୀୟ ସଂସ୍କୃତିରେ ନାରୀକୁ ଶକ୍ତି ରୂପେ ମନାଯାଏ। ବୈଦିକ କାଳରୁ ଗାର୍ଗୀ ଏବଂ ମୈତ୍ରେୟଙ୍କ ଭଳି ବିଦୁଷୀମାନେ ନିଜର ଜ୍ଞାନର ପରିଚୟ ଦେଇଥିଲେ। ଆଧୁନିକ ଭାରତରେ ମଧ୍ୟ ବହୁ ମହିଳା ବୈଜ୍ଞାନିକ ଦେଶର ନାମ ବିଶ୍ୱ ଦରବାରରେ ଉଜ୍ଜ୍ୱଳ କରିଛନ୍ତି। ଭାରତର ମିସାଇଲ ମ୍ୟାନ୍ଙ୍କ ସହ ମିସାଇଲ ଓମ୍ୟାନ୍ ଟେସି ଥୋମାସ। ଡକ୍ଟର ଟେସି ଥୋମାସ ହେଉଛନ୍ତି ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ DRDO ଅଗ୍ନି 4 ଏବଂ ଅଗ୍ନି 5 ମିସାଇଲ ପ୍ରକଳ୍ପର ପ୍ରକଳ୍ପ ନିର୍ଦ୍ଦେଶକ। ଦେଶର ସୁରକ୍ଷା କ୍ଷେତ୍ରରେ ଏକ ଅତ୍ୟନ୍ତ ଜଟିଳ ପ୍ରଯୁକ୍ତି ବିଦ୍ୟାର ନେତୃତ୍ୱ ନେଇ ସେ ପ୍ରମାଣ କରିଛନ୍ତି ଯେ ନାରୀ ଶକ୍ତି ଯେକୌଣସି ଆହ୍ୱାନକୁ ସାମ୍ନା କରିବାକୁ ସକ୍ଷମ। ମହାକାଶ ବିଜ୍ଞାନରେ ଭାରତୀୟ ନାରୀ। ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ ଇସ୍ରୋର ପ୍ରତିଟି ସଫଳତା ପଛରେ ଭାରତୀୟ ମହିଳାମାନଙ୍କର ଅଧିକ ଶ୍ରମ ରହିଛି। ମଙ୍ଗଳଯାନ ମିଶନ। ମଙ୍ଗଳ ଗ୍ରହ ଅଭିଯାନର ସଫଳତା ପଛରେ ରିତୁ କରିଧାଲ ଏବଂ ନନ୍ଦିନୀ ହରିନାଥ ଭଳି ମହିଳା ବୈଜ୍ଞାନିକମାନଙ୍କର ପ୍ରମୁଖ ଭୂମିକା ଥିଲା। ସେଥିପାଇଁ ସେମାନଙ୍କୁ ଭାରତର ରକେଟ୍ ଓମ୍ୟାନ୍ ବୋଲି କୁହାଯାଏ। ଚନ୍ଦ୍ରଯାନ ମିଶନ। ଚନ୍ଦ୍ରଯାନ 3ର ସଫଳ ଅବତରଣ ସମଗ୍ର ବିଶ୍ୱରେ ଭାରତର ସମ୍ମାନ ବଢ଼ାଇଛି ଏବଂ ଏହି ପ୍ରକଳ୍ପରେ ଶତାଧିକ ମହିଳା ଇଞ୍ଜିନିୟର ଓ ବୈଜ୍ଞାନିକ ଦିନ ରାତି କାର୍ଯ୍ୟ କରିଥିଲେ। ଶ୍ରୋତା ଭଉଣୀମାନେ, ବିଶ୍ୱସ୍ତର ଏବଂ ଭାରତୀୟ ସ୍ତରରେ ମହିଳାମାନେ ଅଗ୍ରଣୀ ଥିଲାବେଳେ ଆମ ଓଡ଼ିଶାରେ ମଧ୍ୟ ମହିଳାମାନେ କେବଳ ଚାରିକାନ୍ଥ ଭିତରେ ଆବଦ୍ଧ ନୁହନ୍ତି। ଓଡ଼ିଶା ମାଟିର ନାରୀମାନେ ମଧ୍ୟ ବିଜ୍ଞାନ କ୍ଷେତ୍ରରେ ନିଜର ପାରଦର୍ଶିତା ପ୍ରଦର୍ଶନ କରିଛନ୍ତି। ଡକ୍ଟର ସ୍ୱାତି ନାୟକ ଆନ୍ତର୍ଜାତୀୟ ମହିଳା ବୈଜ୍ଞାନିକ ଭାବେ କୃଷି ବିଜ୍ଞାନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ପ୍ରତିଷ୍ଠିତ ବ୍ୟାରେଲଗ୍ ଫିଲ୍ଡ ଆୱାର୍ଡରେ ସମ୍ମାନିତ କରାଯାଇଛି। ସେ ଓଡ଼ିଶାର ଚାଷୀମାନଙ୍କ ପାଇଁ ବନ୍ୟା ପ୍ରତିରୋଧୀ ଧାନ ବିହନ ବିକାଶ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ବିଜ୍ଞାନର ବିଭିନ୍ନ ବିଭାଗରେ ନାରୀର ବିବିଧ ଭୂମିକା। ଶ୍ରୋତା ଭଉଣୀମାନେ, ଆମେମାନେ ଜାଣିଛେ ବିଜ୍ଞାନର କୌଣସି ଏକ ନିର୍ଦ୍ଦିଷ୍ଟ ଶାଖା ନାହିଁ ଯେଉଁଠି ନାରୀର ପାଦଚିହ୍ନ ପଡ଼ିନାହିଁ। ସେମାନଙ୍କର ଅବଦାନକୁ ନିମ୍ନ ମତେ ବିଭକ୍ତ କରାଯାଇପାରେ। 1ରେ ଚିକିତ୍ସା ବିଜ୍ଞାନ। ମହିଳାମାନେ ଚିକିତ୍ସା ବିଜ୍ଞାନରେ କେବଳ ଡାକ୍ତର ଭାବରେ ନୁହେଁ, ବରଂ ନୂତନ ଜୀବନ ରକ୍ଷାକାରୀ ଔଷଧ ଓ ଟୀକା ଉଦ୍ଭାବନରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛନ୍ତି। ଶ୍ରୋତା ଭଉଣୀମାନେ, ଯେଉଁ ସମୟରେ କରୋନା ମହାମାରୀ ସମଗ୍ର ବିଶ୍ୱରେ ଆତଙ୍କ ଖେଳାଇଥିଲା, ସେହି ସମୟରେ ବିଶ୍ୱସ୍ତରରେ ଟୀକା ପ୍ରସ୍ତୁତି କ୍ଷେତ୍ରରେ ମହିଳା ବୈଜ୍ଞାନିକମାନଙ୍କର ଦିଗ୍ଦର୍ଶନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା। କୃଷି ବିଜ୍ଞାନ। ଭାରତ ଭଳି କୃଷି ପ୍ରଧାନ ଦେଶରେ ଖାଦ୍ୟ ସୁରକ୍ଷା ଏବଂ ଉନ୍ନତ ବିହନ ପ୍ରସ୍ତୁତି କ୍ଷେତ୍ରରେ ମହିଳା କୃଷି ବୈଜ୍ଞାନିକମାନେ ମୃତ୍ତିକା ସଂରକ୍ଷଣ, ଜୈବିକ ଚାଷ ଏବଂ ଜଳବାୟୁ ପରିବର୍ତ୍ତନ ସହ

0: ମୁକାବିଲା କରିପାରୁଥିବା ଫସଲ ଉପରେ ଗବେଷଣା କରୁଛନ୍ତି। ପରିବେଶ ଓ ଜଳବାୟୁ ବିଜ୍ଞାନ ଗ୍ଲୋବାଲ ୱାର୍ମିଂ ଏବଂ ପରିବେଶ ପ୍ରଦୂଷଣ ସାରା ବିଶ୍ୱ ପାଇଁ ଚିନ୍ତାର ବିଷୟ। ଏହି କ୍ଷେତ୍ରରେ ମହିଳା ବୈଜ୍ଞାନିକମାନେ ଜୈବ ବିବିଧତାର ସଂରକ୍ଷଣ ଏବଂ ଅକ୍ଷୟ ଶକ୍ତିର ବ୍ୟବହାର ଉପରେ ଗୁରୁତ୍ୱପୂର୍ଣ୍ଣ ସନ୍ଦର୍ଭ ଉପସ୍ଥାପନ କରିଛନ୍ତି। ସୂଚନା ପ୍ରଯୁକ୍ତି ବିଦ୍ୟା ଓ AI ଶ୍ରୋତା ଭଉଣୀମାନେ, ଆମେମାନେ ଜାଣିଛେ ଆଧୁନିକ ଯୁଗ ହେଉଛି କମ୍ପ୍ୟୁଟର ଓ AI ବିକାଶର ଯୁଗ। ଆଜିର ଦିନରେ ବହୁ ମହିଳା ସଫ୍ଟୱେୟାର ଇଞ୍ଜିନିୟର ତଥା ଡାଟା ସାଇଣ୍ଟିଷ୍ଟ ଭାବେ ବିଶ୍ୱର ବଡ଼ ବଡ଼ ଟେକ୍ କମ୍ପାନୀ ଯଥା ଗୁଗଲ, ମାଇକ୍ରୋସଫ୍ଟ, ନାସାର ନେତୃତ୍ୱ ନେଉଛନ୍ତି। ନାରୀମାନଙ୍କ ସମ୍ମୁଖରେ ଥିବା ଆହ୍ୱାନ ଏବଂ ସମସ୍ୟା ଏବେ ସବୁ ସଫଳତା ସତ୍ତ୍ୱେ ଆଜି ବି ବିଜ୍ଞାନ କ୍ଷେତ୍ରରେ ନାରୀମାନଙ୍କର ସଂଖ୍ୟା ପୁରୁଷମାନଙ୍କ ତୁଳନାରେ କମ୍ ରହିଛି। ଏହା ପଛରେ କେତେକ ପ୍ରମୁଖ ସାମାଜିକ ଓ ମାନସିକ କାରଣ ରହିଛି। ୟୁନିସେଫ୍ ରିପୋର୍ଟ ଅନୁଯାୟୀ ବିଶ୍ୱର ସମୁଦାୟ ବୈଜ୍ଞାନିକମାନଙ୍କ ମଧ୍ୟରୁ ମାତ୍ର 30%ରୁ କମ୍ ହେଉଛନ୍ତି ମହିଳା। ଏହା ପଛର କେତେକ ପ୍ରମୁଖ କାରଣମାନଙ୍କ ମଧ୍ୟରୁ କେତେକ କାରଣ ହେଲା ଲିଙ୍ଗଗତ ବୈଷମ୍ୟ। କିଛି ସ୍ଥାନରେ ଆଜି ବି ଧାରଣା ରହିଛି ଯେ ଗଣିତ ଏବଂ ପଦାର୍ଥ ବିଜ୍ଞାନ ଭଳି ଜଟିଳ ବିଷୟଗୁଡ଼ିକ ପୁରୁଷମାନଙ୍କ ପାଇଁ ଅଧିକ ଉପଯୁକ୍ତ। ଏହି ମାନସିକତା କିଶୋରୀମାନଙ୍କୁ ବିଜ୍ଞାନ ପଢ଼ିବାରୁ ନିରୁତ୍ସାହିତ କରେ। କାର୍ଯ୍ୟ ଓ ପରିବାର ମଧ୍ୟରେ ସନ୍ତୁଳନ ବୈଜ୍ଞାନିକ ଗବେଷଣା ପାଇଁ ଦୀର୍ଘ ସମୟ ଏବଂ ଅକୁଣ୍ଠିତ ଏକାଗ୍ରତାର ଆବଶ୍ୟକତା ଥାଏ। ଭାରତୀୟ ସମାଜରେ ଘରୋଇ ଦାୟିତ୍ୱ ଏବଂ ସନ୍ତାନ ପାଳନର ସମସ୍ତ ବୋଝ ନାରୀ ଉପରେ ପଡ଼ୁଥିବାରୁ ଅନେକ ମେଧାବୀ ମହିଳା ମଝିରୁ ନିଜର ଗବେଷଣା ଛାଡ଼ିବାକୁ ବାଧ୍ୟ ହୁଅନ୍ତି। ସାମାଜିକ ମନୋଭାବ ପିଲାଟି ଦିନରୁ ଆମ ସମାଜରେ ପୁଅମାନଙ୍କୁ ମୋଟର ଗାଡ଼ି, ବିଲ୍ଡିଂ ବ୍ଲକ ଦିଆଯାଏ, ଯାହାକି ଇଞ୍ଜିନିୟରିଂ ଦିଗରେ ସେମାନଙ୍କର ରୁଚି ବଢ଼ାଏ, କିନ୍ତୁ ଝିଅମାନଙ୍କୁ କଣ୍ଢେଇ ବା ରୋଷେଇ ସାମଗ୍ରୀ ଖେଳନା ଦିଆଯାଏ। ବିଜ୍ଞାନ ଓ ଗଣିତ କେବଳ ପୁଅମାନଙ୍କ ପାଇଁ ଏବଂ କଳା ଓ ସାହିତ୍ୟ ଝିଅମାନଙ୍କ ପାଇଁ ବୋଲି ଏକ ଭ୍ରାନ୍ତ ଧାରଣା ଏବେ ବି ଅନେକଙ୍କ ମନରେ ରହିଛି। ସରକାରୀ ପ୍ରୟାସ ଏବଂ ପ୍ରୋତ୍ସାହନ ଶ୍ରୋତା ଭଉଣୀମାନେ, ବିଜ୍ଞାନ କ୍ଷେତ୍ରରେ ମହିଳାମାନଙ୍କର ଅଂଶଗ୍ରହଣ ବୃଦ୍ଧି କରିବା ପାଇଁ ଭାରତ ସରକାର ଏବଂ ବିଭିନ୍ନ ସଂଗଠନ ଅନେକ ପ୍ରଶଂସନୀୟ ପଦକ୍ଷେପ ଗ୍ରହଣ କରିଛନ୍ତି। ସେଥିମଧ୍ୟରୁ କିରଣ ଯୋଜନା, ଭାରତ ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗ ଦ୍ୱାରା ଆରମ୍ଭ କରାଯାଇଥିବା ଏହି ଯୋଜନାରେ ଉଦ୍ବେଗର ବିଷୟ ହେଉଛି ମହିଳା ବୈଜ୍ଞାନିକମାନଙ୍କୁ ଗବେଷଣା ପାଇଁ ଆର୍ଥିକ ସହାୟତା ପ୍ରଦାନ କରିବା, ବିଶେଷ କରି ସେହି ମହିଳାମାନଙ୍କୁ ଯେଉଁମାନେ ପାରିବାରିକ କାରଣରୁ କ୍ୟାରିୟରରେ ବିରତି ନେଉଛନ୍ତି। ବିଜ୍ଞାନ ଜ୍ୟୋତି ଯୋଜନା, ବିଦ୍ୟାଳୟ ସୂତ୍ରରୁ 9ମରୁ 12ଦଶ ଶ୍ରେଣୀ ପର୍ଯ୍ୟନ୍ତ ମେଧାବୀ ଛାତ୍ରୀମାନଙ୍କୁ ଷ୍ଟେମ୍ କ୍ଷେତ୍ରରେ ଉଚ୍ଚ ଶିକ୍ଷା ପାଇଁ ଆଗ୍ରହୀ କରିବା ଏବଂ ସେମାନଙ୍କୁ କ୍ୟାରିୟର କାଉନ୍ସେଲିଂ ପ୍ରଦାନ କରିବା ଏହି ଯୋଜନାର ମୂଳ ଲକ୍ଷ୍ୟ। ଆନ୍ତର୍ଜାତୀୟ ମହିଳା ବୈଜ୍ଞାନିକ ଦିବସ ପ୍ରତିବର୍ଷ ଫେବୃଆରୀ 11 ତାରିଖକୁ ଜାତିସଂଘ ପକ୍ଷରୁ ଇଣ୍ଟରନ୍ୟାସନାଲ ଡେ ଅଫ୍ ଓମେନ୍ ଆଣ୍ଡ ଗାର୍ଲସ୍ ଇନ୍ ସାଇନ୍ସ ଭାବେ ପାଳନ କରାଯାଇ ସମାଜରେ ସଚେତନତା ସୃଷ୍ଟି କରାଯାଉଅଛି। ଶ୍ରୋତା ଭଉଣୀମାନେ, ଏଥର ଆମେ ଜାଣିବା ବିଜ୍ଞାନରେ କୌଣସି ଲିଙ୍ଗ ନଥାଏ, ଏହାର କେବଳ ଏକ ଲକ୍ଷ୍ୟ ଥାଏ, ଯାହା ହେଉଛି ମାନବ କଲ୍ୟାଣ। ଆଜିର ଏକବିଂଶ ଶତାବ୍ଦୀରେ ନାରୀ ଆଉ ଅବଳା କିମ୍ବା ଦୁର୍ବଳା ନୁହେଁ। ସେ ନିଜର ଅଧ୍ୟବସାୟ ବଳରେ ପ୍ରମାଣ କରିଛି ଯେ ସେ ଲାବ୍ରୋଟୋରୀର ଟେଷ୍ଟ ଟ୍ୟୁବ୍ ଠାରୁ ଆରମ୍ଭ କରି ମହାକାଶ ରକେଟ୍ ପର୍ଯ୍ୟନ୍ତ ସବୁକିଛି ପରିଚାଳନା କରିପାରେ। ଯଦି ଆମକୁ ଏକ ବିକଶିତ ଭାରତ ଏବଂ ସମୃଦ୍ଧ ବିଶ୍ୱ ଗଠନ କରିବାକୁ ହେବ, ତେବେ ସମାଜର ଅଧା ଜନସଂଖ୍ୟା ଅର୍ଥାତ୍ ନାରୀମାନଙ୍କର ମେଧାଶକ୍ତିକୁ ପୂର୍ଣ୍ଣ ବ୍ୟବହାର କରିବାକୁ ହେବ। ଘରର ଚାରିକାନ୍ଥରୁ ବାହାରି ବିଜ୍ଞାନର ଅସୀମ ମହାକାଶରେ ଉଡ଼ିବା ପାଇଁ କନ୍ୟା ସନ୍ତାନମାନଙ୍କୁ ସମାନ ସୁଯୋଗ, ସମ୍ମାନ ଏବଂ ସୁରକ୍ଷିତ ପରିବେଶ ଯୋଗାଇ ଦେବା ଆମ ସମସ୍ତଙ୍କର କର୍ତ୍ତବ୍ୟ। ଯେଉଁଦିନ ପ୍ରତିଟି ଶ୍ରେଣୀଗୃହରୁ ଜଣେ ଜଣେ ମ୍ୟାଡ଼ାମ କ୍ୟୁରୀ କିମ୍ବା ଟେସି ଥୋମାସ ଜନ୍ମ ନେବେ, ସେ ଦିନ ହିଁ ବିଜ୍ଞାନ ମାନବ ସଭ୍ୟତାର ପ୍ରକୃତ ବିଜୟ ହେବ। ନମସ୍କାର।
1: କୁ।

0: ହଁ ଭଉଣୀମାନେ, ବିଜ୍ଞାନ ଓ ନାରୀ ଏକ ଉନ୍ନତ ସମାଜ ଗଠନର ଦୁଇଟି ଶକ୍ତିଶାଳୀ ସ୍ତମ୍ଭ। ବିଜ୍ଞାନ ନାରୀକୁ ଶିକ୍ଷା, ସ୍ୱାସ୍ଥ୍ୟ, ସ୍ୱାବଲମ୍ବନ ଓ ସମ୍ମାନ ପ୍ରଦାନ କରିଛି। ଯେତେ ଅଧିକ ନାରୀ ବିଜ୍ଞାନ କ୍ଷେତ୍ରରେ ଅଗ୍ରସର ହେବେ, ସେତେ ଦେଶ ଉନ୍ନତିର ପଥରେ ଆଗକୁ ବଢ଼ିବ। ତେଣୁ ପ୍ରତ୍ୟେକ ନାରୀଙ୍କୁ ବିଜ୍ଞାନ ଶିକ୍ଷା ଓ ବୈଜ୍ଞାନିକ ଚିନ୍ତାଧାରା ସହିତ ସଶକ୍ତ କରିବା ହେଉଛି ଆମ ସମସ୍ତଙ୍କର କର୍ତ୍ତବ୍ୟ।
1: ଶ୍ରୋତାବନ୍ଧୁ, ଶେଷ ହେଲା ନାରୀ ମହଲ କାର୍ଯ୍ୟକ୍ରମ। ବର୍ତ୍ତମାନ ଏହି ବିଜ୍ଞାପନ ବିରତି।
2: ଭଦ୍ରା ସତ୍ୟ ବଜାରରେ ଏସ୍ଏଚ୍

0: ମା'ମାନଙ୍କ ହାତ ତିଆରି ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ସହିତ ମିଲେଟ୍ରୁ ପ୍ରସ୍ତୁତ ବିଭିନ୍ନ ଜୈବିକ ସାମଗ୍ରୀର ସମ୍ଭାର। ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ବେଶ ଆକର୍ଷଣୀୟ ଏବଂ ପ୍ରତିଟି ମିଲେଟ୍ ସାମଗ୍ରୀ ଶୁଦ୍ଧ ଓ ସ୍ୱାସ୍ଥ୍ୟପ୍ରଦ। ଜୁନ୍ 12ରୁ 16 ତାରିଖ ପର୍ଯ୍ୟନ୍ତ ଏଥରର ରଜ ମଉଜକୁ ଆହୁରି ଉଲ୍ଲାସରେ ଭରିବାକୁ ଯାଉଛି ସୁଭଦ୍ରା ଶକ୍ତି ବଜାରର ସ୍ୱତନ୍ତ୍ର ରିହାତି। ଏଥର ରଜରେ ସ୍ୱତନ୍ତ୍ର ମଜା। ସୁଭଦ୍ରା ଶକ୍ତି ବଜାର, ଷ୍ଟାର୍ ସ୍କୁଲ ପାଖ, ୟୁନିଟ୍ 8, SIRD ପରିସର, ଭୁବନେଶ୍ୱର।
1: କମ୍ ସମୟରେ ଅଧିକ ଫାଇଦା, ମାତ୍ର ଗୋଟିଏ କ୍ଲିକ୍ରେ ବଢିଆ।
2: ଅଜଣା ଲିଙ୍କ ଉପରେ କ୍ଲିକ୍ କରନ୍ତୁ ନାହିଁ। RBI କହେ,
3: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
4: ଶ୍ରୋତା ବନ୍ଧୁ, ଆଜିର ନାରୀ ଆଗାମୀ କାଲିର ଭବିଷ୍ୟତ, କିନ୍ତୁ ଏହି ସ୍ୱପ୍ନ ପାଇଁ ଆବଶ୍ୟକ ଟିକେ ସହଯୋଗ ଆଉ ସଠିକ ମାର୍ଗଦର୍ଶନ। ଆଜ୍ଞା ହଁ, ମହିଳା ସଶକ୍ତିକରଣ ଏବଂ ଶିଶୁଙ୍କ ଦକ୍ଷତା ବିକାଶ ପାଇଁ ଆମେ ପ୍ରସ୍ତୁତ। ଆମ ସଂସ୍ଥା ଲେଡି ଲାୟନ୍ ଦ ହେଲ୍ପିଂ ହ୍ୟାଣ୍ଡ ଆମେ ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା ସହ ଶିଶୁଙ୍କୁ ପ୍ରଦାନ କରୁଛୁ ଏକ ସୁନ୍ଦର ଭବିଷ୍ୟତ। ଆମ ସହ ଯୋଡ଼ି ହୁଅନ୍ତୁ। ଆମର ଠିକଣା JF308 ଜଗଦା ଝିର୍ପାଣି, ରାଉରକେଲା। ଅଧିକ ସୂଚନା ପାଇଁ କଲ୍ କରନ୍ତୁ ବନ୍ଦିତା ମହାନ୍ତଙ୍କୁ, ମୋବାଇଲ୍ ନମ୍ବର 8249416238। ଲେଡି ଲାୟନ୍ ଦ ହେଲ୍ପିଂ ହ୍ୟାଣ୍ଡ, ସମାଜ ସେବାରେ ଆମେ ସର୍ବଦା ଆପଣଙ୍କ ପାଖରେ। ରାଉରକେଲାରୁ ପ୍ରକାଶିତ ପଶ୍ଚିମ
5: ଆକାଶବାଣୀ ରାଉରକେଲା। ସମୟ ସନ୍ଧ୍ୟା 6 ହେବାକୁ ଯାଉଛି। ଶୁଣିବା ହିନ୍ଦୀରେ ସମ୍ବାଦ, ରିଲେ କରି ପ୍ରସାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। କିଛି କ୍ଷଣ ମଧ୍ୟରେ

ଆମ ଚରିତ ମାନସ ସକାଳ 7:10 ଆମର ସ୍ୱାସ୍ଥ୍ୟ ରିଲେ କରି ପ୍ରସାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ 7:25 ବିକଶିତ ସହର ଏଥିରେ ରହିଛି ଆଲୋଚନା ବିକଶିତ ସହର ନିମନ୍ତେ ସହରାଞ୍ଚଳର ଜନସମ୍ପର୍କ ଓ ନାଗରିକତାର ମହାଭାଗିତା କେତେ ଜରୁରୀ ଏ ସମ୍ପର୍କରେ ଆଲୋଚନା ଶୁଣିବେ ପୂର୍ବତନ ADM ନୂଆପଡ଼ା ମହେନ୍ଦ୍ର କୁମାର ପଟ୍ଟନାୟକଙ୍କ ସହିତ। ସକାଳ 8:30 ଶ୍ରୀକ୍ଷେତ୍ର ମାଧୁରୀ ଆଠ 45 ବଣ ପାହାଡ଼ର ଗୀତ ସକାଳ 9:11:12:30 ଓ ଅପରାହ୍ନ 2:45 ବିବିଧ ଭାରତୀ କାର୍ଯ୍ୟକ୍ରମ ଶୁଣିପାରିବେ। ଦିନ 10:00 ଶୁଣିବେ ହ୍ୟାଲୋ ରାଉରକେଲା। ସନ୍ଧ୍ୟା 5:00 ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ଆରତୀ। 5:30 ଶିଳ୍ପ ଜଗତ। ସନ୍ଧ୍ୟା 6:10 ଓ 6:30 ଦେଶଭକ୍ତି ଗୀତର କାର୍ଯ୍ୟକ୍ରମ। 7:25 ଜିଲ୍ଲା ହାଲଚାଲରେ ଆସନ୍ତାକାଲି ଶୁଣିପାରିବେ ସୁନ୍ଦରଗଡ଼ ଜିଲ୍ଲାର ଖବର। 7:30 ବନାନୀ ରିଲେ କରି ପ୍ରସାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। 8:00 ସିନେ ସଙ୍ଗୀତରେ ହିନ୍ଦୀ ଚଳଚ୍ଚିତ୍ରର ଗୀତ। 9:15 ବିବିଧ ଭାରତୀ କାର୍ଯ୍ୟକ୍ରମ। 10:00 ଆସନ୍ତାକାଲି ଶୁଣିପାରିବେ ଗୀତିନାଟ୍ୟ ବାଲି ରଥେ ବିଜେ ଶ୍ରୀଜଗନ୍ନାଥ, ରଚନା ଶରତ ଚନ୍ଦ୍ର ମୂଳିଆ, ପ୍ରଯୋଜନା ସୁମିତ୍ରା ମହାପାତ୍ର, ସଙ୍ଗୀତ ପ୍ରଫୁଲ୍ଲ ଚନ୍ଦ୍ର ବେହେରା। ତେବେ ଶ୍ରୋତାବନ୍ଧୁ, ଏ ଥିଲା ଆସନ୍ତାକାଲି ଶନିବାରର କାର୍ଯ୍ୟକ୍ରମର ସୂଚନା।

ଶ୍ରୋତାବନ୍ଧୁ, ଶେଷ ହେଲା ଛାନ୍ଦ। ଆକାଶବାଣୀ ରାଉରକେଲା, ସମୟ ସନ୍ଧ୍ୟା 6:20 ହେବାକୁ ଯାଉଛି। ଶୁଣିବା ସଂସ୍କୃତରେ ସମ୍ବାଦ, ରିଲେ କରି ପ୍ରସାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ଆକାଶବାଣୀ ରାଉରକେଲା ଶ୍ରୋତାବନ୍ଧୁ ଆପଣମାନେ ଶୁଣିଲେ ସଂସ୍କୃତରେ ସମ୍ବାଦ ରିଲେ କରି ପ୍ରସାର କଲୁ ଆକାଶବାଣୀ ଦିଲ୍ଲୀରୁ। ଆସନ୍ତୁ ଶୁଣିବା ଓଡ଼ିଆ ଆଲବମ୍ ଗୀତର କାର୍ଯ୍ୟକ୍ରମ। ପ୍ରଥମେ ଗୀତଟି ଶୁଣିବା ଶ୍ରୀଚରଣଙ୍କ କଣ୍ଠରେ ଅରୁଣ ମନ୍ତ୍ରୀଙ୍କ ଲେଖାରୁ।

ଆପଣ କ'ଣ ଦୀର୍ଘ ଦିନର ଶାରୀରିକ ଯନ୍ତ୍ରଣା ବା ସ୍ନାୟୁଜନିତ ସମସ୍ୟାରେ ପୀଡ଼ିତ କି? ତେବେ ଅତ୍ୟାଧୁନିକ ଚିକିତ୍ସା ଓ ଆନ୍ତରିକ ଯତ୍ନ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ ନ୍ୟୁରନ୍ କ୍ଲିନିକ୍ ଏସ୍ଟିଆଇ ଛକ। ପରାମର୍ଶ ପାଇଁ କଲ୍ କରନ୍ତୁ 7577974632। ନମ୍ବରଟି ମନେ ରଖନ୍ତୁ 7577974632। ନ୍ୟୁରନ୍ କ୍ଲିନିକ୍ ଏସ୍ଟିଆଇ ଛକ।

ଶ୍ରୋତାବନ୍ଧୁ, ଦ୍ୱୈତକଣ୍ଠରେ ଏହି ଗୀତଟିକୁ ଗାଇଲେ କୁମାର ବାପି ଏବଂ ତପୁ ମିଶ୍ର ଅରୁଣ ମନ୍ତ୍ରୀଙ୍କ ରଚନାରୁ। ଶେଷ ହେଲା ଓଡ଼ିଆ ଆଲବମ୍ ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ରାଉରକେଲା। ସମୟ ସନ୍ଧ୍ୟା 6:40 ହେବାକୁ ଯାଉଛି। କିଛି କ୍ଷଣ ମଧ୍ୟରେ ଶୁଣିପାରିବେ ଆଞ୍ଚଳିକ ସମ୍ବାଦ, ପରେ ପରେ ଆଜିର ପ୍ରସଙ୍ଗ। ରିଲେ କରି ପ୍ରସାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ମୁଖ୍ୟ ସମ୍ବାଦ, ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଞ୍ଚିଲେ ତିନି ରଥ, ଆସନ୍ତାକାଲି ହେବ ଆଡ଼ପ ମଣ୍ଡପ ବିଜେନୀତି। ଅମୃତ ଭାରତ ଷ୍ଟେସନ ଯୋଜନାରେ ଓଡ଼ିଶାର 7 ସମେତ ଦେଶର 75 ରେଳ ଷ୍ଟେସନର ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ। କହିଲେ ଅମୃତ ଷ୍ଟେସନ ଦେଶର ସଂସ୍କୃତି ଓ ସଭ୍ୟତାର ପ୍ରତୀକ। ଏସ୍ଏସ୍ସିଙ୍କ ଦ୍ୱାରା ପରିଚାଳିତ କୃଷି ଉଦ୍ୟୋଗକୁ ସୁଦୃଢ଼ କରିବା ଲକ୍ଷ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ଏବଂ ଲଘୁଚାପର ପ୍ରଭାବରେ 15 ଜିଲ୍ଲାରେ ବର୍ଷା ହେବା ନେଇ ସତର୍କ ସୂଚନା ଜାରି। ପୁରୀରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଏବଂ ଦେବୀ ସୁଭଦ୍ରା ରଥାରୂଢ଼ ହୋଇ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ନବଦିନାତ୍ମକ ଯାତ୍ରା କରିଛନ୍ତି। ଆଜି ଦ୍ୱିତୀୟ ଦିନରେ ଶରଧାବାଲିରେ ତିନି ରଥ ପହଞ୍ଚିଛନ୍ତି। ସକାଳ 9:30 ଅଗଣିତ ଶ୍ରଦ୍ଧାଳୁଙ୍କ ଗହଣରେ ରଥଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା। ପ୍ରଥମେ ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ, ପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଏବଂ ଶେଷରେ ମହାପ୍ରଭୁଙ୍କ ନନ୍ଦିଘୋଷ ରଥ ଶରଧାବାଲିରେ ପହଞ୍ଚିଥିଲା। ଆଜି ରଥ ଉପରେ ଚତୁର୍ଦ୍ଧାମୂର୍ତ୍ତି ଶ୍ରଦ୍ଧାଳୁଙ୍କୁ ପୂର୍ଣ୍ଣାଙ୍ଗ ଦର୍ଶନ ଦେଉଛନ୍ତି। ଆସନ୍ତାକାଲି ଆଡ଼ପ ମଣ୍ଡପ ବିଜେନୀତି ଅନୁଷ୍ଠିତ ହେବ। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ, ଭିଡ଼ ନିୟନ୍ତ୍ରଣ ଓ ଆଇନ ଶୃଙ୍ଖଳା ରକ୍ଷା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ କହିଛନ୍ତି।
1: ଶ୍ରୀବିଗ୍ରହ ମାନଙ୍କର ଦର୍ଶନ କରିବେ ସବୁ ଶ୍ରଦ୍ଧାଳୁ ଭକ୍ତ, ଏବଂ ଆସନ୍ତାକାଲି ଯେହେତୁ ସନ୍ଧ୍ୟାରେ ଆଡ଼ପ ମଣ୍ଡପ ପହଣ୍ଡି ବିଜେ ହେବ, ତା ପାଇଁ ମଧ୍ୟ ପ୍ରସ୍ତୁତି ଆରମ୍ଭ ହେଲାଣି। ଗତ ବର୍ଷ ଆଡ଼ପ ମଣ୍ଡପ ପହଣ୍ଡି ବିଜେ ଥିଲା, ସେଦିନ ସକାଳୁ ଅଘଟଣ ହେଇଥିଲା, ତାକୁ ଆଖି ଆଗେ ରଖି ସୁରକ୍ଷା ବାହିନୀ ମୁତୟନ କୁହନ୍ତୁ, ମାଜିଷ୍ଟ୍ରେଟ ବା ଅଧିକାରୀମାନଙ୍କର ସୁରକ୍ଷା ଦାୟିତ୍ୱ କୁହନ୍ତୁ, ତା ପାଇଁ ଆମେ ପ୍ରତ୍ୟକ୍ଷ ଭାବରେ ଜିଲ୍ଲାପାଳ ଆମେ ଏବଂ ଅନ୍ୟାନ୍ୟ ବରିଷ୍ଠ ପୁଲିସ ଅଧିକାରୀ ତାକୁ ତଦାରଖ କରୁଛନ୍ତି।
0: ପ୍ରଧାନମନ୍ତ୍ରୀ ଆଜି ଅମୃତ ଭାରତ ଷ୍ଟେସନ ଯୋଜନାରେ ପୁନଃ ବିକଶିତ 75 ରେଳ ଷ୍ଟେସନର ଲୋକାର୍ପଣ କରିଛନ୍ତି। ଏଥିରେ ଓଡ଼ିଶାର 7 ରେଳ ଷ୍ଟେସନ ରହିଛି। ପଞ୍ଜାବର ଜଳନ୍ଧରଠାରୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଆଭାସୀ ମାଧ୍ୟମରେ ଷ୍ଟେସନଗୁଡ଼ିକର ଲୋକାର୍ପଣ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଅମୃତ ଷ୍ଟେସନ ଦେଶର ସଂସ୍କୃତି ଓ ସଭ୍ୟତାର ପ୍ରତୀକ। ବର୍ତ୍ତମାନ ଦେଶବ୍ୟାପୀ 1300 ଉର୍ଦ୍ଧ୍ୱ ରେଳ ଷ୍ଟେସନଗୁଡ଼ିକର ଅମୃତ ଭାରତ ଯୋଜନାରେ ଆଧୁନିକୀକରଣ କରାଯାଉଛି। ସେଥିମଧ୍ୟରୁ ଆଜି 75 ଷ୍ଟେସନର ଶୁଭାରମ୍ଭ ହୋଇଛି। ଶ୍ରୀ ମୋଦି କହିଛନ୍ତି, ଏହି ରେଳ ଷ୍ଟେସନଗୁଡ଼ିକ ଯାତାୟତକୁ ସୁଗମ କରିବା ସହ ବ୍ୟବସାୟର ମାଧ୍ୟମ ମଧ୍ୟ ପାଲଟିଛି। ଏଥିରେ କାରିଗର, ସ୍ୱୟଂ ସହାୟକ ଗୋଷ୍ଠୀ ଆଦିଙ୍କ ଉତ୍ପାଦିତ ସାମଗ୍ରୀକୁ ବିକ୍ରି ବଟା ପାଇଁ ସ୍ଥାନ ଦିଆଯାଇଛି।
2: ଆଜ ପୁରେ ଦେଶ ମେ ରେଲୱେ ଷ୍ଟେସନ କା କାୟାକଳ୍ପ କିଆ ଜା ରହା ହୈ। ଅମୃତ ଭାରତ ଷ୍ଟେସନ ସ୍କିମ କେ ତହତ 1300 ସେ ଜ୍ୟାଦା ରେଲୱେ ଷ୍ଟେସନ କୁ ଆଧୁନିକ ବନାୟା ଜା ରହା ହୈ। ଆର ଇନମେ ସେ କଇ ଷ୍ଟେସନ ପର କାମ ପୁରା ହୋ ଚୁକା। ଆଜ ଐସେ ହି 75 ଷ୍ଟେସନ କା ଲୋକାର୍ପଣ କିଆ ଗୟା ହୈ। ବାକି ହମାରା ଦେଶ ବିକଶିତ ରାଷ୍ଟ୍ର ବନନେ କି ଓର ବଢ଼ ରହା ହୈ।
0: ଆଜି ରାଜ୍ୟର ବଲାଙ୍ଗୀର, ବରପାଲି, କେସିଙ୍ଗା, ତାଳଚେର, ବାରିପଦା, ବିମଳଗଡ଼ ଏବଂ ପାରଳାଖେମୁଣ୍ଡି ରେଳ ଷ୍ଟେସନ ଉଦ୍ଘାଟିତ ହୋଇଛି। ଏଥିପାଇଁ 109 ଟଙ୍କା ଖର୍ଚ୍ଚ ହୋଇଛି। ଯାତ୍ରୀଙ୍କ ସୁବିଧା ପାଇଁ ନୂତନ ଷ୍ଟେସନ ଭବନ ନିର୍ମାଣ କରାଯିବା ସହ ଗାଡ଼ି ଚଳାଚଳ ନିୟନ୍ତ୍ରଣ ପାଇଁ ପ୍ରବେଶପତ୍ରକୁ ପ୍ରଶସ୍ତ କରାଯାଇଛି। ଆରାମଦାୟକ ଯାତ୍ରା ପାଇଁ ପ୍ଲାଟଫର୍ମଗୁଡ଼ିକରେ ଉନ୍ନତ ଆଶ୍ରୟସ୍ଥଳୀ, ଅତ୍ୟାଧୁନିକ ଅପେକ୍ଷା ଗୃହ, ସ୍ୱଚ୍ଛ ଶୌଚାଳୟ ଏବଂ ଡିଜିଟାଲ ଯାତ୍ରୀ ସୂଚନା ଫଳକ ଲଗାଯାଇଛି। ପ୍ରତ୍ୟେକ ଷ୍ଟେସନରେ ଓଡ଼ିଶାର ସମୃଦ୍ଧ ସଂସ୍କୃତି, ହସ୍ତତନ୍ତ, ପାରମ୍ପରିକ ଶିଳ୍ପ ଓ ଆଦିବାସୀ କଳାକୁ ଚିତ୍ରିତ କରାଯାଇଛି। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ଆଜି ହରିୟାଣାର ଜିନ୍ଦ ରେଳ ଷ୍ଟେସନରୁ ଦେଶର ପ୍ରଥମ ହାଇଡ୍ରୋଜେନ୍ ଚାଳିତ ଟ୍ରେନ୍

ଚଳାଚଳର ଶୁଭାରମ୍ଭ କରିଥିଲେ। ଅମୃତ ଭାରତ ଷ୍ଟେସନ ଯୋଜନାରେ ବରଗଡ଼ ଜିଲ୍ଲାର ବରପାଲିର ଅତ୍ୟାଧୁନିକ ଷ୍ଟେସନ ଉଦ୍ଘାଟିତ ହୋଇଯାଇଛି। କାର୍ଯ୍ୟକ୍ରମରେ ସାଂସଦ ପ୍ରଦୀପ ପୁରୋହିତ, ପଦ୍ମଶ୍ରୀ ଭାଗବତ ପ୍ରଧାନ, ଜିଲ୍ଲାପାଳ ଆଦିତ୍ୟ ଗୋଏଲ ପ୍ରମୁଖ ଉପସ୍ଥିତ ଥିଲେ। 22 କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ଷ୍ଟେସନରେ ଯାତ୍ରୀମାନଙ୍କ ପାଇଁ ପ୍ରତୀକ୍ଷାଳୟ, ପାନୀୟ ଜଳ ବ୍ୟବସ୍ଥା, ଅତ୍ୟାଧୁନିକ ଶୌଚାଳୟ, ଡିଜିଟାଲ ସୂଚନା ବୋର୍ଡ ଓ ଫୁଟ୍ ଓଭରବ୍ରିଜ୍ ସୁବିଧା ରହିଛି। କଳାହାଣ୍ଡି ଜିଲ୍ଲା କେସିଙ୍ଗା ରେଳ ଷ୍ଟେସନ ପରିସରରେ ମଧ୍ୟ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ବଲାଙ୍ଗୀର ରେଳ ଷ୍ଟେସନରେ ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ସାଂସଦ ସଙ୍ଗୀତା ସିଂହଦେଓ, ବିଧାୟକ କଳିକେଶ ନାରାୟଣ ସିଂହଦେଓ, ଜିଲ୍ଲାପାଳଙ୍କ ସମେତ ରେଳ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ। କେନ୍ଦ୍ର ସରକାର ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ ଆସନ୍ତା ରବିବାର ନୂଆଦିଲ୍ଲୀଠାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହେବ। ବୈଠକରେ ସରକାର ସଂସଦର ଉଭୟ ଗୃହକୁ ସୁଚାରୁରୂପେ ପରିଚାଳନା କରିବା ଲାଗି ସମସ୍ତ ରାଜନୈତିକ ଦଳର ସହଯୋଗ ଲୋଡ଼ିବେ। ଚଳିତ ମାସ 20 ତାରିଖରୁ ମୌସୁମୀ ଅଧିବେଶନ ଆରମ୍ଭ

0: କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ। ପାଣିପାଗ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳରେ ସକ୍ରିୟ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 24 ଘଣ୍ଟା ମଧ୍ୟରେ 15 ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସମ୍ବଲପୁର ମହାନଗର ନିଗମ ଅଞ୍ଚଳରେ ଜଳବନ୍ଦୀ ସମସ୍ୟାର ମୁକାବିଲା ପାଇଁ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବନ୍ଦରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ହୋଇଯାଇଛି। ମୁଖ୍ୟ ସମ୍ବାଦ ପୁଣିଥରେ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଞ୍ଚିଲେ ତିନି ରଥ। ଆସନ୍ତାକାଲି ହେବ ଆଡ଼ପ ମଣ୍ଡପ ବିଜେ ନୀତି। ଅମୃତ ଭାରତ ଷ୍ଟେସନ ଯୋଜନାରେ ଓଡ଼ିଶାର 7 ସମେତ ଦେଶର 75 ରେଳ ଷ୍ଟେସନର ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ। କହିଲେ ଅମୃତ ଷ୍ଟେସନ ଦେଶର ସଂସ୍କୃତି ଓ ସଭ୍ୟତାର ପ୍ରତୀକ। ଏସ୍ଏସ୍ସିଙ୍କ ଦ୍ୱାରା ପରିଚାଳିତ କୃଷି ଉଦ୍ୟୋଗକୁ ସୁଦୃଢ଼ କରିବା ଲକ୍ଷ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ଏବଂ ଲଘୁଚାପର ପ୍ରଭାବରେ 15 ଜିଲ୍ଲାରେ ବର୍ଷା ହେବା ନେଇ ସତର୍କ ସୂଚନା ଜାରି। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଆଜିର ପ୍ରସଙ୍ଗ।

ଆଜିର ପ୍ରସଙ୍ଗ ଆଜିର ପ୍ରସଙ୍ଗ ଏବଂ ଜଳ ସଂରକ୍ଷଣରେ ପ୍ରତ୍ୟେକ ନାଗରିକଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ତେଣୁ ଜଳ ହିଁ ଜୀବନ ଉକ୍ତିକୁ କେବଳ ସ୍ଲୋଗାନରେ ସୀମିତ ନ ରଖି ଆମର କାର୍ଯ୍ୟଧାରାରେ ପ୍ରତିଫଳିତ କରିବାକୁ ଆସନ୍ତୁ ସଂକଳ୍ପବଦ୍ଧ ହେବା।

ଆଜିର ପ୍ରସଙ୍ଗରେ ଶୁଣିଲେ ଜଳ ସଂରକ୍ଷଣର ଏକ ନୂତନ ପଦକ୍ଷେପ କ୍ୟାଚ୍ ଦ ରେନ୍ ଅଭିଯାନ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନା ନୀନା ସାହୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ।

ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ କୃତାଞ୍ଜଳି ତ୍ରିପାଠୀ। ଜୁହାର। ପହିଲା ମୁଖିଆ ଖବର। ରଥଯାତ୍ରାର ଦୁଇ ନମ୍ବର ଦିନେ ଆଜି ଶରଧାବାଲିନ ପହଞ୍ଚିଲା ତିନି ରଥ। ଆଇବା କାଲି ହେବା ଆଡ଼ପ ମଣ୍ଡପ ବିଜିନୀତି। ଅମୃତ ଭାରତ ଷ୍ଟେସନ ଯୋଜନାଟି ଓଡ଼ିଶାର ସାତଟା ସହିତ ଦେଶର ପଞ୍ଚସ୍ତରଟା ରେଳ ଷ୍ଟେସନର ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ। ଏସ୍ସିଜିମାନଙ୍କ ତରଫ ପରିଚାଳିତ କୃଷି ଉଦ୍ୟୋଗକେ ଅତକା ବରକସ କରିବାର ଲକ୍ଷ୍ୟଟି ସ୍ୱାକ୍ଷରିତ ହେଲା ବୁଝାମଣା ପତ୍ର। ଆର୍ ଲଘୁଚାପର ପ୍ରଭାବତି ରାଜ୍ୟର ଭିନ୍ ଭିନ୍ ଜାଗାନ ଜବର ବର୍ଷାକେ ନେଇକରି ସତର୍କ ସୂଚନା ଜାରି କଲା ପାଣିପାଗ କେନ୍ଦ୍ର। ଏଥର ପୁରା ଖବର। ଶ୍ରୀକ୍ଷେତ୍ର ପୁରୀନ ପ୍ରଭୁ ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ରଥ, ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଆଉ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଆଜି ବେଲବୁଡ଼ା ତକ୍ ଶ୍ରୀଗୁଣ୍ଡିଚା ମନ୍ଦିର ପାଶେ ଶ୍ରଦ୍ଧାବାଲିନ ପହଞ୍ଚି ସାରିଛି। ଗଲାକାଲି ତିନି ରଥ ଶ୍ରୀଗୁଣ୍ଡିଚା ମନ୍ଦିର ପହଞ୍ଚି ନାଇପାରିଥିବାନୁ ଆଜି ସକାଳ 9:30 ଫେର୍ ଘାଏ ରଥଘିଚା ମୁଲିଥିଲା। ଆଜି ଦୁଇ ନମ୍ବର ଦିନେ ଲାଖ ଲାଖ ଶ୍ରଦ୍ଧାଳୁମାନଙ୍କ ଭିତରେ ରଥଘିଚା କାମ କରାଯାଇଥିଲା। ଘଣ୍ଟ ଘଣ୍ଟା ହରିବୋଲ, ହୁଲହୁଲି ଆଉ ଜୟ ଜଗନ୍ନାଥ ଧୁନ୍ତି ସାରା ବଡ଼ଦାଣ୍ଡ ଉଛଲି ପଡ଼ୁଛି। ଆଜି ରଥ ଉପରେ ମହାପୁରୁମାନେ ପୂର୍ଣ୍ଣାଙ୍ଗ ଦର୍ଶନ ଦେବେ। ଆଇବାକାଲି ମହାପୁରୁମାନଙ୍କର ଆଡ଼ପ ବିଜିନୀତି କରାଯିବା। ରଥଘିଚା ସହିତ ରଥଯାତ୍ରାର ସବୁ ନୀତିକାନ୍ତି ସୁରୁଖୁରୁତି ହୋଇଛି ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ କୁହାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଅମୃତ ଭାରତ ଷ୍ଟେସନ ଯୋଜନାଟି ଫେରଘାଏ ବିକଶିତ ହୋଇଥିବା ଦେଶେ 75 ରେଳ ଷ୍ଟେସନକେ ଲୋକାର୍ପଣ କରିଛନ୍। ଇତାର ଭିତରେ ଓଡ଼ିଶାର 7 ରେଳ ଷ୍ଟେସନ ବଲାଙ୍ଗୀର, ବରପାଲି, କେସିଙ୍ଗା, ତାଲଚେର, ବାରିପଦା, ବିମଲଗଡ଼ ଆଉ ପାଲ୍ଲାଖେମୁଣ୍ଡି ରହିଛି। ଇ 7 ଷ୍ଟେସନକେ ବିକଶିତ କରବାର ଲାଗି 109 କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ପ୍ରଧାନମନ୍ତ୍ରୀ ପଞ୍ଜାବର ଜଳନ୍ଧରଠାରେ ଗୋଟିଏ ଖାସ୍ କାର୍ଯ୍ୟକ୍ରମଟି ଆଭାସୀ ଜରିଏ ଷ୍ଟେସନମାନଙ୍କର ଉଦ୍ଘାଟନ କରିଛନ୍। ଯାତ୍ରୀମାନଙ୍କର ସୁବିଧା ଲାଗି ନୂଆ ଷ୍ଟେସନ ଭବନ ତିଆରି ସହିତ ଗାଡ଼ି ଚଳାଚଳ ନିୟନ୍ତ୍ରଣ ଲାଗି ପ୍ରବେଶ ପଥକେ ପ୍ରଶସ୍ତ କରାଯାଉଛି। ଆରାମଦାୟକ ଯାତ୍ରା ଲାଗି ପ୍ଲାଟଫର୍ମମାନଙ୍କେ ଉନ୍ନତ ଆଶ୍ରୟସ୍ଥଳୀ, ଅତ୍ୟାଧୁନିକ ଅପେକ୍ଷାଗୃହ, ସ୍ୱଚ୍ଛ ଶୌଚାଳୟ ଆଉ ଡିଜିଟାଲ ଯାତ୍ରୀ ସୂଚନା ଫଲକ ଲଗାଯାଇଛି। ଫି ଷ୍ଟେସନର ଓଡ଼ିଶାର ସମୃଦ୍ଧ ସଂସ୍କୃତି, ହସ୍ତତନ୍ତ, ପାରମ୍ପରିକ ଶିଳ୍ପ ଆଉ ଆଦିବାସୀ କଳାକେ ଠାନ୍ ଦିଆଯାଇଛି।

0: 7 ଷ୍ଟେସନର ପୁନର୍ବିକାଶ ଭାରତୀୟ ରେଳବାଇର ଓଡ଼ିଶାର ସାମଗ୍ରିକ ସାମାଜିକ ଅର୍ଥନୈତିକ ବିକାଶରେ ମାଇଲଖୁଣ୍ଟା ହେବା ବୋଲି ପୂର୍ବତଟ ରେଳପଥ ତରଫରୁ କୁହାଯାଇଛି। ଏ ଅବସରରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍, ସମ୍ବଲପୁରୀ ହସ୍ତତନ୍ତ ଆଉ ରାଜକୀୟ ଐତିହ୍ୟ ନୁମୂଲ କରିକି ଖଣି ଇଲାକା ଆଉ ସମୃଦ୍ଧ ସାଂସ୍କୃତିକ ପରମ୍ପରା ତକ୍ ଏ ପୁନର୍ବିକଶିତ ଷ୍ଟେସନ ସବୁ ଓଡ଼ିଶାର ବିବିଧ ଆଞ୍ଚଳିକ ପରିଚୟକେ ଗୌରବାନ୍ୱିତ କରୁଛି। ହରିୟାଣାର ଜିନ୍ଦ ରେଳ ଷ୍ଟେସନରୁ ସୋନିପତ ଭିତରେ ଦେଶର ପହିଲା ହାଇଡ୍ରୋଜେନ୍ ଚାଲିତ ଟ୍ରେନ୍ର ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭାରମ୍ଭ କରିଛନ୍। ଏ ଟ୍ରେନ୍ ରେଳବାଇ କ୍ଷେତ୍ରଟି ସ୍ୱଚ୍ଛ ଓ ସ୍ଥାୟୀ ଗତିଶୀଳତା ଦିଗେ ଗୋଟିଏ ଜରୁରୀ ପଦକ୍ଷେପ ଆଏ। ସ୍ୱଦେଶୀ ଜ୍ଞାନକୌଶଳଟି ଏ ହାଇଡ୍ରୋଜେନ୍ ଚାଲିତ ଟ୍ରେନ୍ର ବିକାଶ କରାଯାଇଛି। ଏ ଅବସରରେ ପ୍ରଧାନମନ୍ତ୍ରୀ ଜନସମାବେଶକେ ଉଦ୍ବୋଧନ ଦେଇକରି କହିଛନ୍, ଗଲା 12 ବର୍ଷ ଭିତରେ ଭାରତୀୟ ରେଳବାଇ କ୍ଷେତ୍ରଟି ବ୍ୟାପକ ପରିବର୍ତ୍ତନ କରାଯାଇଛି। ରେଳବାଇର ଆଧୁନିକୀକରଣ ଦେଶର ଶକ୍ତି ସୁରକ୍ଷାକେ ବରକସ କରିଛି। ଏକବିଂଶ ଶତାବ୍ଦୀର ରେଲ ହାଇଡ୍ରୋଜେନ୍ ପ୍ରଯୁକ୍ତି ବିଦ୍ୟାଥି ପରିଚାଳିତ ହେବା ବୋଲି ଶ୍ରୀ ମୋଦି କହିଛନ୍।
1: ଆଜ ଭାରତୀୟ ରେଲ ନେ ବି 21ଭି ସଦୀ କି ଟେକ୍ନୋଲୋଜି ମେଁ ଏକ ବଡ଼ା ଷ୍ଟେପ୍ ଲିଆ ହେ। ଆଜ ଜିନ୍ଦ ସେ ସୋନିପତ କେ ବିଚ ହାଇଡ୍ରୋଜେନ୍ ଟ୍ରେନ ଚଲି ହେ। ଅଭି ୟେ ସଫର 90 କିଲୋମିଟର କା ହେ। ହମ ଇସ ପର ରିସର୍ଚ କରତେ ରହେଙ୍ଗେ, ଲାଗତ କମ କୈସେ ହୋ ଇସକା ତରିକା ଢୁଣ୍ଡତେ ରହେଙ୍ଗେ, एफिशिएंसी कैसे बढ़े इस पर काम करते रहेंगे और बड़ी जांच पड़ताल करते करते एक के बाद एक कदम उठाते जाएंगे।
0: ସଂସଦର ମୌସୁମୀ ଅଧିବେଶନ ଆଗନୁ ଆଇବାର ରବିବାର ଦିନ କେନ୍ଦ୍ର ସରକାର ସବୁ ରାଜନୈତିକ ଦଳର ନେତାମାନଙ୍କର ବୈଠକ ଡାକିଛନ୍। ବୈଠକଟି ସରକାର ସଂସଦର ଦୁଇ ଗୃହକେ ଠିକ୍ ଭାବେ ପରିଚାଳନା କରବାରଟାକେ ସୁନିଶ୍ଚିତ କରବାର ଲାଗି ସବୁ ରାଜନୈତିକ ଦଳର ସହଯୋଗ ମାଗବି। ଏ ମାସ 20 ତାରିଖନୁ ସଂସଦର ମୌସୁମୀ ଅଧିବେଶନ ମୁଲେଇକରି 13 ଅଗଷ୍ଟ ତକ୍ ଚାଲବା। ଏ ଅଧିବେଶନ ସମିଆତି କେତେଟା ଜରୁରୀ ବିଧେୟକ ଉପରେ ଆଲୋଚନା ହେବାର ସହିତ ମଞ୍ଜୁରୀ ଦିଆଯିବାର ସମ୍ଭାବନା ରହିଛି। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ଓଡ଼ିଶାର ମହିଳା ସ୍ୱୟଂସହାୟକ ଗୋଷ୍ଠୀର ସଦସ୍ୟମାନଙ୍କର ତରଫୁ ପରିଚାଳିତ କୃଷି ଉଦ୍ୟୋଗକେ ଅତ୍କା ବରକସ କରବାର ଆଉ ସେମାନଙ୍କର ଜୀବିକାତି ସ୍ଥାୟୀ ଉନ୍ନତି ଆଣବାର ଲକ୍ଷ୍ୟଟି ଆଜି ଭୁବନେଶ୍ୱରର ମିଶନ ଶକ୍ତି ବିଭାଗ ଆଉ ଅନ୍ତର୍ଜାତୀୟ କୃଷି ଅନୁସନ୍ଧାନ ସଂସ୍ଥା ଇକ୍ରିସାଟ ଭିତରେ ଗୋଟିଏ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। କାର୍ଯ୍ୟକ୍ରମଟି ମିଶନ ଶକ୍ତି ବିଭାଗର କମିଶନର ଆଉ ଶାସନ ସଚିବ ମାନସୀ ନିମ୍ବାଲଙ୍କର ଉପସ୍ଥିତି ଏ ଚୁକ୍ତି ସ୍ୱାକ୍ଷରିତ ହୋଇଛି। ଏ ଅବସରରେ ଶ୍ରୀମତୀ ନିମ୍ବାଲ କହିଛନ୍, ଏହାଦେଶ ସମିଆର ଜଳବାୟୁ ପରିବର୍ତ୍ତନର ଆହ୍ୱାନକେ ସାମ୍ନା କରବାର ଲାଗି ମହିଳା ଚାଷୀମାନଙ୍କୁ ଆଧୁନିକ ଜ୍ଞାନକୌଶଳ ବୈଜ୍ଞାନିକ ପ୍ରଯୁକ୍ତି ଆଉ ବଜାର ସହିତ ସଂଯୋଗ କରବାର ବହୁତ ଜରୁରୀ ହେ। ଇକ୍ରିସାଟ ସହିତ ଇ ସହଭାଗିତା ରାଜ୍ୟର ଲାଖ ଲାଖ ଏସ୍ଏଚ୍ଜି ସଦସ୍ୟମାନଙ୍କୁ ଚାଷ କ୍ଷେତ୍ରଟି ଅତ୍କା ସକ୍ଷମ କରବା। ଇ ବୁଝାମଣାପତ୍ର ଅନୁସାରେ ଭିନ୍ ଭିନ୍ ଜିଲ୍ଲା ବହୁତଟି କୃଷି ଆଧାରିତ ପ୍ରକଳ୍ପ ହାତକେ ନିଆଯିବା। ମୃତ୍ତିକା ସଂରକ୍ଷଣ ଆଉ ଜଳ ବିଭାଜିକା ବିକାଶ ନିର୍ଦ୍ଦେଶକ ସୁବ୍ରତ କୁମାର ପଣ୍ଡା ଖଡ଼ିଆଲ ବ୍ଲକର ଭିନ୍ ଭିନ୍ ପଞ୍ଚାୟତ ବୁଲିକରି ମୃତ୍ତିକା ସଂରକ୍ଷଣ, ଜଳ ସଂରକ୍ଷଣ, ଚାଷୀ ଆଉ ବିଭାଜିକା ଭିତ୍ତିକ ଭିନ୍ ଭିନ୍ ଉନ୍ନୟନମୂଳକ କାମର ସମୀକ୍ଷା କରିଛନ୍। ତାଙ୍କର ଏହି ଗସ୍ତ ଅବସରରେ ସେ ପହିଲା ଡାବ୍ରି ପଞ୍ଚାୟତର ଭୈରାଜପୁର ଗାଁକେ ଯାଇକରି ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା ଅଧୀନତି ବତକ ପାଳନ ଲାଗି ସାହାଯ୍ୟ ପାଇଥିବାର ସ୍ୱୟଂସହାୟକ ଗୋଷ୍ଠୀର ସଦସ୍ୟମାନଙ୍କ ସଙ୍ଗେ ଆଲୋଚନା କରିଥିଲେ। ଏହି ଅବସରରେ ସେ ସ୍ଥାନୀୟ ଚାଷୀମାନଙ୍କୁ ଭେଟିକରି ଗୋଷ୍ଠୀ ସଦସ୍ୟମାନଙ୍କ ସଙ୍ଗେ ମିଶିକରି ଆମ୍ ଆଉ ନଡ଼ିଆ ଗଛ ଯୋଗାବା ସହିତ ପରିବେଶ ସୁରକ୍ଷା ଆଉ ଫଲଚାଷକେ ତହକାବା ଲାଗି ପରାମର୍ଶ ଦେଇଥିଲେ। ଚଲତି ଶିକ୍ଷାବର୍ଷ ଲାଗି ରାଜ୍ୟର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟମାନଙ୍କେ ପହିଲା କ୍ଷେପେ ନାଁ ଲେଖା ଶେଷ ହେଇଛେ। ଏହି କ୍ଷେପେ 3,82,835 ଜଣ ନାଁ ଲେଖିଛନ୍। ଆଇବା 23 ତାରିଖ ନାଁ ଲେଖା ଲାଗି 2 ନମ୍ବର କ୍ଷେପ ମେଧା ତାଲିକା ବାହାରବା। ବୌଦ୍ଧ ଜିଲ୍ଲାର ପାତାଲି ଶ୍ରୀକ୍ଷେତ୍ର ନାୟକପଡ଼ା ଗୁମ୍ଫାନ ତୃତୀୟ ତିଥି ଅବସରରେ ଶ୍ରୀଜଗନ୍ନାଥଙ୍କର ବାସୀ ରଥଯାତ୍ରା ହୋଇଯାଇଛି। ଇତାର ସହିତ ବୌଦ୍ଧଟି ଗାଁ ନବୀର ଆଜି ବାସୀ ରଥଯାତ୍ରା ହୋଇଯାଇଛି। ବୌଦ୍ଧ ଜିଲ୍ଲାର ରାଜାରାଜୁଡ଼ା ଅମଲନୁ କେତେଟା ଜାଗାନ ତୃତୀୟ ତିଥି ଅବସରରେ ରଥଯାତ୍ରା କରାଯାଇଛି, ଯେନ୍ଟା ବାସୀ ରଥଯାତ୍ରା ଭାବେ ପ୍ରସିଦ୍ଧ ଲାଭ କରିଛି। ବୌଦ୍ଧ ସହରର ଭିନ୍ ଭିନ୍ ଜାଗାନ ସକାଳୁ 3 ମହାପୁରୁଙ୍କର ନୀତିକାନ୍ତି ସର୍ବାରୁତରୁ ମଇଦାନର 2 ବଜେ ପହଣ୍ଡି ମୁଲେଇଥିଲା, ଆଉ ବେଲବୁଡ଼ାର 6 ବଜେ ରଥଘିଚା ହୋଇଛି। ଶଙ୍କର ପାକ୍କେ ନ୍ୟାୟର ସୁଫଲ ପହଞ୍ଚାବା ଲକ୍ଷ୍ୟ ନେଇକରି ଆଜି ପାଳନ କରାଯାଉଛି ଅନ୍ତର୍ଜାତୀୟ ନ୍ୟାୟ ଦିବସ। ନ୍ୟାୟ ପ୍ରଦାନ ସୁନିଶ୍ଚିତ କରବାରଟା ଯେତିକି ଜରୁରୀ, ତଲ ସ୍ତରକେ ଇଟାକେ ପହଞ୍ଚାବାରଟା ସେତିକି ପ୍ରାସଙ୍ଗିକ ଭିଲ ଆଏ। ଇତାକେ ନଜରଥି ରଖିକରି ଫି ବଛର ଜୁଲାଇ 17 ତାରିଖ ଅନ୍ତର୍ଜାତୀୟ ନ୍ୟାୟ ଦିବସ ପାଳନ କରାଯାଇସି। ସୂଚନା ଅନୁସାରେ 2002 ଜୁଲାଇ 1 ତାରିଖ ଦିନ ନେଦରଲାଣ୍ଡର ହେକ୍ ସହର୍ଣ୍ଣ ଅନ୍ତର୍ଜାତୀୟ ଅପରାଧ ନ୍ୟାୟାଳୟର କାମ ମୂଲ ହୋଇଥିଲା। ଏହାଦେ 125ଟା ଦେଶ ଇ ସଂସ୍ଥାନର ସଦସ୍ୟ ଅଛନ୍। ଅନ୍ତର୍ଜାତୀୟ ନ୍ୟାୟାଳୟର 15 जन विचारपति अछन। युद्ध प्रभावित मानविकता विरोधी होतबार अपराधी बागी भिन्न भिन्न क्षेत्रती न्याय देबार उपरे इ दिवस गुरुत्वारोप करसी। इ बछर इ दिवस रो विषयवस्तु रहिछि सारा पृथ्वी न्याय उत्तरदायित्व आउ मानवाधिकार रो प्रसार। ସମ୍ବଲପୁର ମହାନଗର ନିଗମ ଇଲାକାନ ବୟଡ଼ ଆଉ ଜଲବନ୍ଦୀ ସମସ୍ୟାର ମୁକାବିଲା ଲାଗି ଆଜି ଜିଲ୍ଲାପାଳଙ୍କର କାର୍ଯ୍ୟାଳୟନ ଆନ୍ତଃବିଭାଗୀୟ ସମନ୍ୱୟର ଗୋଟିଏ ଜରୁରୀ ବୈଠକ ହୋଇଯାଇଛି। ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ୱର ବଲିରାମ ବନ୍ଦନଙ୍କର ଅଧ୍ୟକ୍ଷତାରେ ହୋଇଥିବା ବୈଠକଟି ମହାନଗର ନିଗମ ଆୟୁକ୍ତ ରେହାନ ଖତ୍ରୀ, ଅତିରିକ୍ତ ଜିଲ୍ଲାପାଳ ଆଉ ମହାନଗର ନିଗମର ଅଧିକାରୀମାନଙ୍କ ସହିତ ଜଳସେଚନ, ପୂର୍ତ୍ତ ଆଉ ଟାଉନ୍ ପ୍ଲାନିଂ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ। ବୈଠକଟି ସହର ଇଲାକାନ ଜଲବନ୍ଦୀ ସମସ୍ୟାର ତୁର୍ତ୍ତି ଆଉ ସ୍ଥାୟୀ ସମାଧାନ, ଫି ୱାର୍ଡ଼ର ସ୍ଥିତିର ବିଶ୍ଳେଷଣ, ସମନ୍ୱିତ ପଦକ୍ଷେପ ଆଉ ମାଷ୍ଟର ପ୍ଲାନ୍ ଥି ଦରକାରୀ ବ୍ୟବସ୍ଥା ବାବଦେ ବିସ୍ତୃତ ଆଲୋଚନା କରିଥିଲେ। ପାଣିପାଗ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଆଉ ତାକେ ଲାଗି କରିଥିବାର ଉତ୍ତର ଓଡ଼ିଶା ଆଉ ପଶ୍ଚିମବଙ୍ଗ ସମୁଦ୍ର ଖଣିନ ସକ୍ରିୟ ଥିବା ଲଘୁଚାପର ପ୍ରଭାବଟି ରାଜ୍ୟର ଭିନ୍ନ ଭିନ୍ନ ଜାଗାନ ବର୍ଷା ଲାଗି ରହିଛି। ଆବା 24 ଘଣ୍ଟା ଭିତରେ ବରଗଡ଼, ସୁବର୍ଣ୍ଣପୁର, ବୌଦ୍ଧ ଆଉ ବଲାଙ୍ଗୀର ଜିଲ୍ଲାର ଗୋଟେ ଯୋଡ଼େ ଜାଗାନ ଅତି ଜବର ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ସତର୍କ ସୂଚନା ଜାରି କରାଯାଇଛି। ସିଆଡ଼େ ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜ ଜିଲ୍ଲାର ଜବର ବର୍ଷା ହେବାର ସମ୍ଭାବନା ରହିଛି। ଆବାକାଲି ତକ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବଢ଼ିପାରେ ବୋଲି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଦିଲୀପ ରାଉତ କହିଛନ୍। ବେଲବୁଡ଼ର 6 ବଜେ ତକ ହୀରାକୁଦ ଜଳଭଣ୍ଡାରର ଜଳସ୍ତର 609.75 ଫୁଟ ରହିଛି। ଇ ସମୟତି ଜଳଭଣ୍ଡାରକେ ଫି ସେକେଣ୍ଡ ଥି 32,622 ଘନଫୁଟ ପାଇଁ ଆସୁଛି। ରଥଯାତ୍ରାର 2 ନମ୍ବର ଦିନେ ଆଜ ଶରଧାବାଲିନ ପହଞ୍ଚିଲା 3 ରଥ। ଆବାକାଲ ହେବା ଆଡ଼ପ ମଣ୍ଡପ ବିଜେ ନୀତି। ଅମୃତ ଭାରତ ଷ୍ଟେସନ ଯୋଜନାଟି ଓଡ଼ିଶାର 7 ସହିତ ଦେଶର 75 ରେଳ ଷ୍ଟେସନର ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ। ଏସ୍ଏଚ୍ଜି ମାନଙ୍କର ତରଫୁ ପରିଚାଳିତ କୃଷି ଉଦ୍ୟୋଗକେ ଐତକା ବର୍କସ କରବାର ଲକ୍ଷ୍ୟଟି ସ୍ୱାକ୍ଷରିତ ହେଲା ବୁଝାମଣା ପତ୍ର। ଆହୁରି ଲଘୁଚାପର ପ୍ରଭାବଟି ରାଜ୍ୟର ଭିନ୍ନ ଭିନ୍ନ ଜାଗାର ଜବର ବର୍ଷାକେ ନେଇକରି ସତର୍କ ସୂଚନା ଜାରି କଲା ପାଣିପାଗ କେନ୍ଦ୍ର। ଆଜିର ଆଞ୍ଚଳିକ ଖବର ହିନ ଶେଷ ହେଲା। ଜୁହାର।

0: ରେ ଏକ ଜନସଭାକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି,
1: ସାଥିଓ ବିକାଶ କାର୍ଯ୍ୟ କୁ ଗତି ଦେତେ ହୁଏ ଅବ ଯହାଁ ଜାଲନ୍ଧର ସେ କଇ ନଇ ସେ ରେଲ ସେବାଏ ଶୁରୁ କି ଗଈ ହୈ। ଆଜ ଅମୃତସର ସେ କାଶୀ କେ ବୀଚ ରେଲ ସେବା ବି ଶୁରୁ ହୁଈ ହୈ। ଇସେ ଗୁରୁ ରବିଦାସ ଜୀ କେ ଭକ୍ତୋଁ କେ ଲିଏ ପଞ୍ଜାବ ସେ କାଶୀ ଜାନା ଔର ଅଧିକ ଆସାନ ହୋ ଜାଏଗା।
0: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଚଳିତ ମାସ 19-20 ତାରିଖ ପର୍ଯ୍ୟନ୍ତ ମାଲଡୋଭା, ଉତ୍ତର ମାସେଡୋନିଆ ଏବଂ ରୋମାନିଆକୁ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯିବେ। ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ପଶ୍ଚିମ ପ୍ରାନ୍ତ ସଚିବ ସିବି ଜର୍ଜ କହିଛନ୍ତି, ମାଲଡୋଭା ଗଣତନ୍ତ୍ର, ଉତ୍ତର ମାସେଡୋନିଆ ଏବଂ ରୋମାନିଆର ରାଷ୍ଟ୍ରପତିମାନଙ୍କ ନିମନ୍ତ୍ରଣ କ୍ରମେ ଶ୍ରୀମତୀ ମୁର୍ମୁ ଏହି ସରକାରୀ ଗସ୍ତରେ ଯିବେ। ସେ କହିଛନ୍ତି, ଏହି ଗସ୍ତର ଯଥେଷ୍ଟ ଐତିହାସିକ ଗୁରୁତ୍ୱ ରହିଛି। କୌଣସି ଭାରତୀୟ ରାଷ୍ଟ୍ରପତିଙ୍କ ଦ୍ୱାରା ମାଲଡୋଭା ଏବଂ ଉତ୍ତର ମାସେଡୋନିଆକୁ ଏହା ହେଉଛି ପ୍ରଥମ ଦ୍ୱିପାକ୍ଷିକ ଗସ୍ତ। ରୋମାନିଆ ଗସ୍ତ ବିଷୟରେ ସେ କହିଛନ୍ତି, ବିଗତ 3 ଦଶନ୍ଧି ମଧ୍ୟରେ କୌଣସି ଭାରତୀୟ ରାଷ୍ଟ୍ରପତିଙ୍କ ଏହା ପ୍ରଥମ ଗସ୍ତ। ଶ୍ରୀ ଜର୍ଜ କହିଛନ୍ତି, ଏହା ପୂର୍ବରୁ 1994 ରୋମାନିଆକୁ ଭାରତର ରାଷ୍ଟ୍ରପତି ଗସ୍ତ କରିଥିଲେ। ରାଷ୍ଟ୍ରପତିଙ୍କ ଗସ୍ତର ଆଭିମୁଖ୍ୟ ଉପରେ ଆଲୋକପାତ କରି ଶ୍ରୀ ଜର୍ଜ କହିଛନ୍ତି, ଏହି ଗସ୍ତ ମଧ୍ୟ ଓ ପୂର୍ବ ୟୁରୋପ ସହିତ ଭାରତର ବୃଦ୍ଧି ପାଉଥିବା ସମ୍ପର୍କକୁ ଦର୍ଶାଉଛି ଏବଂ ଏହି ଅଞ୍ଚଳର ଦେଶଗୁଡ଼ିକ ସହିତ ଭାଗିଦାରୀକୁ ମଜବୁତ କରିବା ପାଇଁ ଭାରତର ପ୍ରତିବଦ୍ଧତାକୁ ଦୋହରାଉଛି। ରାଷ୍ଟ୍ରପତିଙ୍କ ଏହି ଗସ୍ତ ୟୁରୋପ ସହିତ ଭାରତର ବ୍ୟାପକ ସମ୍ପର୍କ ଏବଂ ୟୁରୋପୀୟ ସଂଘ ସହିତ ଏହାର ରଣନୀତିକ ଭାଗିଦାରୀକୁ ଆହୁରି ସମୃଦ୍ଧ କରିବ। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, ପ୍ରତ୍ୟେକ ଗ୍ରାମ ଏବଂ ପ୍ରତ୍ୟେକ ଯୋଗ୍ୟ ନାଗରିକଙ୍କ ପାଖରେ ବ୍ୟାଙ୍କିଙ୍ଗ୍ ସେବା ଉପଲବ୍ଧତାକୁ ସୁନିଶ୍ଚିତ କରିବା ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି ସମ୍ପନ୍ନ ପଦକ୍ଷେପ। ଆଜି ଆନ୍ଧ୍ରପ୍ରଦେଶର ପଲନାଡୁ ଜିଲ୍ଲା ଅନ୍ତର୍ଗତ ନର୍ସରାଓ ପେଟାରେ ଆୟୋଜିତ କ୍ରେଡିଟ୍ ଆଉଟରିଚ୍ କାର୍ଯ୍ୟକ୍ରମରେ ଶ୍ରୀମତୀ ସୀତାରମଣ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଅଧୀନରେ 1,03,246 ଜଣ ହିତାଧିକାରୀଙ୍କୁ 3,216 କୋଟି ଟଙ୍କାର ଋଣ ସହାୟତା ବଣ୍ଟନ କରିଛନ୍ତି। କାର୍ଯ୍ୟକ୍ରମରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଉପସ୍ଥିତ ରହିବା ସହ ରାଜ୍ୟ ପ୍ରତି କେନ୍ଦ୍ର ସରକାରଙ୍କ ସହଯୋଗକୁ ପ୍ରଶଂସା କରିଛନ୍ତି। କର୍ମଚାରୀ ଭବିଷ୍ୟ ନିଧି ସଂଗଠନ ଇପିଏଫ୍ଓ କ୍ଷତିପୂରଣ ଏବଂ ଜରିମାନା ଆଦାୟ ସମ୍ପର୍କିତ ବିବାଦଗୁଡ଼ିକର ସହମତି ଭିତ୍ତିକ ସମାଧାନ ପାଇଁ ବିଶ୍ୱାସ 2026 ଯୋଜନାର ଶୁଭାରମ୍ଭ କରିଛି। ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟ କହିଛି, ଏହି ଯୋଜନା ଏକକାଳୀନ ବିବାଦ ସମାଧାନର ଏକ ମାଧ୍ୟମ ଏବଂ ଏହା ନିଯୁକ୍ତିଦାତାମାନଙ୍କୁ ଏକ ସ୍ୱଚ୍ଛ, ସମ୍ପୂର୍ଣ୍ଣ ଡିଜିଟାଲ୍ ଏବଂ ସମୟସୀମା ମଧ୍ୟରେ ଯୋଗ୍ୟ ମାମଲାଗୁଡ଼ିକର ସମାଧାନ କରିବାର ସୁଯୋଗ ପ୍ରଦାନ କରେ। ବିଜ୍ଞପ୍ତି ପ୍ରକାଶ ପାଇବା ଦିନଠାରୁ ଏହା 6 ମାସ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ମନ୍ତ୍ରଣାଳୟ ସୂଚନା ଦେଇଛି। ପଶ୍ଚିମବଙ୍ଗର କର୍ଣ୍ଣ ସୁବର୍ଣ୍ଣ ରେଳ ଷ୍ଟେସନ ନିକଟରେ ଆଜି ଘଟିଥିବା ସ୍କୁଲ ଭ୍ୟାନ୍ ଦୁର୍ଘଟଣା ନେଇ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସ୍କୁଲ ଭ୍ୟାନ୍ ଏବଂ ଯାତ୍ରୀବାହୀ ଟ୍ରେନ୍ ମଧ୍ୟରେ ହୋଇଥିବା ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ପରିବାର ପାଇଁ ସେ 10 ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ଏଥିସହ ପୂର୍ବ ରେଳବାଇର ମହାପ୍ରବନ୍ଧକ ପ୍ରଧାନ ମୁଖ୍ୟ ସୁରକ୍ଷା ଅଧିକାରୀଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ତଦନ୍ତ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଘଟଣା ପରେ ଗେଟ୍ମ୍ୟାନ୍ ଅନୁପ କର୍ମକାରଙ୍କୁ ଗିରଫ କରାଯିବା ସହ ଜଣେ ରେଳ ଧାରଣା ନିରୀକ୍ଷକ କୌଶିକ ମଲ୍ଲଙ୍କୁ ନିଲମ୍ବିତ କରାଯାଇଛି। ନିମତିତା କାଟୁଆ ଯାତ୍ରୀବାହୀ ଟ୍ରେନ୍ ଆଜି ଏକ ସ୍କୁଲ ଭ୍ୟାନ୍ ଏବଂ ଜଣେ ସାଇକେଲ ଆରୋହୀଙ୍କୁ ଧକ୍କା ଦେବା ଫଳରେ 2 ଜଣ ସ୍କୁଲ ପିଲାଙ୍କ ସମେତ 3 ଜଣଙ୍କର ମୃତ୍ୟୁ ହୋଇଛି। 5 ଜଣ ଆହତ ବ୍ୟକ୍ତି ବର୍ତ୍ତମାନ ବେହରମପୁର ମେଡିକାଲ କଲେଜ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। କ୍ରୀଡ଼ା କ୍ଷେତ୍ରରେ ସ୍ୱଚ୍ଛତା ପାଇଁ ଦେଶର ଆଇନ ଓ ପ୍ରତିଷ୍ଠାନଗତ ବ୍ୟବସ୍ଥାକୁ ସୁଦୃଢ଼ କରିବା ଲକ୍ଷ୍ୟରେ ସରକାର ଜାତୀୟ ଆଣ୍ଟି ଡୋପିଂ ଆଇନ 2022 ଏବଂ ଜାତୀୟ ଆଣ୍ଟି ଡୋପିଂ ସଂଶୋଧନ ଆଇନ 2025ର କାର୍ଯ୍ୟକାରିତା ପାଇଁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଏହି ଆଇନ କ୍ରୀଡ଼ାରେ ଡୋପିଂକୁ ରୋକିବା, ଆଥଲେଟ୍ମାନଙ୍କ ଅଧିକାରକୁ ସୁରକ୍ଷିତ ରଖିବା ଏବଂ ଅନ୍ତର୍ଜାତୀୟ ସ୍ତରରେ ଗ୍ରହଣୀୟ ଆଣ୍ଟି ଡୋପିଂ ମାନଦଣ୍ଡ ଅନୁଯାୟୀ କ୍ରୀଡ଼ା ପ୍ରତିଯୋଗିତାର ସ୍ୱଚ୍ଛତା ବଜାୟ ରଖିବା ପାଇଁ ଏକ ବ୍ୟାପକ ସାମ୍ବିଧାନିକ ଭିତ୍ତିଭୂମି ପ୍ରଦାନ କରେ। ଇରାନ୍ର ଇସଲାମିକ ରିଭଲ୍ୟୁସନାରୀ ଗାର୍ଡ କର୍ପସ IRGC ଆଜି ସିରିଆ, କୁଏତ ଏବଂ ଓମାନରେ ଥିବା ଆମେରିକାର ସାମରିକ ଘାଟିଗୁଡ଼ିକୁ ଲକ୍ଷ୍ୟ କରି ଆକ୍ରମଣ କରିଥିବାର ଦାବି କରିଛି। ଇରାନ୍ର ସରକାରୀ ସମ୍ବାଦ ସଂସ୍ଥା ଅନୁଯାୟୀ IRGC ଏକ ବିବୃତ୍ତିରେ କହିଛି, ଅପରେସନ ନସ୍ର 2ର 11, 12 ଏବଂ 13 ପର୍ଯ୍ୟାୟରେ ଏହି ଆକ୍ରମଣ କରାଯାଇଛି। ସିରିଆର ଅଲ୍ ତାନଫ୍ ଅଞ୍ଚଳରେ ଥିବା ଆମେରିକାର ଏକ ସ୍ପେଶାଲ ଅପରେସନ୍ସ କମାଣ୍ଡ ସେଣ୍ଟର ଉପରେ ଇରାନ୍ ସେନା ଆକସ୍ମିକ ଭାବେ ଏହି ଆକ୍ରମଣ କରିଥିବାର ଦାବି କରାଯାଇଛି। ଏକ ପୃଥକ୍ ବିବୃତ୍ତିରେ IRGCର ଜନସମ୍ପର୍କ ବିଭାଗ ବିଭାଗ କହିଛି ପ୍ରଥମ ପର୍ଯ୍ୟାୟ ଆକ୍ରମଣରେ କୁଏତରେ ଆମେରିକୀୟ ସେନା ଥିବା ଏକ ଘାଟିକୁ ଲକ୍ଷ୍ୟ କରି ଆକ୍ରମଣ କରାଯାଇଥିଲା, ଯେଉଁଥିରେ ଆମେରିକାର କ୍ଷେପଣାସ୍ତ୍ର ପ୍ରତିରୋଧୀ ସର୍ବେକ୍ଷଣ ରାଡାର, ଏକାଧିକ ଅସ୍ତ୍ରଶସ୍ତ୍ର ଗୋଦାମ, ଦୁଇଟି ହାଇମାର୍ସ

0: ଅଞ୍ଚଳରେ ଏବଂ ଅନେକ କ୍ଷେପଣାସ୍ତ୍ରକୁ ଧ୍ୱଂସ କରାଯାଇଛି। ପରବର୍ତ୍ତୀ ସମୟରେ ଓମାନର ସଲମା ମାଳଭୂମିରେ ଥିବା ଏକ ନୌସେନା ସର୍ଭେଲାନ୍ସ ରାଡାର ଏବଂ ଘାନାମ ଅଞ୍ଚଳରେ ଥିବା ଆମେରିକାର ଏକ ଏୟାର ସର୍ଭେଲାନ୍ସ ରାଡାରକୁ ଇରାନ ସେନା ଆକ୍ରମଣ କରି ନଷ୍ଟ କରିଦେଇଥିବାର ଦାବି କରିଛି। ଭାରତୀୟ ବ୍ୟାଡମିଣ୍ଟନ ଖେଳାଳି ପିଭି ସିନ୍ଧୁ ଜାପାନ ଓପନ 2026 ମହିଳା ସିଙ୍ଗଲ୍ସର ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଜାପାନର ପୂର୍ବତନ ବିଶ୍ୱ ଚାମ୍ପିୟନ ନୋଜୋମି ଓକୁହାରା କ୍ୱାର୍ଟର ଫାଇନାଲ ମ୍ୟାଚ୍ରୁ ଓହରି ଯିବା ପରେ ସିନ୍ଧୁ ୱାକଓଭର ପାଇବା ସହ ସେମିଫାଇନାଲ ଖେଳିବା ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ବିଶ୍ୱର 10 ନମ୍ବର ଖେଳାଳି ସିନ୍ଧୁ ଆସନ୍ତାକାଲି ଟୋକିଓର ମେଟ୍ରୋପଲିଟାନ୍ ଜିମ୍ନାସିୟମଠାରେ ବିଶ୍ୱର 4 ନମ୍ବର ମାନ୍ୟତାପ୍ରାପ୍ତ ଚୀନ୍ର ଚେନ୍ ୟୁ ଫେଇଙ୍କୁ ସେମିଫାଇନାଲରେ ଭେଟିବେ। ଏଫ୍ଆଇଏଚ୍ ମହିଳା ହକି ବିଶ୍ୱକପ୍ 2026 ପାଇଁ ଭାରତ ଆଜି ତା'ର 20 ଜଣିଆ ଦଳ ଘୋଷଣା କରିଛି। ଆସନ୍ତା ଅଗଷ୍ଟ 15ରୁ 30 ତାରିଖ ପର୍ଯ୍ୟନ୍ତ ବେଲ୍ଜିୟମ୍ ଏବଂ ନେଦରଲ୍ୟାଣ୍ଡସ୍ରେ ଅନୁଷ୍ଠିତ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ମିଡ୍ଫିଲ୍ଡର ସଲିମା ଟେଟେ ଭାରତୀୟ ଦଳର ନେତୃତ୍ୱ ନେବେ। ଗୋଲ୍କିପର ସବିତା ଏବଂ ବିଚୁଦେବୀ ହାରିବାମ୍ ଦଳରେ ନିଜର ସ୍ଥାନ ବଜାୟ ରଖିଛନ୍ତି। ରକ୍ଷଣ ଭାଗରେ ଇଶିକା ଚୌଧୁରୀ, ସୁଶୀଳା ଚାନୁ ପୁଖରାମ୍ବମ୍, ଲାଇଥନ୍ ଲୁଆଙ୍ଗି, ଜ୍ୟୋତି ଏବଂ ଶିଳ୍ପୀ ଡାବାସ ସାମିଲ ଅଛନ୍ତି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ଚଣ୍ଡିଗଡ଼ ଓ ଜଳନ୍ଧରଠାରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ ଓ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ। ଓଡ଼ିଶାର 7ଟି ସମେତ ଦେଶର 75ଟି ଅମୃତ ଭାରତ ଷ୍ଟେସନର କଲେ ଲୋକାର୍ପଣ। ରଣନୀତିକ ଭାଗିଦାରୀକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଆସନ୍ତା ରବିବାରଠାରୁ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯିବେ ରାଷ୍ଟ୍ରପତି। କର୍ମଚାରୀ ଭବିଷ୍ୟ ନିଧି ସଂଗଠନ ପକ୍ଷରୁ ବିଶ୍ୱାସ 2026 ଯୋଜନାର ଶୁଭାରମ୍ଭ। ସିରିଆ, କୁଏତ ଓ ଓମାନରେ ଥିବା ଆମେରିକୀୟ ସାମରିକ ଘାଟି ଉପରେ ଇରାନର ଆକ୍ରମଣ ଏବଂ ଜାପାନ ଓପନ 2026 ବ୍ୟାଡମିଣ୍ଟନ ମହିଳା ସିଙ୍ଗଲ୍ସର ସେମିଫାଇନାଲରେ ପିଭି ସିନ୍ଧୁ। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭା ସମିତି ସମାରୋହ, ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ସୁବର୍ଣ୍ଣପୁର ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ ସୁବର୍ଣ୍ଣପୁର ସମ୍ବାଦଦାତା ବେଣୁଧର ପ୍ରଧାନ ଓ ଉପସ୍ଥାପନାରେ ମୁଁ ସରିତା ସାହୁ। ରାଜ୍ୟ ସରକାରଙ୍କ 2 ବର୍ଷ ପୂର୍ତ୍ତି ଅବସରରେ ଚାଲିଥିବା ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମକୁ ନେଇ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଓଡ଼ିଶା ବିଧାନସଭାର ମୁଖ୍ୟ ସଚେତକ ସରୋଜ ପ୍ରଧାନ ପ୍ରବକ୍ତା ଭାବେ ଯୋଗଦେଇ ରାଜ୍ୟ ସରକାରଙ୍କ 2 ବର୍ଷର ଉନ୍ନୟନମୂଳକ ସଫଳତା ଏବଂ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ। ମୁଖ୍ୟ ସଚେତକ କହିଥିଲେ ଯେ ରାଜ୍ୟ ସରକାର ସାଧାରଣ ଲୋକଙ୍କ କଲ୍ୟାଣକୁ ପ୍ରାଥମିକତା ଦେଇ କୃଷି, ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ, ଭିତ୍ତିଭୂମି ବିକାଶ ଓ ମହିଳା ସଶକ୍ତିକରଣ କ୍ଷେତ୍ରରେ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି। ସେହିପରି ସେ ବିକଶିତ ଭାରତ 2047 ଏବଂ ବିକଶିତ ଓଡ଼ିଶା ଭିଜନ 2036କୁ ନେଇ ରାଜ୍ୟ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟ ଏବଂ ଦୀର୍ଘମିଆଦୀ ବିକାଶ ଯୋଜନା ସମ୍ପର୍କରେ ମତ ରଖିଥିଲେ। ସୁବର୍ଣ୍ଣପୁର ଜିଲ୍ଲା ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ 77ତମ ଜିଲ୍ଲାସ୍ତରୀୟ ବନ ମହୋତ୍ସବ ତଥା ଏକ ପେଡ୍ ମା କେ ନାମ ଅଭିଯାନ ଛଞ୍ଚାଣ ଡୁଙ୍ଗୁରିଠାରେ ପାଳିତ ହୋଇଯାଇଛି। ଜିଲ୍ଲା ବନଖଣ୍ଡ ଅଧିକାରୀ ଅଜିତ ବିଶିଙ୍କ ପରିଚାଳନାରେ ଅନୁଷ୍ଠିତ ଏହି ଜିଲ୍ଲାସ୍ତରୀୟ ବନ ମହୋତ୍ସବରେ ଅତିଥି ଭାବେ ପରିବେଶବିତ୍ ଗୋରେଖନାଥ ସାହୁ ଯୋଗଦେଇ ଜଙ୍ଗଲ ଓ ପରିବେଶର ସୁରକ୍ଷା ସହ ଅଧିକରୁ ଅଧିକ ବୃକ୍ଷରୋପଣ ଉପରେ ଗୁରୁତ୍ୱାରୋପ କରିଥିଲେ। ଏହି ଅବସରରେ ନୂତନ ଗ୍ରାମ୍ୟ ଜଙ୍ଗଲ ସୃଷ୍ଟି ସହ ବୃକ୍ଷରୋପଣ କ୍ଷେତ୍ରରେ ସୁବର୍ଣ୍ଣପୁର ଜିଲ୍ଲାରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ଲମତୁଲ ଓ ବହୁବସା ବନ ସୁରକ୍ଷା ସମିତିକୁ ମାନପତ୍ର ସହ 50,000 ଟଙ୍କାର ଅର୍ଥରାଶି ଦେଇ ସ୍ୱତନ୍ତ୍ର ଭାବେ ପୁରସ୍କୃତ କରାଯାଇଥିଲା। ତେବେ ଆଗାମୀ ପିଢ଼ି ପାଇଁ ସବୁଜ ବଳୟ ସୃଷ୍ଟି ସକାଶେ ବୃକ୍ଷରୋପଣ ଅଭିଯାନକୁ ତ୍ୱରାନ୍ୱିତ କରିବାକୁ ଜିଲ୍ଲା ବନଖଣ୍ଡ ଅଧିକାରୀ ଅଜିତ ବିଶି ଆହ୍ୱାନ ଦେଇଛନ୍ତି।
3: ଆମର ଟାର୍ଗେଟ ଅଛି 4,000 ଗଛ ଲଗେଇବାର। ସମସ୍ତଙ୍କୁ ଏଇ ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ମୁଁ ସମସ୍ତଙ୍କୁ ଅନେକ ଅନେକ ଅଭିନନ୍ଦନ ଏବଂ ଶୁଭେଚ୍ଛା ଜଣାଉଛି। ଆଉ ଆମର ସୁବର୍ଣ୍ଣପୁର ଡିଷ୍ଟ୍ରିକ୍ଟରେ ଏଇ ବର୍ଷ ଆମର ପାଖାପାଖି ଆମେ 3 ଲକ୍ଷ ଗଛ ଲଗେଇବାର ଆମର ପ୍ଲାନ୍ ଅଛି ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ଆମେ 50% ଅଲରେଡି ଗଛ ଲଗା ସରିଲାଣି। ଏ ମଧ୍ୟ ଆମର ବୃକ୍ଷରୋପଣ ବର୍ତ୍ତମାନ ଫୁଲ୍ ଫ୍ଲେଜେଡ୍ରେ ଚାଲିଛି। ଆଉ ଆମେ ପ୍ଲାନ୍ କରିଛୁ ଏଇ ମାସର 20 ତାରିଖ ସୁଦ୍ଧା ଆମର ବୃକ୍ଷରୋପଣ ଆମେ କମ୍ପ୍ଲିଟ୍ କରିଦେବୁ। ଏଇ ବର୍ଷ ଆମେ ଏକ ପେଡ୍ ମା କେ ନାମ 3.0 କାର୍ଯ୍ୟକ୍ରମ ଆରମ୍ଭ ହେଇଛି ଏବଂ ସେହି ଅନ୍ତର୍ଗତ ଆମେ ସମସ୍ତଙ୍କୁ ଅନୁରୋଧ କରୁଛୁ ଯେ ନିଜ ମା ପାଇଁ ସମସ୍ତେ ଗୋଟେ ଗୋଟେ ଗଛ ଲଗାନ୍ତୁ ଏବଂ ଏହି କାର୍ଯ୍ୟକ୍ରମ

0: ସଫଳମଣ୍ଡିତ କରନ୍ତୁ।
1: କେନ୍ଦ୍ର ସରକାରଙ୍କ ନିଶାମୁକ୍ତ ଭାରତ ଅଭିଯାନକୁ ସଫଳ କରିବା ଦିଗରେ ସୁବର୍ଣ୍ଣପୁର ଜିଲ୍ଲାର ଉପାନ୍ତ ଅଞ୍ଚଳ ନୂପୁରସିଂହା ଗ୍ରାମର ଭାରତ ଭୂଷଣ ଦାସ ଜଣେ ନିଷ୍ଠାବାନ ସମାଜସେବୀ ଭାବେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ବିଗତ 10 ବର୍ଷ ଧରି ଗ୍ରାମାଞ୍ଚଳରେ ସେ ନିରନ୍ତର ଭାବେ ନିଶା ନିବାରଣ ଓ ଜନସଚେତନତା କାର୍ଯ୍ୟକ୍ରମରେ ସକ୍ରିୟ କାର୍ଯ୍ୟ କରି ଆସୁଛନ୍ତି। ଭାରତ ଭୂଷଣ ଦାସଙ୍କ ବିଶ୍ୱାସ, ଯଦି ଗ୍ରାମଠାରୁ ଆରମ୍ଭ କରି ବୃହତ୍ତର ସମାଜ ମଦ, ଗଞ୍ଜେଇ ଏବଂ ଅନ୍ୟାନ୍ୟ ମାରାତ୍ମକ ନିଶାଦ୍ରବ୍ୟଠାରୁ ଦୂରେଇ ରହିବ, ତେବେ ଏକ ସୁସ୍ଥ, ସଚେତନ ଓ ବିକଶିତ ସମାଜ ଗଠନ ସମ୍ଭବ ହେବ।
2: 10 ବର୍ଷ ହେଲାନ ଏ ମଦ କେନ୍ତାକି ଆମର ଗାଁରେ ବନ୍ଦ ହେବା ତାର ଯୋଜନାରେ ଥିଲି। ଏଇଟା ଗୋଟେ ଭଗବାନ ଆମର ଗାଁକେ ସୁବର୍ଣ୍ଣ ସୁଯୋଗ ଦେଲେ। ପ୍ରତ୍ୟେକ SHG ମହିଳାମାନେ ପୁରା ରେଡ଼ି ହେଇଛନ୍। ସେମାନେ ଆସିକିରି ପ୍ରଶାସନକେ କହିଲେ, ପ୍ରଶାସନ ଶୁଣିଲେ ବି ଇମିଡିଏଟ୍ କାର୍ଯ୍ୟକାରୀ ପ୍ରଶାସନ କଲେ। ସେଇଦିନ ସନ୍ଧ୍ୟାରେ ହିଁ ଦୁଇଜଣଙ୍କୁ ଆରେଷ୍ଟ କରିକି ଫରୱାର୍ଡ କରିଛନ୍। ଟିଲ୍ ଟୁଡେ ବେଲ୍ ନିହେ ହୁଏ ବୋଲେ ଆମର ଗାଁର ଫିମେଲ୍ ମାନେ ବି ଅନେକ ଟାଇମ୍ ବସୁଛନ୍। ପ୍ରତି 15 ଦିନରେ ଗୋଟେ ଗୋଟେ ମିଟିଂ ଅଛେ। ମୋର ଗାଁ ବର୍ତ୍ତମାନ ମଦ ମୁକ୍ତ ହେଇଯାଇଛେ। ଏଇଟାର ପରେ ଯେ ମୋର ଗାଁରେ ସକ୍ସେସ୍ ହଉଛେ, ତାପରେ ମୋର ଧ୍ୟାନ ରହିବା ଆମର ପାଖର ଗାଁ ମାନଙ୍କେ।
1: ସୁସ୍ଥ ପାର୍ଥକ୍ୟ ନିମନ୍ତେ ଯୋଗ ବାର୍ତ୍ତାକୁ ନେଇ ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଟାଉନହଲ୍ଠାରେ ଆୟୋଜିତ ଯୋଗ ଦିବସରେ ବିଧାୟକ ରଘୁନାଥ ଜଗଦଲା, ଜିଲ୍ଲାପାଳ ନୃପରାଜ ସାହୁ, ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝି ଓ ଅଞ୍ଜଳିନା ପ୍ରଧାନ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଏକ ସୁସ୍ଥ ସମାଜ ପାଇଁ ଯୋଗ ଜରୁରୀ ବୋଲି ସନ୍ଦେଶ ଦେଇଥିବାବେଳେ ନିୟମିତ ଯୋଗାଭ୍ୟାସ କରିବାକୁ ଆହ୍ୱାନ ଦେଇଛନ୍ତି। ଜିଲ୍ଲା ସଦର ମହକୁମା ସହିତ ଜିଲ୍ଲାର ବୀର ମହାରାଜପୁର, ଉଲୁଣ୍ଡା, ବିନିକା, ଡୁଙ୍ଗୁରିପାଲି ଓ ତରଭା ପ୍ରଭୃତି ଅଞ୍ଚଳର ଶତାଧିକ ସ୍ଥାନରେ ହୋଇଥିବା ଯୋଗ ଶିବିରରେ ସମାଜର ସବୁ ବର୍ଗର ଲୋକେ ଅଂଶଗ୍ରହଣ କରି ଯୋଗାଭ୍ୟାସ କରିଥିଲେ। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ସୁନ୍ଦରଗଡ଼ ଜିଲ୍ଲା ସମ୍ପର୍କରେ।

0: ଆକାଶବାଣୀ ରାଉରକେଲା ଶ୍ରୋତାବନ୍ଧୁ ଆସନ୍ତୁ ଶୁଣିବା କ୍ଷେତକ୍ଷମାର କାର୍ଯ୍ୟକ୍ରମ। ତା ପୂର୍ବରୁ ଏହି ବିଜ୍ଞାପନ ବିରତି।
1: ସମସ୍ତଙ୍କୁ ନମସ୍କାର, ମୁଁ ଚାନ୍ଦିନୀ ପ୍ରଧାନ, ଆସିଷ୍ଟାଣ୍ଟ ସଏଲ କନ୍ଜରଭେସନ ଅଫିସର ବ୍ଲକ ରାଜଗାଓଁପୁର। ମୁଁ ଆପଣ ସମସ୍ତଙ୍କୁ ଅନୁରୋଧ କରୁଛି ଯେ ଆପଣ ଆପଣଙ୍କ ଚାଷ ଜୈବିକ ପ୍ରଣାଳୀରେ କରନ୍ତୁ, ଜୈବିକ ସାରର ବ୍ୟବହାର କରନ୍ତୁ ଓ ରାସାୟନିକ ପଦାର୍ଥକୁ ଯେତେ କମ୍ ବ୍ୟବହାର କରିବେ ସେତିକି ଭଲ। ତା ଛଡା ଆପଣମାନେ ଯେତେ ପାରୁଛନ୍ତି ବୃକ୍ଷାରୋପଣ କରନ୍ତୁ। ଚାଷ ସହିତ ଆପଣ ଚେଷ୍ଟା କରନ୍ତୁ ଯେତେରୁ ଯେତେ ବୃକ୍ଷାରୋପଣ ବିଲ ହିଡ ଓ ତାର ଚାରିପଟେ କରିପାରିବେ। ଏହାଦ୍ୱାରା ଆମ ମାଟି ସୁରକ୍ଷିତ ରହିବ, ତାର କ୍ଷୟ ହବନି। ଯେତେ ପାଣି ପବନ ହେଲେ ବି ଆମର ମାଟି ସୁରକ୍ଷିତ ହିଁ ରହିବ। ଆମ ମାଟି ସୁରକ୍ଷିତ ରହିଲେ ଆମେ ସୁରକ୍ଷିତ ରହିବା, ଆଉ ଆମର ସମ୍ପୂର୍ଣ୍ଣ ପରିବେଶ ସୁରକ୍ଷିତ ରହିବ। ଧନ୍ୟବାଦ।
2: ଆଧୁନିକ ଜ୍ଞାନକୌଶଳ ସହ ବୈଷୟିକ ଶିକ୍ଷାର ଶ୍ରେଷ୍ଠ ଅନୁଷ୍ଠାନ ରାଉରକେଲାର ପ୍ରତିଷ୍ଠିତ ବୁଧବୀର ଆଇଟିଆଇରେ 2026 ଶିକ୍ଷାବର୍ଷ ପାଇଁ ନାମଲେଖା ଆରମ୍ଭ ହୋଇଯାଇଛି। ଏଠାରେ ଇଲେକ୍ଟ୍ରିସିଆନ, ଫିଟର ଏବଂ ୱେଲ୍ଡର ଭଳି ଟ୍ରେଡ୍ ସହିତ ଆପଣଙ୍କୁ ମିଳିବ ଅଭିଜ୍ଞ ଶିକ୍ଷକ ଏବଂ ଆଧୁନିକ ପାଠପଢ଼ାର ସୁବିଧା। ଛାତ୍ର ଓ ଛାତ୍ରୀମାନଙ୍କ ପାଇଁ ପୃଥକ ହଷ୍ଟେଲ ସୁବିଧା, ସମସ୍ତଙ୍କ ପାଇଁ ମାଗଣା ବହି ଏବଂ କିଟ୍, ଛାତ୍ରୀମାନଙ୍କ ପାଇଁ କୋର୍ସ ଫି'ରେ 30% ରିହାତି ଏବଂ SC/ST ଛାତ୍ରଛାତ୍ରୀଙ୍କ ପାଇଁ ନାମଲେଖା ସମ୍ପୂର୍ଣ୍ଣ ମାଗଣା। ତେବେ ଆଜି ହିଁ ଯୋଗାଯୋଗ କରନ୍ତୁ ବୁଧବୀର ଆଇଟିଆଇ ବର୍ଟୋଲି NIT ବ୍ୟାକ୍ପୋଷ୍ଟ ରାଉରକେଲାରେ। ମୋବାଇଲ ନମ୍ବର 7008515483 କିମ୍ବା 9437341218। ବୁଧବୀର ଆଇଟିଆଇ, ଦକ୍ଷତା ଆମର, ସୁରକ୍ଷିତ ଭବିଷ୍ୟତ ଆପଣଙ୍କର।
1: ସମସ୍ତଙ୍କୁ ନମସ୍କାର, ମୁଁ ଚାନ୍ଦିନୀ ପ୍ରଧାନ, ଆସିଷ୍ଟାଣ୍ଟ ସଏଲ କନ୍ଜରଭେସନ ଅଫିସର ବ୍ଲକ ରାଜଗାଓଁପୁର। ମୁଁ ଆପଣ ସମସ୍ତଙ୍କୁ ଅନୁରୋଧ କରୁଛି ଯେ ଆପଣ ଆପଣଙ୍କ ଚାଷ ଜୈବିକ ପ୍ରଣାଳୀରେ କରନ୍ତୁ, ଜୈବିକ ସାରର ବ୍ୟବହାର କରନ୍ତୁ ଓ ରାସାୟନିକ ପଦାର୍ଥକୁ ଯେତେ କମ୍ ବ୍ୟବହାର କରିବେ ସେତିକି ଭଲ। ତା ଛଡା ଆପଣମାନେ ଯେତେ ପାରୁଛନ୍ତି ବୃକ୍ଷାରୋପଣ କରନ୍ତୁ। ଚାଷ ସହିତ ଆପଣ ଚେଷ୍ଟା କରନ୍ତୁ ଯେତେରୁ ଯେତେ ବୃକ୍ଷାରୋପଣ ବିଲ ହିଡ ଓ ତାର ଚାରିପଟେ କରିପାରିବେ। ଏହାଦ୍ୱାରା ଆମ ମାଟି ସୁରକ୍ଷିତ ରହିବ, ତାର କ୍ଷୟ ହବନି। ଯେତେ ପାଣି ପବନ ହେଲେ ବି ଆମର ମାଟି ସୁରକ୍ଷିତ ହିଁ ରହିବ। ଆମ ମାଟି

0: ବିର୍ସୁ ଭାଇ
1: ହଇ ଦାଦା ହଇ ପହଞ୍ଚିଲିଣ ପହଞ୍ଚିଲିଣ ବେଲେ ଜୁହାର
0: ଜୁହାର ଗା ଜୁହାର
1: ତ ଚାଷୀ ଭାଇ ବହିନ ମାନେ ବୈଠକି ଆରମ୍ଭ କରବାର ଆଗରୁ ଆପଣ ମାନକେ ଆମର କ୍ଷେତ ଖମର କାର୍ଯ୍ୟକ୍ରମ ନ ସ୍ୱାଗତ ଆରୁ ଜୁହାର
0: ବିର୍ସୁ
1: ହଁ ଦାଦା
0: ଦେଖ ଗା ଦିନ ଦୁନିଆ ଯେନ୍ ହିସାବ ନେ ଚାଲୁଛେ ନି
1: ହଇ
0: ଆମକେ ସବକେ ସବୁ ଜାଗା ନେ ପୁରା ଫୁକି ଫୁକି ଚଲବାର ଅଛି
1: ନେଇ କହ ଦାଦା ଆମର ଦେହ ପାଇଁ କଥା
0: ହଇ
1: ଇନ ବିଷୟ ବାକି ଜଗବାର ଅଛେ ଆମର ଚାଷବାସ କହ ଇନ ବିଷୟ ବାକି ଯଦି ଜଗି ରଖିକିରି କାମ ନେଇ କରମା ବୋଇଲେ ଗଲାନ ଆମର ଚାଷବାସ
0: ହେଇଟା ପରେ କେହି କ୍ଷେତ୍ର କେ ଯାଉ ନିହାତି ଜଗି ରଖିକି କରମା ବୋଇଲେ ସେ ଫଳଟା ଭଲ ପାଇମା
1: ହଇତ
0: ଆଉ ଯେନ ଯେନ୍ତା କରି ଦେମା ଦେଖୁଛ ଇହାଦେ ଦିନ ଦୁନିଆ ଚାଷବାସର ଦେଖ ଇ ପାନ ପବନ ଭଲ ନି ରଖଲା କି ଆମର ପରିବେଶ କେ ଠିକ ନି ରଖଲା ବୋଇଲେ
1: ହଇ
0: ଇ ପ୍ରକାର ହାଲ ଯେନ୍ଟା କି ଆମେ ଚାଷବାସ କରିନି ପାରବାର ଠିକ ସେ
1: ହଇ
0: ଦେଖ ଇ ଏଲନିନ କେବେ ଶୁଣିଥିଲ
1: ହଇ ନୂଆ ନୂଆ କେତେ ରକମର ଇଯେନ ନା ମାନ ଆସି ଆରୁ ଆମର ପୃଥିବୀ ଉପରେ
0: ହଇ
1: ଅତ୍ୟାଚାର କରି ବସି
0: ବୋଲେ ହେଇ ବାଗିର ନ କଥା ହେ ବୋଲେ ଇ ପୃଥିବୀ ଆଡୁ କାଁ ହେ ସେଟା ତ ପୁରା ଦର୍ପଣ ବାଗିର ସିଧା ସିଧା ସଫା ହେନି କାଇଁ ବୋଲେ ଆମେ ଯେନ୍ତା କରୁଛୁ ଯେନ୍ତା ଭୁରକୁଟି କରୁଛୁ ନି
1: ହଇ
0: ସେ ଚେହେରା କେ ଆମକେ ହିଁ ଦେଖଉଛେ
1: ହଇ
0: ବୋଲେ ଆମର ଚେହେରା ଆମେ ଦେଖି ପାରୁଛୁ ଆମେ କାଁ କରିଥିଲା ଆରୁ କାଁ ଫଳଟା ପାଉଛୁ ବୋଲେ ଆମର ପୃଥିବୀ ତାର ବି ଅଧିକାର ଅଛି
1: ହଇ
0: କି ତାକେ ବି କେନ୍ତା ଆମେ ଭଲ ସେବା କରମା ଭଲ ଯତ୍ନ କରମା ବୋଲେ ସେ ହିସାବ ନେ ସେ ଆମକେ ବି ସେବା ଦେବା
1: ସେବା ଦେବା ବୋଇଲେ ସେନ ଫସଲଟା ଯେନ୍ ବାହାରବା ବଢିଆ ସେ ବାହାରବା
0: ହଇ କେ ହଇ
1: ଆରୁ ଆମେ ତାକେ ଯଦି ସେ ରାସାୟନିକ ସାର ମାନକେ ଦେଇ ଦେଇକିରି ଚାଷବାସ କରମା ଆରୁ ସବୁଦିନ ଇ ବାଗିର ନ ହଉଥା କହିଲେ ହେବା ଭାଇ
0: ନି ହୁଏ ଗା ଦେଖୁଛ ଆମର ସରକାର ବି ଚିନ୍ତା କରୁଛନ୍ କି ଆମର ଭାଇ ଭର ମାନେ କେନ୍ତା କେତେ ଦୂରକେ ଖସ୍କି ଗଲେ ନ ସିଆଡେ
1: ହଇତ
0: ବୋଲେ ସେମାନେ ଫିରେ ଆଣବାର ଲାଗି ଇ କ୍ଷେତ ବଚାଓ ଅଭିଯାନ ଚଲେଇଛନ୍ କି ନାହିଁ ବୋଇଲେ ଆମକେ ଇନେ ଧ୍ୟାନ ଦେବାର ଅଛେ
1: ଅଛେ ଦାଦା ଆରୁ ଆମର ଯେନ୍ ଚାଷବାସ ର ଟେକ୍ନିକଟା କୌଶଳଟା ପୁରା ରାସାୟନିକ ଆଡ଼କେ ପଳେଇ ଯାଇଥିଲା
0: ହଇ
1: ତାକେ ଫେରେଇ ଆଣିକିରି ଜୈବିକ ଚାଷ କରମା ବୋଇଲେ ସେ ଯେନ୍ ଅଭିଯାନଟା ଚାଲିଛେ ଏଇଟା ସଫଲ ହେଇପାରବା
0: ବୋଇଲେ ଆମର କ୍ଷେତ ଅଛେ କି ଆମର ମାଟର ବି ତାର ବି ଅଧିକାର ଯେନ୍ଟା ଅଛେ ତାକେ ଆମକେ ଦେବାର ଅଛେ ନେଇ କାଇଁ
1: ହଇ ବୋଇଲେ ଦାଦା
0: ହଁ ହଁ
1: ଇ ଅଧିକାର କଥା କହିଲା ବେଲକେ ଗୁଟେ କଥାଟା ମନେ ପଡ଼ଲା ଗା
0: କେନ୍ କଥା ଗା
1: କେନ୍ କଥା ବୋଇଲେ ଆଜି ହଉଛେ ଅନ୍ତରାଷ୍ଟ୍ରୀୟ ନ୍ୟାୟ ଦିବସ
0: ବୋଲେ ନ୍ୟାୟର କଥା ତ ଆମର ପଡିଛି ନି କାଏଁ
1: ହଇ ହଇ ହଇ
0: ବୋଲେ ଦେଖ ଆମର ବି ଅଧିକାର ଅଛି ଆମର ଲାଗି ସମ୍ବିଧାନ ଅଛି ବୋଇଲେ ଆମେ କେନ୍ତା ଭଲ ପାଠ ପଢି ପାରମା ଭଲ ଚଲମା ଠିକ ହିସାବରେ ଚାଷବାସ କରମା କି ଆମକେ ସରକାରଙ୍କର ସବୁ ସୁବିଧା ସୁଯୋଗ କେନ୍ତା ମିଳି ପାରବା
1: ହଇ
0: ଆମର ହକ ଅଛେ କି ନାହିଁ
1: ଅଛେ ଦାଦା
0: ବୋଲେ ଇନେ ସବୁ କିଛି ପାଇବାର ଆମର ହକ ଅଛେ ବୋଲେ ଆମର ଅଧିକାରଟା ନିହାତି ଅଛି
1: ଆରୁ ଏଇ ଯେନ୍ ଅନ୍ତରାଷ୍ଟ୍ରୀୟ ନ୍ୟାୟ ଦିବସ କଥା ପଡ଼ଲା ଇତାର କାରଣ ଇଟା ଏ ଯେନ୍ ଅନ୍ତରାଷ୍ଟ୍ରୀୟ ସ୍ତର ନ ଅପରାଧ ମାନେ ଯେନ୍ ହେଇଥିସି
0: ହଇ ହଇ
1: ତାକେ କେନ୍ତା ସମାଧାନ କରାଯାଇ ପାରବା ତାର ମୁଖ୍ୟ ଉଦ୍ଦେଶ୍ୟ ଇଟା ହେ ଯେନ୍ ଦୋଷୀଟା ହେଇଥିବା ତାକେ ଦଣ୍ଡ ମିଳିବାର କଥା ଆରୁ ଯାହାକେ ନ୍ୟାୟ ଦରକାର ତାକେ ନ୍ୟାୟ ଦେବାର କାମ ନ୍ୟାୟପାଳିକା ରାୟ
0: ବୋଲେ ଦେଖ ଆମର ପୁଲିସର ବି ଓକିଲ ଅଛନ୍ ତ ଆମର ଚୋରର ବି ଓକିଲ ଅଛନ୍
1: ହଇ
0: କିନ୍ତୁ ଯେନେ ଯାହାକେ ହକ ଅଛେ ବୋଲେ ତାକେ ନିହାତି ମିଳିବାର କଥା ନି କାଏଁ
1: ହଇ
0: ବୋଲେ ବିର୍ସୁ
1: ହଁ ଦାଦା
0: ଦେଖୁଛ ସରକାର ଆମର ଚାଷବାସ କି ଯେନ୍ ହିସାବରେ ଆମର ପରିସ୍ଥିତି ପଡୁଛେ ନି
1: ହଇ ହଇ
0: ସବୁକେ ଆଖି ଆଗରେ ରଖିକିରି କାମ ମାନକେ କରୁଛନ୍
1: ହଇ ଦାଦା
0: ଯେନ୍ତା କି ଦେଖ ଇହାଦେ ସରକାରଙ୍କର କାର୍ଯ୍ୟକାଳ 12 ବର୍ଷ ପୂର୍ତ୍ତି ହେଇଗଲା

0: ଦଳିତ ବୋଲେ ସେଇ ହିସାବ ନ ଦେଖମା ଆମର ଚାଷ ବାସ ମୂଲ କରବାର ଠୁ ଅମଲ କରବାର ଯାଏ
1: ହଇ
0: ଆମକେ ଢେର ଗୁଡେ ସୁବିଧା କରିଦେଲେ
1: ବନେ ସୁବିଧା ମିଳିଲା ନ
0: ଆରୁ ଅମଲ କରଲା ଆରୁ ବିକବାର ତକ ବି ସେନେ ବି ଆମକେ ସୁବିଧା କରିଦେଲେ
1: ହଇ
0: ଚାଷ ବାସ କରବାର ଲାଗି ଆମକେ ଯେ ପାଣି ପବନ ର ସୁବିଧା ତ ଆମର କଲଙ୍ଗଳ ର ସୁବିଧା ପାଣି ପାଗ ର ସୁବିଧା ସବୁ ପୁରା ସ୍ମାର୍ଟ ହିସାବରେ ଆସି ଯାଉଛି ନି କାଏ
1: ହଇ ଆରୁ ଇଏନ୍ ନୂଆ ସ୍ମାର୍ଟ କଥା ଯେନ୍ କହିଲ ଗା
0: ହଇ
1: ସ୍ମାର୍ଟ ଶବ୍ଦଟା ହେଲା ମାନେ କେନ୍ତା କେନ୍ତା ଲାଗିଛି
0: ସତେ ଗା
1: ମାନେ ସବୁ କିଛି ନିଜର ହାତ ମୁଠାନ ହେଇପାରୁଛି ବାଗିର ହେଇଗଲାନ
0: ହେଇଟା ପରେ ଡିଜିଟାଲ ଦୁନିଆ ନେଇ କାଏ
1: ହଇ
0: ସବୁକେ ଆମେ ଜାଣିପାରୁଛୁ ଘରେ ବସିକିରି ବୋଲେ ଇଟାର୍ନର ଭଲ ଦିନ କେବେ ଆସବା
1: ହଇ ଆରୁ ଦଦା
0: ହଇ ବିର୍ଷୁ
1: ଇ ବଛର ଯେନ୍ ହିସାବ ନ ବର୍ଷା ପାଇଁ ହେଲାନ
0: ହଁ ହଁ
1: କାଣା କର୍ମା ଗା ଚିନ୍ତା ପଡ଼ଲାନ
0: ଚିନ୍ତାରୁ କାଟା ଗା ଗୋଟେ ତ ଖାଲି ଉପାୟ ଅଛି
1: ଅଛେ ଯେ ହେଲେ ଏଇଟାକେ ଯଦି ଆମେ ସଭେ କରି ବସମା ସଭେ ଲାଗି ପଡିକିରି କର୍ମା ହେଲେ କାନ ସଫଲ ହେଇପାରବା ଆରୁ ତମେ ଖାଲି ସେ ବର୍ଷା ପାଇଁ କେ ଛିନିକିରି ମାଇଣ୍ଡ ଭିତରେ ରଖବ ଆରୁ ଗାଁ ସାରା ଯାକ ଲୋକ ସେ ନାଲା ହେଇକିରି ଯଦି ବୁହିକି ପଲେଇ ଯିବା ବୋଲେ କେନ୍ତା ସମାଧାନ ହେଇପାରବା
0: ସତେ ଗା ହେଟା ବି କଥା ହେ ବୋଲେ ନିହାତି ଆମେ ଧ୍ୟାନ ଦେବାର କଥା ଏ ବର୍ଷା ପାଣି ଏନ୍ତା ନି ବୁହେଇକିରି ତାକେ କେନ୍ତା ଆମେ ଯତ୍ନେଇକିରି ରଖମା ଆର ଆମର ଚାଷ କାମରେ ତାକେ ଲଗେଇ ପାରମା
1: ହଇ
0: ବୋଲେ ସେଟା ଗୋଟେ କିଛି ଭଲ କାମଟା କରଲା ବାକି ଲାଗବା
1: ହଇ
0: ଯେନ୍ଟା କି ଆମର ଇ ଅଦିନିଆ ବର୍ଷା କି ବର୍ଷାର ଠିକ ଠିଣା ନି ହେବାର ବେଲେ
1: ଏନ୍ତା ବି ଆମର ଯେନ୍ ପୋଖରୀ ମାନ ଥିଲା
0: ହଇ
1: ଶୁଖି ଶୁଖା ଯାଇଥିଲା
0: ଶୁଖି ଯାଇଛେ
1: ବୋଇଲେ ତାକେ ଯଦି ଠିକ ଗାଢା ଗୁଡ଼ି କରିଦେଇଥିମା ବୋଇଲେ ସେନ ବର୍ଷା ପାଣିଟା ଜମା ହେଇପାରବା
0: ସତେ ଗା ସତେ
1: ତାନୁ ଯେନ୍ ନାଲା ମାନକିରେ ପାଣିଟା ବୁହି ଯାଉଛେ ସେନେ ଯଦି ଆମେ ଟିକେ ବନ୍ଦ ବାଗିରେ ବାନ୍ଧି ଦେମା ବୋଇଲେ ପାଣିଟା ଅଟକିକିରି ପଛେ ଯିବା ଆରୁ ସେ ସମୟଥି ସେଟା ମାଇଣ୍ଡ ଭେଦି ଭେଦିକିରି ବହୁତ ତଲକେ ଯିବା ହେଟା ଆରୁ ଜମା ହେଇକି ରହିବା
0: ହଇ ହଇ
1: ଆନୁ ଆମର ଇ ପ୍ରାୟତଃ ଛାତ ଘର ମାନ ହେଲାନ ଇ ଛାତ ଘରୁ ଯେନ୍ ପାଣିଟା ବୁହି ଯାଉଛେ ନିଗିଡି ଯାଉଛେ
0: ହଇ ବୋଲେ ତାକେ ଯେନ୍ ପାଇପ୍ ଲଗେଇକିରି ଆମେ ବୋହୁଛୁ ତଲକେ ଯେ ତାକେ ନେଇକିରି ଜମା କରବା ଲାଗି ବଢିଆ ସୁବିଧା ହେ
1: ହଇ ଆରୁ ଜମା କରବାର ସୁବିଧା ବି ସରକାର କେନ୍ କେନ୍ ଜାଗାନ ଦଉଛନ୍
0: ବୋଲେ ତାର ବି ଟିକେ ଧ୍ୟାନ ଦେବାର କଥା ଗା
1: ହଇ
0: ଯଦି ପାଦେ କଢେଇକିରି ନେଇ ବାହାରମା ବୋଲେ ଏନ୍ତା ସୁବିଧା କି କାଣା ଅଛେ ଆମେ ଜାଣି ବି ନେଇ ପାରୁନ
1: ହଇ ଇହାଦେ କାନ ଆମର ଚାଷବାସ ସମୟ ହେଇଛେ ପାଏନ କେନ୍ତା ଆଇବା ହେଲେ ଚାଷବାସ କର୍ମା କହିକିରି ଚିନ୍ତା ପଡ଼ଲାନ
0: ହଇ
1: ହେଲେ ଖରା ଦିନେ କେନ୍ତା ଚିନ୍ତା ଲାଗ୍ସି ପାଏନ ମୁଦେ ଯଦି ନେଇ ପାଇବ ହେତ୍କି ଖନେ
0: ହଇ ତ ହଇ
1: ବୋଲେ ଇ ପାଏନଟା ସବୁବେଳେ ଦରକାର ବର୍ଷା ହଉ ଖରା ହଉ ଶୀତ ହଉ ତ ଇ ଯେନ୍ ପାଏନ ଆମର ପୃଥିବୀ ପୃଷ୍ଠ ନୁହଁ ବର୍ଷା ଜଲ ହେଇକିରି ଆଏସି ଇଟାକେ କେନ୍ତା ସଞ୍ଚୟ କର୍ମା ଆରୁ ସେଟାକେ ଭବିଷ୍ୟତ ଲାଗି ବଞ୍ଚେଇ ପାର୍ମା ଆରୁ ବ୍ୟବହାର କର୍ମା ହେଲେ ଯାଇକିରି ଆମର ଯେନ୍ ଜଳ ସଙ୍କଟଟା ଦୂର ହେଇପାରବା
0: ହଇ ଗା ହଇ ଉହେର କଥା କହିଦେଲ ନା ବିର୍ଷୁ
1: କାଁ କର୍ମା ଦଦା ଇଟା ତ ନିହାତି ଜାନବାର ଶୁନବାର କଥା ମାନ ହଏ
0: ହଇ ହଇ ହେଲେ ଦେଖ ଗା ଜାନବାର ଶୁନବାର କଥା ଭିତରେ ଆମର ଭାଇ ବହେନର କଥା ମାନକେ ତ ନି ଛାଡୁନ
1: ବୋଲେ ଚାଷୀ ବହେନର କଥା ଅଛେ ସାଙ୍ଗେ ଆସିଛନ୍ ଦେଖିପାରୁଛୁ କି ନାଇଁ
0: ହଇ ଗା ହଇ ବୋଲେ ଇ ବହେନର କଥା ଶୁନମା ନି କାଏଁ
1: ହଇ ବୋଲେ ଶୁନୁ ସେ କଥା ମାନକେ
0: ହଇ ହଇ ହଇ
2: ଚାଷୀ ଭାଇ ବୋଲ ମାନେ ଆଜିକା ଆମର ବୈଠକ ନ ଜଣେ ଅଗ୍ରଣୀ ମହିଳା ଚାଷୀ ଅଛନ୍ ଯାହାଙ୍କର ନାଁ ହଉଛି ସୁରେଖା ମହାନ୍ତ ଯେ କି ଟେଟେଙ୍ଗା ଜିଲ୍ଲା ଗାଁ ରାନ ଆଉ ଏଇଟା ଆମର ଲହଣିପଡ଼ା ବ୍ଲକ ରେ ପଡୁଛେ ହେଲେ କିଛି କଥାବାର୍ତ୍ତା ଆଲୋଚନା କରବାର ଆଗରୁ ଯେଉଁ ତାଙ୍କୁ ଆମର କାର୍ଯ୍ୟକ୍ରମ ସ୍ୱାଗତ କର୍ମା ନାନୀ ଜୁହାର
3: ଜୁହାର ଆଜ୍ଞା
2: ଆଉ ବର୍ତ୍ତମାନ ବର୍ଷା ତ ଆରମ୍ଭ ହେଇଗଲାନ ଆଉ ବର୍ଷା ଦିନିଆ ଚାଷ ମାନେ ଯେନ୍ ରହିଛେ ସେ ଭିତରେ ଯେନ୍ତା କି ଧାନ ଚାଷ ତ ଧାନ ଚାଷ ଆପଣ ମାନଙ୍କର ଆରମ୍ଭ କଲେନ କି ନାଇଁ
3: ଆମର ତ ଧାନ ଚାଷ ଆରମ୍ଭ ହେଇଯାଇଛି ଆଜ୍ଞା ଚାର ପାଞ୍ଚ ଦିନ ହେଇଗଲାଣି
2: ତ କେତେ ଦିନ ଆଗରୁ ଏଇଟା ସବୁ ପଲ୍ହା ପକେଇଥିଲେ
3: ଆଜ୍ଞା ତଳିଟା ଆମର ରଜବାସୀରୁ ହିଁ ଦିଆ ହୁଏ ପନ୍ଦର ଷୋହଳ ତାରିଖ ଆଡୁ ଆରମ୍ଭ ହେଇଯାଏ ପତ୍ର ବି ହେଇଯାଏ ପନ୍ଦର ଷୋହଳ ତ ନାଇଁ ହୁଏ ମାନେ ମାଟି ଆଗରୁ ହଳ କରା ହେଇଥାଏ ଖତ ଦେଇକି ହଳ କରିକି ଗୁଣ୍ଡ କରିକି ରଖା ହେଇଥାଏ ମାଟିଟାକୁ ମାନେ ହାଲକା ହେଇଥାଏ ସେତେବେଳେ ତାପରେ ଷୋହଳ ସତର ତାରିଖ ହେଇଗଲା ମାନେ ଘାସ ଘୁସି ସବୁ ମରି ଯାଇଥାଏ ସେତେବେଳେ ପୁଣି ଆଉ ଥରେ ହଳ କରିକି ଆମେ ତଳିଟା ପକେଇଦେଉ
2: ତ ତଳି ଯେନ୍ ପକଉଛନ୍ କାଣା ସୁବିଧା କରୁଛନ୍ କାକରେ ବର୍ଷା ଦିନ ପାଣି ନେ ହେଲେ ତ ତଳି କରି ନେ ହୁଏ ପାଣି ନ କେନ୍ତା ସୁବିଧା ଅଛି
3: ପାଣି ତ ଆଜ୍ଞା ଆମର ମାନେ ବର୍ଷା ଅଳ୍ପ ହେଲେ ବି ରୁଆ ରୁଇ ଲାଗି ସେମିତି କିଛି ଅସୁବିଧା ନାଇଁ ହୁଏ ଆମର ପାଖରେ ମେସିନ ପାଣି ପମ୍ପ ରଖିଛୁ ଆଉ ପାୱାର ଟିଲର ରେ ବି ପାଣି ମେସିନ ଆମେ ଆଗରୁ ଫିଟିଂ କରିକି ରଖିଛୁ ଦୁଇ ତିନି ବର୍ଷ ହେଇଗଲାଣି ସେଇ ସୁବିଧାଟା ଆମର ତ ସବୁଦିନ ଚାଷବାସଟା ଲାଗି ରହିଥାଏ ଖରା

ଶ୍ରୋତାବନ୍ଧୁ, ଶେଷ ହେଲା କ୍ଷେତଖମାର କାର୍ଯ୍ୟକ୍ରମ। ଆକାଶବାଣୀ ରାଉରକେଲା, ଆପଣମାନେ ଟ୍ୟୁନ୍ କରିଛନ୍ତି 102.6 FM ସବୁବର୍ଗର ଶ୍ରୋତାମାନଙ୍କର ପ୍ରିୟ ରେଡିଓ ଷ୍ଟେସନ। ଆସନ୍ତୁ ଶୁଣିବା ମନଛୁଆ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ସିନେ ସଙ୍ଗୀତ। ପ୍ରଥମେ ଶୁଣିବା ସାଜନ କଥାଚିତ୍ରର ଏହି ଗୀତଟିକୁ। କଣ୍ଠଦାନ କରିଛନ୍ତି କୁମାର ସାନୁ ଏବଂ ଅଲକା ୟାଗ୍ନିକ୍।

ଚଳଚ୍ଚିତ୍ରରୁ କଣ୍ଠଦାନ କଲେ ଲତା ମଙ୍ଗେସ୍କର ଏବଂ ସବୀର କୁମାର। ପରବର୍ତ୍ତୀ ଗୀତ ଶୁଣିବା ଗାଇଛନ୍ତି ମହମ୍ମଦ ଅଜିଜ ଓ ସାଧନା ସରଗମ। କଥାଚିତ୍ର ୟାଦ ରଖେଗି ଦୁନିଆ।

ପ୍ରଚାର କରୁଛୁ ନାଟକ ପୁରୁଷୋତ୍ତମ ଦେବ, ମୂଳମଞ୍ଚ ନାଟକ ଗୋଦାବରୀଶ ମିଶ୍ର, ବେତାରୂପାନ୍ତର ଓ ପରିଚାଳନା ମନୋରଞ୍ଜନ ଦାସ।

0: କୃଷ୍ଣା ନଦୀ ତୀରର ଏ ରାଜପ୍ରାସାଦରେ ଆଉ ବେଶୀ ଦିନ ନୁହେଁ ମା ପଦ୍ମ।
1: ତେବେ ବାପା ଏଠାକୁ ଆସିଥିଲେ କାହିଁକି?
0: ରାଜ୍ୟ ରକ୍ଷା କରିବାକୁ।
1: ରକ୍ଷା କରିବାକୁ କାହିଁକି ବାପା?
0: ମା, ବର୍ତ୍ତମାନ ଓଡ଼ିଶାରେ ଭୀଷଣ ଅନ୍ତର୍ବିବାଦ ଚାଲିଅଛି। ଏକ ପକ୍ଷରେ ପୁରୁଷୋତ୍ତମ ଦେବ ଓ ଅନ୍ୟ ପକ୍ଷରେ ବିକ୍ରମ ଦେବ। ଯେପରି ଦେଖାଯାଉଛି ବିକ୍ରମ ଦେବ ଶୀଘ୍ର ଜୟଲାଭ କରିବେ। ପୁରୁଷୋତ୍ତମ ଅନେକ ଯୁଦ୍ଧରେ ପରାସ୍ତ ହେଲେଣି ମା, ସୈନ୍ୟ ସାମନ୍ତ ମଧ୍ୟ ଆଉ ନାହାନ୍ତି, ଯୁଦ୍ଧ ବନ୍ଦ ହେବ। ମୋର ଭୟ ଥିଲା ତାଙ୍କ ଯୁଦ୍ଧର ଗୋଳମାଳରେ କାଞ୍ଚିର କିଛି କ୍ଷତି ହୋଇପାରେ, ସେଇଥିପାଇଁ ସୈନ୍ୟରେ ଏ ସୀମାନ୍ତ ପ୍ରଦେଶରେ ଅବସ୍ଥାନ କରୁଥିଲି। ଯୁଦ୍ଧ ବନ୍ଦ ହେଲେ ନଗରୀକୁ ଫେରିଯିବା ମା।
1: ଯୁଦ୍ଧ ଯେତେ ଶୀଘ୍ର ବନ୍ଦ ହେବ ବୋଲି ଆପଣ ବିବେଚନା କରନ୍ତି ବାପା, ସେତେ ଶୀଘ୍ର ହେଉନାହିଁ। ପୁରୁଷୋତ୍ତମ ଦେବ ଅତି ପ୍ରତାପଶାଳୀ ନରପତି, ଏତେ ଯୁଦ୍ଧରେ ପରାସ୍ତ ହେବାର କାରଣ ଯୁଦ୍ଧ କରିବାକୁ ତାଙ୍କର ଅନିଚ୍ଛା। ଭାତୃ ବିବାଦ ଶୋଭନୀୟ ନୁହେଁ ବୋଲି ସେ ଚିରକାଳ କହୁଅଛନ୍ତି। ବର୍ତ୍ତମାନ ଶୁଣାଯାଏ ତାଙ୍କର ମନ ପରିବର୍ତ୍ତିତ ହୋଇଅଛି, ସେ ନିଜେ ଶୀଘ୍ର ଏ ଅଞ୍ଚଳକୁ ଯୁଦ୍ଧକୁ ଆସୁଅଛନ୍ତି।
0: ବିକ୍ରମ ଦେବ ଜୟୀ ହୁଅନ୍ତୁ ବା ପୁରୁଷୋତ୍ତମ ଦେବ ଜୟୀ ହୁଅନ୍ତୁ, ସେଥିରେ ଆମ୍ଭର ବିଶେଷ ଲାଭ ବା କ୍ଷତି ନାହିଁ। ଯାହା ହେବାର ଶୀଘ୍ର ହୋଇଗଲେ ହେଲା, ଏଠାରେ ଆଉ ବେଶୀ ଦିନ ରହିବାକୁ ସୁଖ ଲାଗୁନାହିଁ ମା।
1: କାହିଁକି ବାପା? ମତେ ତ ଏ ସ୍ଥାନ ବଡ଼ ରମଣୀୟ ବୋଧ ହେଉଅଛି। ଏ ପର୍ବତ ଗୁଡ଼ିକ ଆପଣାର ବିନୀତ ବିଶାଳତାରେ ଅନନ୍ତ ପଥ ଅଧିକାର କରି ରହିଅଛନ୍ତି, ପୁଣି ନିରାଶର ପ୍ରାଣରେ ଆଶାର କ୍ଷୀଣ ରେଖା ସମାନ ଏହି କୃଷ୍ଣା ନଦୀ ଅସ୍ଫୁଟ ମଧୁର କଳବାଣୀରେ ନିରନ୍ତର ବହି ଯାଉଅଛି, ଯେପରି ଜନନୀର ହୃଦୟରେ ବାତ୍ସଲ୍ୟର ସୁମଧୁର ଧାରା।
0: ହଁ ମା ପଦ୍ମ, ଅନେକ ଅଂଶରେ ଏହି କୃଷ୍ଣା ନଦୀ ଖୁବ ଭଲ, ଏହାର ମାଛ ଗୁଡ଼ିକ ଖୁବ ମଧୁର, ପାହାଡ଼ ଜଙ୍ଗଲ ଗୁଡ଼ାକ ମଧ୍ୟ ବେଶ, ଠେକୁଆ ହରିଣ ପୁରୀ ରହିଛନ୍ତି ମା। ଅନନ୍ତ ଶିକାର କରିବାକୁ ଯାଇଥିଲା, ମୁଁ ଦେଖେ ଆଜି କ'ଣ ମାରି ଆଣିଛି, ଠେକୁଆ ମାଂସଟା ବଡ଼ ସରସ ମାଂସ ମା।
1: ମନୁଷ୍ୟର ଏ ଜୀବହିଂସା ପ୍ରବୃତ୍ତି ବଡ଼ ଜଘନ୍ୟ। ମନୁଷ୍ୟ ପ୍ରାଣରେ ଯେଉଁଟିକ ଦେବତ୍ୱ ଅଛି ତାକୁ ବିନାଶ କରି ମନୁଷ୍ୟକୁ କେବଳ ପଶୁତ୍ୱମୟ ହିଂସ୍ର ଜୀବବିଶେଷରେ ପରିଣତ କରେ ଏହି ଜୀବହିଂସା। କି କଦର୍ଯ୍ୟ, କି କୁତ୍ସିତ, ପ୍ରେମରେ ପ୍ରତିଷ୍ଠିତ ମାନବ ପ୍ରାଣରେ କି ଘୋର ଶତ୍ରୁତା। ଏଇ ତ ମା, ମା ଅନନ୍ତ ଭାଇ ପ୍ରତିଦିନ ଏ ବନ ମଧ୍ୟରୁ ଅନେକ ଜୀବଜନ୍ତୁ ମାରି ଆଣୁଛନ୍ତି। ଆଜି ଗୋଟାଏ ବଡ଼ ସମ୍ବର ମାରି ମୋତେ ଦେଖିବାକୁ ଡାକି ପଠାଇଥିଲେ, ତାଙ୍କୁ ତୁମେ ମନା କଲ ନାହିଁ? ମୁଁ କେତେ ଥର କହିଲିଣି, ସୁମନ୍ତ ଭାଇଙ୍କୁ ମଧ୍ୟ କହିଛି।
2: ଏଇ କଥାକୁ ତୋର ଏତେ ଦୁଃଖ ପଦ୍ମ? ହତ୍ୟା କ୍ଷତ୍ରିୟର ଧର୍ମ, ରକ୍ତରେ ରଞ୍ଜିତ ନହେଲେ କ୍ଷତ୍ରିୟର ହସ୍ତ ସୁନ୍ଦର ଦିଶେ ନାହିଁ ମା। ତୁ କ'ଣ ଜାଣିନୁ, ଆଜି ଯେଉଁ ପ୍ରାନ୍ତରକୁ କୃଷ୍ଣାର ଶୀତଳ ମଳୟ ମଧୁର ସୌରଭରେ ସିକ୍ତ କରୁଅଛି, କାଲି ତାହା ଭୀଷଣ ଶ୍ମଶାନରେ ପରିଣତ ହେବ। ସବ ରାଶିର ଦୁର୍ଗନ୍ଧ ମଧ୍ୟରେ ଶୃଗାଳ କୁକୁର ବିକଟ ଚିତ୍କାର କରୁଥିବେ ମା ପଦ୍ମା, ଏହାଠାରୁ ଭଳି ଦାରୁଣ ଦୃଶ୍ୟ ଆଉ ଜଗତରେ କ'ଣ ଅଛି?
1: ମୁଁ ଶୁଣିଥିଲି ଓଡ଼ିଶାର ରାଜା ପୁରୁଷୋତ୍ତମ ଦେବଙ୍କ ବିପକ୍ଷରେ ବିଦ୍ରୋହ ଘଟିଛି, ଯୁଦ୍ଧ ହେବ ବୋଲି। ଏତେ ଶୀଘ୍ର ମା, ପୁରୁଷୋତ୍ତମ ଦେବ ଏ ଯୁଦ୍ଧକୁ ସ୍ୱୟଂ ଆସୁଛନ୍ତି, ସେ କ'ଣ ଆସିଲେଣି?
2: ମୁଁ ଜାଣିନାହିଁ, ତେବେ ଏତିକି ଜାଣେ ଯେ କାଲି ଯୁଦ୍ଧ ହେବ, ଆଉ ସେଇ ଯୁଦ୍ଧରେ ପୁରୁଷୋତ୍ତମ ଦେବ ଉପସ୍ଥିତ ହେବାର କଥା।
1: କନକ, ନଦୀର ଅପର ପାର୍ଶ୍ୱରେ ସେଠାରେ କାଲି ଯୁଦ୍ଧ ହେବ, ସେଦିନ ମାଙ୍କ ଠାରୁ ମହାରାଜା ପୁରୁଷୋତ୍ତମ ଦେବଙ୍କ ବୀରତ୍ୱ ପରାକ୍ରମ ଆଉ ବୀରତ୍ୱର ପରାକ୍ରମର ଚିର ସହଚର ସେ ଉଦାରତା ବିଷୟରେ କେତେ କଥା ଶୁଣିଥିଲେ। ସେହି ପୁରୁଷୋତ୍ତମ ସ୍ୱୟଂ ଏଠାକୁ ଆସିଅଛନ୍ତି, ତାଙ୍କର ଭାଇ ବିକ୍ରମଦେବ ବିଦ୍ରୋହୀ, ବିଦ୍ରୋହ ଦମନ ନିମନ୍ତେ ମହାରାଜା ଏଠାରେ ଉପସ୍ଥିତ। ମୁଁ ଯୁଦ୍ଧ ଦେଖିନାହିଁ, ତୁ ମଧ୍ୟ ଦେଖିନାହୁଁ କନକ, ଆମେମାନେ କାଲି ସେ ପ୍ରାନ୍ତରକୁ

0: ¿Ves?
1: ଆଜି ବେଶ ସ୍ଥାନରେ ସାକ୍ଷାତ ପୁରୁଷାଧମ
2: ଜଗତର ସକଳ ସ୍ଥାନ ସମାନ ବିକ୍ରମ ଦେବ କିନ୍ତୁ ତୁମ୍ଭେ ଏଠାରେ କାହିଁକି
1: କାହିଁକି ଦେଖିବୁ ଆକ୍ରମଣ କର ସୈନିକ
2: ବିକ୍ରମ ବିକ୍ରମ ବିକ୍ରମ କ୍ଷାନ୍ତ ହୁଅ ଭାଇ ଏ ଯୁଦ୍ଧ ସୁନ୍ଦର ହେବ ନାହିଁ
1: ରାଜଶ୍ରୟୀ ସଙ୍ଗେ ଯୁଦ୍ଧ କେବେ ଅସୁନ୍ଦର ନୁହେଁ ପୁରୁଷୋତ୍ତମ ପୁରୁଷୋତ୍ତମଙ୍କୁ ଆକ୍ରମଣ କର ସୈନିକ ପୁରୁଷୋତ୍ତମଙ୍କୁ
3: ଏଇ ଯେ ଆଉ ଜଣେ ମୁମୂର୍ଷୁ ଯୁବକ ପଦ୍ମ ସେ ଗଛ ମୂଳରେ ଚାଲ ଟିକେ ପାଣି ଦେବା ତା ତୁଣ୍ଡରେ ବିଚାରର କି କଷ୍ଟ
4: ମୁମୂର୍ଷୁର ପରିଣାମ ଯଦି ମୃତ୍ୟୁରେ ହେଉନଥାନ୍ତା କନକ ଆହା କି କଷ୍ଟ
2: ବେଶ କିନ୍ତୁ ସୈନ୍ୟ କାହାନ୍ତି ଅର୍ଜୁନ ସିଂହ
5: ସେ କଣ ମହାରାଜ ସୈନ୍ୟ ନାହାନ୍ତି ମହାରାଜାଙ୍କର ନାମ ମାତ୍ର ଶୁଣିଲେ ଅନ୍ତପୁରର ଅବଳା ମଧ୍ୟ ଅସ୍ତ୍ର ଘେନି ଉଠିବେ ସୈନ୍ୟ ନାହାନ୍ତି ମୁଁ ଅଶେଷ ଅସ୍ତ୍ର ସୈନ୍ୟ ସଜ୍ଜିତ କରି ରଖିଅଛି ମହାରାଜ ତତ୍ପରେ ସୋନପୁର ବାମଣ୍ଡା ତାମ୍ରଲିପ୍ତ କାଶୀପୁରରେ ପ୍ରାୟ 100,000 ସୈନ୍ୟ ଅବସ୍ଥାନ କରୁଅଛନ୍ତି ଏହା ଛଡ଼ା 100,000 ସୈନ୍ୟ ରାଜଧାନୀରେ ଗଚ୍ଛିତ ଅଛନ୍ତି ଏମାନଙ୍କର ପ୍ରତ୍ୟେକଙ୍କର ଜୀବନ ମହାରାଜାଙ୍କ ନିମନ୍ତେ ଉତ୍ସୃଷ୍ଟ ତତ୍ପରେ ପ୍ରଜାଗଣ ବାତ୍ସଲ୍ୟରେ ପରିପାଳିତ ସ୍ନେହରେ ବସିଭୂତ ପ୍ରଜାଗଣ ମହାରାଜାଙ୍କର ବିଜୟ ନିମନ୍ତେ ସ୍ୱଦେଶର ମଙ୍ଗଳ କାମନାରେ ସମସ୍ତେ ପ୍ରାଣ ଦେବାକୁ ପ୍ରସ୍ତୁତ ମହାରାଜ ଅଧୀର ହେବେନି ମହାରାଜ ସୈନ୍ୟ ବହୁତ
2: କିନ୍ତୁ ବକ୍ସି ଅଭିରାମଙ୍କ ସ୍ଥାନ କିଏ ପୂର୍ଣ୍ଣ କରିବ ଅର୍ଜୁନ ସିଂହ ବିଶ୍ୱନାଥ ପୁଣି କାଲି ଚାଲିଯାଇଅଛନ୍ତି ଓଃ କି ଦୃଶ୍ୟ ସେ ଯୁଦ୍ଧକ୍ଷେତ୍ରର କାଲି ବିକ୍ରମର ସୈନ୍ୟମାନଙ୍କ ଆକ୍ରମଣ ଆହତ ହୋଇ ମୁଁ ପିପାସାରେ କାତର ସେତେବେଳେ ସ୍ୱର୍ଗର ଦେବୀ ତୁଲ୍ୟ କିଏ ଆସି ମୋର ମୁମୂର୍ଷୁ କଣ୍ଠରେ ଅମୃତ ଢାଳି ଦେଇଗଲା
5: ସେ ତ କାଞ୍ଚିରାଜ କନ୍ୟା ମହାରାଜ ଯୁଦ୍ଧକ୍ଷେତ୍ରରେ ଜଳଦାନ କରି ବୁଲୁଥିଲେ ବଡ଼ ଗୁଣବତୀ ସେ ରାଜକନ୍ୟା
2: କାଞ୍ଚି ରାଜକନ୍ୟା
5: ହଁ ମହାରାଜ ଆଜି ମଧ୍ୟ ଯୁଦ୍ଧ ହେଇପାରେ
2: ହଁ ବକ୍ସି ବିକ୍ରମଦେବ ତ କାଲି ପରାସ୍ତ ହୋଇ ଆଜି ପୁନଶ୍ଚ ଯୁଦ୍ଧ କରିବାକୁ ଉଦ୍ୟତ ଆଜି ପରାସ୍ତ ହେଲେ କାଲି ପୁଣି କେଜାଣି ଯୁଦ୍ଧ କରିବେ ଏପରି କେତେ ଦିନ ଚାଲିଥିବ
5: ଆଉ ବେଶୀ ଦିନ ନୁହେଁ ମହାରାଜ ବିକ୍ରମଦେବ 50,000 ମାତ୍ର ସୈନ୍ୟ ଘେନି ଯୁଦ୍ଧ ଆରମ୍ଭ କରିଥିଲେ ସେ ସୈନ୍ୟମାନେ ପୁଣି ଅଧିକାଂଶ ଅଶିକ୍ଷିତ ସେଥିରୁ ପ୍ରାୟ 10,000 କାଲି ନିହତ ହୋଇଅଛନ୍ତି ନୂତନ ସୈନ୍ୟ ମଧ୍ୟ ଦୁଷ୍ପ୍ରାପ୍ତ ଆଉ କେତେ ଦିନ ଏପରି ଚଳାଇବେ ଖୁବ୍ ବେଶୀ 3 ଦିନ ଅଧିକ
2: ଯୁଦ୍ଧକୁ ଯିବା ଦୁହେଁ ଦୁଇଆଡ଼େ ଆଜି ଏ ଶିବିର ତ୍ୟାଗ କରି ବିଦାୟ ଘେନିବାକୁ ହେବ ବକ୍ସି ଆଜି ଏ ଜନ୍ମ ବିଦାୟ ଯଦି ପୁନର୍ବାର ସାକ୍ଷାତ ହୁଏ ତେବେ ଉତ୍ତମ ସେତେବେଳେ ହସି ଖେଳି ପୁନରାୟ ପରସ୍ପରକୁ ଆଲିଙ୍ଗନ କରିବା ଜୀବନର ଦୁଃଖ କାହାଣୀ ବିବୃତ କରି ସୁଖରେ କାଳଯାପନ କରିବା ନହେଲେ ନହେଲେ ଶେଷ ଦେଖା ସେନାପତି ବୃଦ୍ଧ ଅର୍ଜୁନ ସିଂହ ବିଦାୟ ଦିଅ ଓଡ଼ିଶାର ରାଜସିଂହାସନ ପାଇଁ ତୁମ୍ଭେମାନେ ଯଥେଷ୍ଟ କରିଅଛ କ୍ଷୋଭ ନାହିଁ ବକ୍ସି ଯଦି ଜୀବନରେ ଆଉ କରିବାର ସୁଯୋଗ ନ ମିଳେ
6: ଏ କ'ଣ ବକ୍ସି ଶତ୍ରୁ ନିକଟରେ ଯାଅ ଯାଅ ଆଉ ବିଳମ୍ବ ନାହିଁ ଶତ୍ରୁ ଯାଅ ସୈନିକ ବରା
2: ବକ୍ସି ବୃଦ୍ଧ ଅର୍ଜୁନ ସିଂହ ଚକ୍ଷୁର ଅନ୍ତରାଳରେ
6: ଯାଅ ଯାଅ ବୃଦ୍ଧ ବୃଦ୍ଧ ହେଲେ ସୁଦ୍ଧା ସିଂହ ସିଂହ ଯାଅ
2: ଶତ୍ରୁ କଣ ଏତେ ନିକଟରେ ଏଇ ତରବାରି ଦେଖ ତରବାରି ତୋର ପରିତୃପ୍ତି ପାଇଁ ଉନ୍ମୁକ୍ତ ଶତ୍ରୁର ବକ୍ଷ ତୁ ଯଦି ନ ପାଉ ତୋର ଉପାସକର ଏଇ ବକ୍ଷରେ ତତେ ଅନ୍ତିମ ଆଶ୍ରା ଘେନିବାକୁ ହେବ ବିକ୍ରମଦେବ ତୁମେ ଶତ୍ରୁ ଶିବିରରେ ଏକାକି ଏପରି ଯେ
1: କାଲିର ସାକ୍ଷାତ ସ୍ମରଣ କର ଦଶିବାଜୀ ପୁଣି ସାକ୍ଷାତ
2: ଆଜି ସାକ୍ଷାତର ଉଦ୍ଦେଶ୍ୟ ବିକ୍ରମଦେବ
1: ଯୁଦ୍ଧ
2: ଏକାକି ଯୁଦ୍ଧ
1: ଆତ୍ମରକ୍ଷା କର ବର୍ବର
2: କିନ୍ତୁ ସେ କିପରି ବିକ୍ରମ କ୍ଷାନ୍ତ ହୁଅ ତୁମ୍ଭେ ବର୍ତ୍ତମାନ ମୋ ଶିବିରରେ ଏକାକି ସସୈନ୍ୟରେ ଆକ୍ରମଣ କରିବାକୁ ଆସିଥିଲେ ମୁଁ ଆତ୍ମରକ୍ଷା କରିଥାନ୍ତି ତୁମ୍ଭେ ଏକ୍ଷଣି ଏ କୁଟୀରର ଅତିଥି ମୁଁ ଆତ୍ମରକ୍ଷା କରିବି ନାହିଁ ବିକ୍ରମଦେବ ଏଇ ଅସ୍ତ୍ର ତ୍ୟାଗ କଲି
1: ଭୀରୁ କା ପୁରୁଷ ଦସ୍ୟୁ ପ୍ରାଣରେ ଯେବେ ଏତେ ମମତା ମୃତ୍ୟୁକୁ ଯେବେ ଏତେ ଭୟ ଯୁଦ୍ଧ କ୍ଷେତ୍ରକୁ ଆସୁଥିଲୁ କି ନିମନ୍ତେ
2: ମମତା ନୁହେଁ ବିକ୍ରମଦେବ ପୁରୁଷୋତ୍ତମ ଦେବ ବେଶ ମରିଜାଣେ ମମତା ତା ପାଖରେ କିଛି

0: ଏ ମୃତ୍ୟୁର ଭୟ ନୁହେଁ ବିକ୍ରମ,
1: ଭୀରୁ କା ପୁରୁଷ ଆଶ୍ରୟ ବୀରତ୍ୱର ଛୟନ ଉଦାରତାର ପ୍ରବଞ୍ଚନ। ତୋର ହତ୍ୟା କା ପୁରୁଷ ଯୁଦ୍ଧ କ୍ଷେତ୍ରରେ ନୁହେଁ, ଏ ରାଜହସ୍ତରେ ରାଜ ତରବାରୀରେ ନୁହେଁ, ଏହାକୁ ବନ୍ଦୀ କର ସୈନିକ ଗଣ।
2: ମହାରାଜ
0: ଶାନ୍ତ ହୁଅ ପ୍ରହରୀ।
2: ମହାରାଜ
0: ପ୍ରହରୀ କିଛି ଚିନ୍ତା ନାହିଁ,
1: ତୋର ପୁରୁଷୋତ୍ତମ ନିଜେ ନିଶ୍ଚିନ୍ତ ପ୍ରହରୀ, ତୋର ଏତେ ଚିନ୍ତା କାହିଁକି, ବନ୍ଦୀକୁ ଘେନି ଯାଅ ସୈନିକ ଗଣ।
0: ତୁମ୍ଭର ଆସିବାରେ ପ୍ରୟୋଜନ ନାହିଁ ପ୍ରହରୀ, ତୁମ୍ଭେ ଶିବିର ରକ୍ଷା କର, ଆଉ ବୃଦ୍ଧ ଅର୍ଜୁନ ସିଂହ ଫେରିଲେ ଏ ସମ୍ବାଦ ଦିଅ।

0: ଓଡ଼ିଶାରେ ଯେ ଅନ୍ତର୍ବିବାଦ ଚାଲିଥିଲା, ଦଶ ପନ୍ଦର ଦିନ ଖୁବ୍ ଗୋଳମାଳ ଲାଗିଥିଲା ନା ସୁମନ୍ତ? ଏବେ ଅନେକ ଦିନ ହେଲା ସେସବୁ ତ କିଛି ନାହିଁ, ଯୁଦ୍ଧ ତାହେଲେ ଶେଷ ହୋଇଛି ସୁମନ୍ତ?
1: ହଁ ପିତା, ଶେଷ ହୋଇଅଛି। ବିକ୍ରମଦେବ ଓ ତାଙ୍କର ଭାଇମାନେ ପରାସ୍ତ ହୋଇ ବନ୍ଦୀ। ପୁରୁଷୋତ୍ତମ ଦେବ ବର୍ତ୍ତମାନ ବିଶାଳ ଓଡ଼ିଶା ଦେଶର ରାଜା। ସେ ଯେପରି ପ୍ରତାପଶାଳୀ ସେହିପରି ନ୍ୟାୟବାନ। ତାଙ୍କ ରାଜତ୍ୱରେ ଉତ୍କଳ ଭୂମି ନବୀନ ଗୌରବମାଳାରେ ଭୂଷିତ ହେବ ପିତା। ଓଡ଼ିଶାରେ ଯୁବକ ନରପତିଙ୍କ ପରି ଭାରତ ଭୂମିରେ କେତେ ଜଣ ଅଛନ୍ତି ବଡ଼ ଗୁଣବାନ?
0: କିନ୍ତୁ ଓଡ଼ିଶା ରାଜା ଆତ୍ମଗୌରବ ଜାଣନ୍ତି ନାହିଁ ସୁମନ୍ତ। ରଥଯାତ୍ରା ସମୟରେ ଚଣ୍ଡାଳ ପରି ଶ୍ରୀକ୍ଷେତ୍ରର ରାଜମାର୍ଗ ମାର୍ଜନା କରନ୍ତି, ଏଇଟା କିନ୍ତୁ ବଡ଼ ନୀଚତା। ସେ ଯାହା ହେଉ, ସୀମାନ୍ତ ପ୍ରଦେଶର ଯୁଦ୍ଧ ଯେତେବେଳେ ଶେଷ, ଆମ୍ଭେମାନେ ଏଠାରୁ ଶୀଘ୍ର ଯିବା ସୁମନ୍ତ।
2: ତୁମେ ଯିବା ପାଇଁ ସବୁ ପ୍ରସ୍ତୁତ କର ସୁମନ୍ତ। ମୁଁ ଯାଏ।

0: ଆଜୀବନ କଣ ତେବେ ବନ୍ଦୀ କରି ରଖିବ ସେମାନଙ୍କୁ?
1: ରାଜ୍ୟର ସମୃଦ୍ଧି ପାଇଁ ପ୍ରଜାଗଣଙ୍କର ସୌଭାଗ୍ୟ ନିମନ୍ତେ ରଖିବା ଅବିହିତ ନୁହେଁ ମହାରାଜ।
0: ଆଜୀବନ ବନ୍ଦୀ, କିନ୍ତୁ ମନ୍ତ୍ରୀ, ଏଥିରେ ସେମାନଙ୍କ ପ୍ରାଣରେ କି ଘୋର ଅଶାନ୍ତି ହେବ? ନାୟତ ସେମାନଙ୍କର ବିଶାଳ ସାମ୍ରାଜ୍ୟ ମୁଁ ବଳପୂର୍ବକ ଅଧିକାର କଲି, ସେଥିରେ ସେମାନେ ବର୍ତ୍ତମାନ ସୁଦ୍ଧା ନୀରବ। ସେମାନେ ଏବେ ଆମ୍ଭର ବନ୍ଦୀ। ବନ୍ଦୀ ପ୍ରତି ଉପଯୁକ୍ତ ବ୍ୟବହାର ହେଉଛି ବନ୍ଧନରୁ ମୁକ୍ତ। କଣ କହୁଛ ଅର୍ଜୁନ ସିଂହ?
2: ନିଶ୍ଚୟ ମହାରାଜ, ବନ୍ଧନରୁ ମୁକ୍ତି।
1: ମୁକ୍ତି ମହାରାଜ?
0: ଏ ବିଜୟ ତୁମ୍ଭର ସେନାପତି, ଆଉ ତୁମ୍ଭ ବୃଦ୍ଧ ବକ୍ସି ଅର୍ଜୁନ ସିଂହଙ୍କର। ବିକ୍ରମ, ନରସିଂହ, ଗୋପାଳ, କିଶୋର ଦେବ ସମସ୍ତେ ଆଜି ତୁମ୍ଭର ବନ୍ଦୀ। ଆଉ ମନ୍ତ୍ରୀ, ଏ ବିଶାଳ ରାଜ୍ୟର ଚାଳକ, ଆପଣ ଇଚ୍ଛା ହେଲେ ଅନୁମତି ଦିଅନ୍ତୁ, ସେମାନେ ବନ୍ଧନରୁ ମୁକ୍ତ ହେବେ।
1: ମହାରାଜାଙ୍କର ଆଦେଶ ହିଁ ଆମ୍ଭମାନଙ୍କର ଇଚ୍ଛା। ମୁକ୍ତ ହୁଅନ୍ତୁ ମହାରାଜ।
0: ହଁ, ସେମାନଙ୍କୁ ମୁକ୍ତି ଦିଅ। ସେମାନେ ଆଜି

0: କାହିଁକି ଏ କ'ଣ ସମ୍ଭବ? ପ୍ରବଳ ପ୍ରତାପଶାଳୀ ବୀର ପୁରୁଷୋତ୍ତମ ମୃତ୍ୟୁର ଏ ଅନ୍ତିମ ଭୂମିଶଯ୍ୟାରେ ଉଃ କି କଷ୍ଟ, କି କରୁଣା ସେ ଦିନର ସେ ମୁମୂର୍ଷୁ ବାଣୀ! ଜଳପାନ ନିମନ୍ତେ ତୃଷାର୍ତ୍ତର ସେ ନିରାଶ ବିଶ୍ୱନାଥ ବିଶ୍ୱନାଥ ଡାକ! ଆହା, କିଏ ସେ ବିଶ୍ୱନାଥ? ଏ କ'ଣ ସମ୍ଭବ? ନା, ଏ କଳ୍ପନା ନୁହେଁ, ଏ ସତ୍ୟ, ଏ ମଧୁର ବାସ୍ତବତା। ବୀରର ଶୋଭା ସଙ୍କଟ, କ୍ଷତ୍ରିୟର ଭୂଷଣ ଯୁଦ୍ଧଭୂମିରେ ମୁମୂର୍ଷୁ! ନା, ଅସମ୍ଭବ ନୁହେଁ, କିନ୍ତୁ କିନ୍ତୁ କି କଷ୍ଟ, ଉଃ କି କଷ୍ଟ, କି ପିପାସା, କି କରୁଣ ବାଣୀ! ତତ୍ପରେ ଏଇ ବାଟେ ଦେଖିଛି କନକ କହୁଥିଲା। କିଏ କନକ?
1: ସେ ଯିଏ ଯୁଦ୍ଧଭୂମିରେ ଆହତ ହୋଇପଡ଼ିଥିଲେ।
0: କିଏ ସେ?
1: ସେ ସବୁ ଅଶ୍ୱପୃଷ୍ଠରେ ଚାଲିଗଲେ।
0: ହଁ, କିଏ ସେ ଯୁବକ
1: ଗଳାର ମାଳା?
0: ତୁ କହିବୁ ନାହିଁ କନକ, ମୁଁ ଯାଉଛି।
1: ରହ ପଦ୍ମା, ଶୁଣ ଶୁଣ ନା, ଶୁଣିବୁ ନାହିଁ?
0: କ'ଣ?
1: ଶୁଣ,
0: କହ
1: ପଦ୍ମା।
0: କନକ, କହ ନା ଏଥର।
1: ସେ ଯୁବକ
0: କିଏ?
1: ଏତେ ଅଧୀର ହେଉଛୁ କାହିଁକି? ଶୁଣ, କହୁଛି ତ, ସେ ଯୁବକ ଯଦି ଓଡ଼ିଶାର ରାଜା ହୋଇଥାନ୍ତି।
0: ଓଡ଼ିଶାର ରାଜା ପୁରୁଷୋତ୍ତମ ଦେବ?
1: ହଁ, ଓଡ଼ିଶାର ରାଜା ପୁରୁଷୋତ୍ତମ ଦେବ। ପଦ୍ମା,
0: ନା କନକ, ମିଛ କହୁଛୁ।
1: ନହେଲେ ଏବେ ମୁଁ ଯାଉଛି।
0: ଓଡ଼ିଶାର ରାଜା ପୁରୁଷୋତ୍ତମ ଦେବ, ବିଜୟ ଗୌରବରେ ବିଭୂଷିତ ପୁରୁଷୋତ୍ତମ ଦେବ! କି ବୀର! ମରଣ ଶଯ୍ୟାରେ ସୁଦ୍ଧା ମୁଖର ସେ ବିମଳତା, ଅଧରର ସେ ମଧୁର ସ୍ମିତ, ନୟନରେ ସେ ଜ୍ୱଳନ୍ତ ଜ୍ୟୋତି, ବକ୍ଷର ସେ ଉନ୍ମୁକ୍ତ ବିଶାଳତା, କପାଳର ସେ ଉନ୍ନତ ସୌନ୍ଦର୍ଯ୍ୟ, ହୃଦୟର ସେ ଧୀର ଦମ୍ଭ, କିଛି ଉଣା ହୋଇ ନାହିଁ। କିନ୍ତୁ ଯୁଦ୍ଧଭୂମିର ଏକି କରୁଣ ଦୃଶ୍ୟ! ପ୍ରବଳ ପ୍ରତାପଶାଳୀ ବୀର ପୁରୁଷୋତ୍ତମ ଦେବ ଏପରି ଦିନ ଭାବରେ ସାଇତ, ଉଃ କି କଷ୍ଟ! ବୀର ହେବାର ପ୍ରାୟଶ୍ଚିତ ଏଇଠାରେ, କି କଷ୍ଟ!
2: କାଞ୍ଚିର ସମସ୍ତ ମରୁଦେଶରେ ଏକମାତ୍ର କୁସୁମ ପଦ୍ମାବତୀ ଦେଖି ନାହିଁ। ସେ କ୍ଷଣକର ଦେଖା ନୁହେଁ, ଚକ୍ଷୁର ଏକ ଫଲକରେ ଦେଖିଛି ମାତ୍ର। ସୈନିକ ବର ବୃଦ୍ଧ ବିଶ୍ୱନାଥ ନିକଟରେ ମୃତ୍ୟୁ ଶଯ୍ୟାରେ ସେତେବେଳେ କିଏ ଆସି ମୁଖରେ ଜଳ ଢାଳି ଦେଇଗଲା? ସ୍ୱର୍ଗର ଦେବୀ, ଶୂନ୍ୟର ଅପ୍ସରା, କିଏ ସେ? ଦେଖି ନାହିଁ, ଚକ୍ଷୁ ଅର୍ଥମୁଦ୍ରିତ। ତଥାପି ନା, ଦେଖିଛି ଚପଳା ନିମିଷକ ପାଇଁ ଜଗତକୁ ଆଲୋକିତ କରି ପୁଣି କି ଚଞ୍ଚଳ ଆକାଶ ମଧ୍ୟରେ ଲୁଚିଯାଏ ସତ୍ୟ। ତାହାର ସେ ଅତୁଳ ପ୍ରଭା ନୟନେ ନୟନେ ରହିଯାଏ। କାହିଁକି ସେ ଦେଖାଦେଲେ, କାହିଁକି ଦେଖାଦେଲେ ପଦ୍ମାବତୀ? ଶରତର ଚନ୍ଦ୍ରମା ତୁମେ, ପଲକ ମଧ୍ୟରେ ମେଘମାଳାର ଅନ୍ତରାଳରେ କାହିଁ ଲୁଚିଗଲ? ଯା, ଦେଖିଛି ଚକ୍ଷୁର ପଲକରେ, ସେତେବେଳେ ଦେଖିଛି, ଏବେ ପ୍ରତି ପଲକରେ ତୁମେ। ଏକ ପଦ୍ମାବତୀ ଦେଖିଥିଲି, ଏବେ ସତ ପଦ୍ମାବତୀ ଦେଖୁଅଛି। ଜଗତ ପଦ୍ମାବତୀମୟ, ପଦ୍ମାବତୀ।
3: ମହାରାଜ,
4: କି ସମ୍ବାଦ ସେନାପତି?
3: ବିକ୍ରମଦେବ ପୁନର୍ବାର ଆକ୍ରମଣ କରିଛି, ବର୍ତ୍ତମାନ କ'ଣ କରିବାକୁ ହେବ ଆଦେଶ ଦିଅନ୍ତୁ ମହାରାଜ।
4: ଆଦେଶ? ସେନାପତି, ତୁମ୍ଭର ଯାହା ଇଚ୍ଛା କର।
3: ମହାରାଜ, ଏଥର ବିକ୍ରମଦେବକୁ ଏପରି ନିରସ୍ତ କରିବାକୁ ହେବ ଯେ ଭବିଷ୍ୟତରେ ସେ ଯେପରି ଆଉ ଥରେ ବିଦ୍ରୋହର ଚିନ୍ତା ସୁଦ୍ଧା ନ କରନ୍ତି।
4: ତା ନିଶ୍ଚୟ ସେନାପତି। ଦୟା

0: ଚିନ୍ତାର ଗୋଟାଏ ପରିମାଣ ଅଛି, କ୍ଷମାର ଗୋଟାଏ ସୀମା ଅଛି। ବାରମ୍ବାର ବିଦ୍ରୋହ, ଦକ୍ଷିଣ ପ୍ରଦେଶ ଏଥିରେ ଛାରଖାର ହେଇଗଲା। ବିଦ୍ରୋହ ଚିରକାଳ ପାଇଁ ଦମନ ନ କଲେ ରାଜାର କର୍ତ୍ତବ୍ୟରେ ତ୍ରୁଟି ଘଟିବ। ସେନାପତି
1: ନିଶ୍ଚୟ ମହାରାଜ
0: ନିଶ୍ଚୟ। ତେବେ ପୁନଶ୍ଚ ଯୁଦ୍ଧର ଆୟୋଜନ କର।
1: ଆୟୋଜନ ସମସ୍ତେ ଠିକ ମହାରାଜ, ଏଇ ତ ଅର୍ଜୁନ ସିଂହ
0: ସ୍ୱର୍ଣ୍ଣ ମଧ୍ୟ ସଜ୍ଜିତ। କିନ୍ତୁ ଅର୍ଜୁନ ସିଂହ, ତୁମ୍ଭର ଏ ବୃଦ୍ଧ ବୟସରେ ଯୁଦ୍ଧ ଆଣିକି ଅସହ୍ୟ ହୋଇପଡ଼ିବ, ବିଶେଷ କଷ୍ଟ ହେବ।
2: ଅର୍ଜୁନ ସିଂହର କଷ୍ଟ ନାହିଁ ମହାରାଜ, ମୁଁ ଏ ଯୁଦ୍ଧକୁ ଯିବି। ଜୀବନର ସମସ୍ତ ଦିନ ଶକ୍ତି ଓଡ଼ିଶାର ମଙ୍ଗଳ ନିମନ୍ତେ ଉତ୍ସର୍ଗ କରିଅଛି। ଏ ପ୍ରାଣ ଏବେ ମୋର ନୁହେଁ ମହାରାଜ, ଏ ମହାରାଜାଙ୍କର ପ୍ରାଣ।
0: ତୁମେ ତେବେ ଯିବ ଅର୍ଜୁନ ସିଂହ?
2: ଯିବି ମହାରାଜ, ସେନାପତି ରାଜଧାନୀରେ ରୁହନ୍ତୁ, ଗଜପତିଙ୍କର ଏ ଯୁଦ୍ଧରେ ଏଇ ତରବାରିଟି ମୋର ଶେଷ ବାର ଚାଳନା କରି ଆସେ।
0: ଆଚ୍ଛା ଯାଅ ଅର୍ଜୁନ ସିଂହ,
1: ଯାଅ ଅର୍ଜୁନ ସିଂହ। ତୁମେ ଯୁଦ୍ଧ ଭୂମିରେ ଉପସ୍ଥିତ ଥିଲେ, ବିଜୟ ନିଶ୍ଚିତ। ଯାଅ ଶୀଘ୍ର, ପ୍ରସ୍ତୁତ ହୋଇ ଆସ।
2: ବିଦାୟ ନେଉଛି ତେବେ ସେନାପତି ମହାଶୟ, ଯୁଦ୍ଧ ଭୂମିରୁ ଫେରିଲେ ଆଉ ଥରେ ଜୀବନର ଅନ୍ତିମ ବିଦାୟ ଘେନି ଯିବି, ନଚେତ ଏଇ ଶେଷ। ବିଦାୟ ନେଉଛି, ବିଦାୟ ମହାରାଜ।
0: ବିକ୍ରମ, କି ନିମନ୍ତେ ତୁମର ଅତ୍ୟାଚାର? ମୁଁ ତୁମ୍ଭର ଚିର ଶତ୍ରୁ ହୋଇପାରେ, ଦରିଦ୍ର ପ୍ରଜା କଣ ନୁହନ୍ତି? ତୁମେ ଜାଣ ନିଶ୍ଚୟ ବିକ୍ରମଦେବ, ଯେ ବହ୍ନିରେ ତୁମ୍ଭେ ଦୁଃଖୀର କୁଟୀର ମାନ ଏତେ ନିର୍ଦ୍ଦୟ ନିଶଙ୍କ ପ୍ରାଣରେ ଜାଳି ଦେଉଅଛ, ସେଇ ବହ୍ନି ଶିକ୍ଷା ତୁମ୍ଭର ଏ ବିଦ୍ରୋହ ଚିରକାଳ ପାଇଁ ଭସ୍ମସାତ କରିବ। ଆଉ ସହି ହେଉ ନାହିଁ ସେନାପତି।
3: ଆଜି ଶିବରାତ୍ରି ନା ନରସିଂହ?
4: ନା, ଆଜି ତ୍ରୟୋଦଶୀ, କାଲି ଶିବରାତ୍ରି ହେବ।
0: ଆଜି ପୁରୁଷୋତ୍ତମ ବନ୍ଦୀ ହୋଇଥିଲା।
4: ହଁ, ଆର ବର୍ଷ ଆଜି, ଠିକ ଆଜି ତ।
3: ଚାହୁଁ ଚାହୁଁ ବର୍ଷେ ହେଇଗଲା, ଏ ବର୍ଷ ଆଜି ଯାଏ ତ ଯୁଦ୍ଧ ଆରମ୍ଭ ହେଲା ନାହିଁ।
4: ପୁରୁଷୋତ୍ତମ ବୋଧେ ବର୍ତ୍ତମାନ ଭୀତ, ନିଜର ଭ୍ରମ ବୁଝିପାରିଅଛି।
0: ସେନାପତି କିଏ ଆସୁଛି, ବସନ୍ତ ବିରାଟ ନା ସେଇ ବୁଢା ଅର୍ଜୁନ ସିଂହ?
4: ହଁ, ଅର୍ଜୁନ ସିଂହ ଆସିଥିଲେ ଭଲ।
3: ତା ବିଚାର ନାହିଁ ନରସିଂହ, ଲଙ୍କାରେ ଯୋଉଠି ସାନ ସେଇଠି ଷାଠିଏ ହାର, ମନେ ଅଛି ସେଦିନର କଥା? ହଉ, ଯିଏ ଆସୁ ଏଥର ନିଶ୍ଚୟ।
4: ତା ଠିକ, ଯୁଦ୍ଧ ଆଉ କେତେ ଦିନ ଚାଲିଥିବ, ଏଇଥର କେ ଶେଷ।
0: ପୁରୁଷୋତ୍ତମକୁ କଣ ବନ୍ଦୀ କରିବା ନା ହତ୍ୟା?
3: ହତ୍ୟା, ସେପରି ମୂଢ଼ର ମୃତ୍ୟୁଦଣ୍ଡ ଆଉ କାହିଁରେ ହେବନି, ହତ୍ୟା।
4: ତେବେ ବନ୍ଦୀ କଲେ ଲାଭ ଅଛି, ଲାଭ ହେଇ ଯେ ସେ ଆଜୀବନ ନିଜ କର୍ମର ଫଳ ଭୁଞ୍ଜୁଥିବ।
3: ତା ମଧ୍ୟ ଠିକ,
0: ବନ୍ଦୀ ଆଉ ହତ୍ୟା ଉଭୟ ଏକାବେଳକେ କରି ହୁଅନ୍ତା କି?
3: ଆଉ ସେ ଅର୍ଜୁନ ସିଂହ ମଧ୍ୟ ସେଥି ସଙ୍ଗରେ?
4: ବସନ୍ତ ବିରାଟ ଆମର ସେନାପତି ହେବ?
0: ବିଶ୍ୱାସ ନାହିଁ ନରସିଂହ।
3: କେହି ନୁହେଁ ନରସିଂହ, ନିଜ ଗୋଡ଼ରେ ଛିଡ଼ା ହେବାକୁ ହବ।
4: ତା ସତ୍ୟ, ବର୍ତ୍ତମାନ ଯୁଦ୍ଧ ଶୀଘ୍ର ଆରମ୍ଭ ହେଲେ ଭଲ, ଅପେକ୍ଷା ଆଉ ଭଲ ଲାଗୁନି।
0: ଆସ ନରସିଂହ।
3: ସୈନ୍ୟ ସଜ୍ଜିତ, ଏଥର ତୁମୂଳ ସଂଗ୍ରାମ, ଏ ଯୁଦ୍ଧରେ ଜୟ ଅବସମ୍ଭାବୀ, ଏଣିକି ବିଶା ରାଜ୍ୟର ରାଜା ବିକ୍ରମଦେବ, ନରସିଂହ, ରାମଚନ୍ଦ୍ର, ତୁମେ ବିଦ୍ରୋହ କରିପାରିବ। ବିଦ୍ରୋହର ଦମନ ଯୁଦ୍ଧଭୂମିରେ ଶାଣିତ ତରବାରୀର ଧାରରେ ବିଶ୍ୱାସ ନାହିଁ। ସୈନ୍ୟମାନଙ୍କ ସଙ୍ଗେ ମୋର ଉପସ୍ଥିତି ସର୍ବଦା ଦରକାର। ଯାଏ
0: ଏଇ ସେଇ ସ୍ଥାନ, କୃଷ୍ଣା ନଦୀ ତୀର ପ୍ରାନ୍ତର। ଆଜି ବହୁ ଦିନ ଅତୀତ ହେଇଛି, କିନ୍ତୁ ସେଇ ଦୃଶ୍ୟ ସବୁ ସେହିପରି। ଏଇ ସ୍ଥାନ, ପ୍ରିୟ ସୈନିକ ବର ବିଶ୍ୱନାଥ ନରେନ୍ଦ୍ର ଏହିଠାରେ ଜୀବନର ଶେଷ ନିଶ୍ୱାସ ତ୍ୟାଗ କଲେ, ସେ ଆଜିକୁ ଏକ ବର୍ଷରୁ ଅଧିକ। ବିଶ୍ୱନାଥ, ଚାଲିଯାଇଅଛ, ଆଉ ସେଦିନ କ୍ଷଣକ ମଧ୍ୟରେ ଚାଲିଗଲ। ଜୀବନରୁ ପ୍ରିୟତର ନୟନର ନିମିଷ ପ୍ରତିମା ମୋର ତୁମେ ପଦ୍ମାବତୀ। ଏଇ ବୃକ୍ଷମୂଳ, ଏଇ କ୍ଷୀଣ ଛାୟା, ଏଇ ଶାମଳ ଦୁର୍ବା, ଏଇଠାରେ ମୃତ୍ୟୁର ଅନ୍ତିମ ଶଯ୍ୟାରେ ସାହିତ ବିକ୍ରମଦେବର ଆକ୍ରମଣରେ ଆହତ ମୁମୂର୍ଷୁ ନିଃସହାୟ ମୁଁ, ପିପାସାରେ କାତର, ମରଣର ଯନ୍ତ୍ରଣାରେ ଅସ୍ଥିର, ସେତେବେଳେ କିଏ ଆସି ମୋରେ ଶୁଷ୍କ କଣ୍ଠରେ ସ୍ୱର୍ଗର ଅମୃତ ଢାଳି ଦେଇଗଲା, ମୋର ମରଣରେ ଜୀବନ ଦାନ କଲା। ଚିହ୍ନି ପାରିଲି ନାହିଁ ପଦ୍ମାବତୀ, ନା ନା ବିଶେଷ କିଛି ନଥିଲା। ଜାଣେ ଜାଣେ ଅସମ୍ଭବ, ଏ ଏକ ବିଷମ ଦୁରାଶା, କିନ୍ତୁ ବିଦାୟ ବେଳେ ଏତିକି ତ କହିପାରିଥାନ୍ତି, ଦେବୀ ଦେବୀ ଏ ଜୀବନ ତୁମର। ହେଲା ନାହିଁ, ହେଲା ନାହିଁ, ଚାଲିଗଲ।

ଏବେ ତୁମ ମୋ ମଧ୍ୟରେ ଆକାଶ ପୃଥିବୀର ବ୍ୟବଧାନ ସବୁ ସେହିପରି ରହିଅଛି। ସେହି ବିଶାଳ ପ୍ରାନ୍ତର ସେହି ତରୁତଳ ସେହି କୃଷ୍ଣା ନଦୀ ଅଦୂରରେ ଅବୁଦ୍ଧ କଳତାନରେ ବହିଯାଉଅଛି। ସବୁ ସେହିପରି ଅବିକଳ ଅକ୍ଷୁର୍ଣ୍ଣ। ଖାଲି ଆଜି ନାହଁ ତୁମେ, କେବଳ ତୁମେ ପଦ୍ମାବତୀ ତୁମେ। ଓଃ, କି ଭ୍ରମ, କି ନିରାଶା।

0: ଇଚ୍ଛା ନାହିଁ।
1: ଅନିଚ୍ଛାର କାରଣ କଣ ରାଣୀ?
0: ତା କିପରି ମୁଁ ଜାଣିବି? ନରମାୟା ନାରାୟଣଙ୍କୁ ଅଗୋଚର।
1: ଝିଅର ବିବାହ ହେବାକୁ ଇଚ୍ଛା ନାହିଁ ତାହା ତୁମେ ପୁଣି ଜାଣିବ ନାହିଁ, କହୁଛ ତାର ଅନିଚ୍ଛା। ନିର୍ବୋଧ, ପୂର୍ଣ୍ଣ ନିର୍ବୋଧ ରାଣୀ, ତା ନହେଲେ କି ଲୋକେ ବିବାହ ହେବାକୁ ନାରାଜ ହୁଅନ୍ତି?
0: ସେ ତ ସର୍ବଦା ପଢିବାରେ ବ୍ୟସ୍ତ।
1: ପଢିବାରେ ବ୍ୟସ୍ତ, ଏତେ ପଢିବାର ପ୍ରୟୋଜନ ବା କଣ?
0: ତା ମୁଁ ତାକୁ ମନା କରି ନାହିଁ, ତେବେ ଆଜିକାଲି ତାର ଟିକେ କିପରି ପରିବର୍ତ୍ତନ ଦେଖାଯାଉଛି।
1: ପରିବର୍ତ୍ତନ ପୁଣି କଣ?
0: ପରିବର୍ତ୍ତନ ଏହି ଯେ ସର୍ବଦା କିପରି ଚିନ୍ତିତ, ଉଆସ ଭିତରେ ପ୍ରାୟ ରହୁନାହିଁ, ସର୍ବଦା ଉଦ୍ୟାନ ମଝିରେ ବସି ଏକାକି କଣ ଭାବୁଛି, କେତେବେଳେ ଆ ଟିକେ ହସୁଛି, କେତେବେଳେ ଟିକେ ଗୀତ ଗାଉଛି, ଏହିପରି ପରିବର୍ତ୍ତନ।
1: ପାଗଳ, ଏଇ ତ ପାଗଳ, ବୁଝିଲ ରାଣୀ, ପାଗଳ ହେଇଯିବ କନ୍ୟା, ଶୀଘ୍ର ବିବାହର ପ୍ରୟୋଜନ। କନ୍ୟା ପାଗଳ, ଆଉ ତାର କାରଣ ତୁମେ ନିଜେ ରାଣୀ।
0: କାରଣ ମୁଁ? ପଦ୍ମ ତ ପାଗଳ ନୁହେଁ।
1: ହଁ ହଁ ପାଗଳ, ଆଉ ତାର କାରଣ ତୁମେ, ଦେରୁକ୍ତି କର
0: ନା। ନା ତା ନୁହେଁ, ପଦ୍ମ ମୋର ପାଗଳ, ମା ପଦ୍ମ।
1: ଯାଅ, ଦେରୁକ୍ତି କର ନାହିଁ, କନ୍ୟାର ବିବାହ ହେବାକୁ ଇଚ୍ଛା ନାହିଁ, ଯାଅ।
0: ଆଚ୍ଛା ଯା, ପଦ୍ମ ପଦ୍ମ।

0: ଚତୁର୍ଦିଗରେ କି ଉତ୍ସବ, କିନ୍ତୁ କଟକର କାରାଗୃହରେ ବନ୍ଦୀ ଆଜି ବିକ୍ରମ ଦେବ, ନରସିଂହ ଦେବ ଆଉ ରାମଚନ୍ଦ୍ର ଦେବ। ଗାଓ ବୈତାଳିକ ଗଣ, ଗାଓ ପୁରବାସୀ, ଗାଓ ସୈନିକ, ଆଶାର ଯେ ମଧୁର ତରଙ୍ଗ ଏ ହୃଦୟରେ ଖେଳୁଥିଲା ଆଜି ଶୁଷ୍କ। ଠିକ କହିଅଛ, ଜନମେ ଯାହା ବିହି କରମେ ଥିବ ଲିହି। ଓଃ କି ପରାଜୟ, କି ଲଜ୍ଜା, କି ଅପମାନ!
1: ଯାହା କହ ନରସିଂହ, ଲଜ୍ଜା ହେଉ, ଅଖ୍ୟାତି ହେଉ, ଅପମାନ ହେଉ, ଆଉ ସମ୍ଭବ ନୁହେଁ।
2: ତା ସତ ଭାଇ, ଆଉ ସମ୍ଭବ ନୁହେଁ। ସୈନ୍ୟମାନେ ସମସ୍ତେ ନିହତ।
1: ଉପାୟ ନାହିଁ ନରସିଂହ, ଅଣୁମାତ୍ର ଉପାୟ ଥିଲେ ବିକ୍ରମ ଆଜି ପୁରୁଷୋତ୍ତମର ଦୟାର ପାତ୍ର ହୋଇନଥାନ୍ତା। ଉପାୟ ନାହିଁ,
2: ପଛରେ ଦଶ ଜଣ ସୈନିକ ଯେବେ ଛିଡ଼ା ହୋଇଥାନ୍ତେ, କାହାର ସାଧ୍ୟ ଥିଲା ନରସିଂହ ଆଉ ରାମଚନ୍ଦ୍ର ଦେବଙ୍କୁ ଏ କାରବାସରେ ଆଣି ରଖନ୍ତା। କପାଳହୀନ ବିଧାତା ବାମ ନରସିଂହ, ବିଧାତା ବାମ,
1: କପାଳହୀନ ନିଶ୍ଚୟ ବିଧାତା ବାମ।
0: ଏ ଦାସତ୍ୱ ଅସହ୍ୟ, କିନ୍ତୁ ନିରୁପାୟ। ଏ ଜୀବନ ବର୍ତ୍ତମାନ ମରୁଭୂମିର ଧୂଳିକଣା ଠାରୁ ହୀନ, ବୃଥା ଆଉ ବଞ୍ଚିବାର, କିନ୍ତୁ ଉପାୟ ନାହିଁ ଯେ ନିଜ ଇଚ୍ଛା ଅନୁରୂପ ପ୍ରାଣରେ ଦୁର୍ବଳ ପରିଣାମ ଶେଷ କରିବି। ପିଣ୍ଡରେ ପ୍ରାଣ ଘିନି ରହିବାକୁ ହେବ, କିନ୍ତୁ ଥରେ ଯଦି ଏଥିରୁ ମୁକ୍ତି ହୁଅନ୍ତି, ଦେଖନ୍ତି ବର୍ତ୍ତମାନ ସୁଦ୍ଧା ରାଜଭକ୍ତ ପ୍ରଜା ଏ ଦେଶରେ ଅଛନ୍ତି କି ନାହିଁ। ବିଦ୍ରୋହର ଦାବାନଳରେ ଓଡ଼ିଶାର ବନ ପ୍ରାନ୍ତରେ ଥରେ ଭସ୍ମ କରି ଦେଖନ୍ତି ଦାସ ହେବାର ଉପଯୁକ୍ତ କିଏ, ନରସିଂହ ନା ପୁରୁଷୋତ୍ତମ। କିନ୍ତୁ ଉପାୟ ନାହିଁ। ଓଃ କି କଷ୍ଟ, କି ଘୋର ଦାସତ୍ୱ! ଏଇ ଯେ ସେମାନେ ଆସୁଛନ୍ତି।
3: ବନ୍ଦୀ ଏଇମାନେ, ଅନ୍ୟ ସମସ୍ତେ କେଉଁଠାରେ ଅର୍ଜୁନ ସିଂ?
4: ସେମାନେ ଭୀଷ୍ମ କଟକରେ ବନ୍ଦୀ ହୋଇଛନ୍ତି ଦଶ ଜଣ, ତିନି ଜଣ କନକପଲ୍ଲୀରେ ଦୁଇଛନ୍ତି, ବର୍ତ୍ତମାନ ବନ୍ଦୀ ଏମାନେ ଷୋହଳ ଜଣ ମନ୍ତ୍ରୀ ମହାଶୟ।
3: ତେବେ ବର୍ତ୍ତମାନ ନିଷ୍କଣ୍ଟକ, ମହାରାଜ ବହୁଦିନ ରାଜଧାନୀରୁ ଅନୁପସ୍ଥିତ ହେଲେଣି, ରାଜ୍ୟଭାର ଦୀର୍ଘକାଳ ଏଇ ଦୁର୍ବଳ ଯୁଗ। ପ୍ରହରୀ, ବର୍ତ୍ତମାନ ଏଇ ବନ୍ଦୀମାନଙ୍କୁ କାରାବାସକୁ ଘେନି ଯାଅ, କିନ୍ତୁ ଦେଖ କାରାବାସରେ ରହି ଯେପରି କୌଣସି ଅସୁବିଧା ନୁହେଁ।
5: ଆସବନ୍ଦୀ।
3: ଆଚ୍ଛା ବକ୍ସି, ଏମାନେ କ'ଣ ଚିରକାଳ ବନ୍ଦୀ ହୋଇ ରହିବେ?
4: ଏ ପ୍ରଶ୍ନର ଉତ୍ତର ବକ୍ସି ଦେଇ ନପାରେ ମନ୍ତ୍ରୀ ମହାଶୟ, ସୈନିକ କାର୍ଯ୍ୟ ଯୁଦ୍ଧରେ ଶତ୍ରୁକୁ ପରାଜୟ କରିବା, ଶତ୍ରୁ ପ୍ରତି କି ବ୍ୟବହାର କରିବାକୁ

0: ନିନ୍ଦା ଠିକ ହୋଇଛି ମନ୍ତ୍ରୀ, ଠିକ ହୋଇଛି, ନିନ୍ଦା କାହିଁକି?
1: ତଥାପି ମହାରାଜ, ଅନିଷ୍ଟର ଆଶଙ୍କା ପୂର୍ଣ୍ଣ, ବିପଦ ଘଟିପାରେ।
0: ତେବେ କଣ ସାମାନ୍ୟ ଦୂତତାଏ ଏତେ ଅପମାନ ଦେଇ ଚାଲିଯିବ?
1: ସାମାନ୍ୟ ଦୂତଟା ହେବା ବନ୍ଦୀ କରି କି ଲାଭ?
0: ଲାଭ ଲାଭ ଅପମାନର ପ୍ରତିହିଂସା, ତେବେ ହୁଏତ ବିପଦ ଘଟିପାରେ।
1: ପ୍ରତିହିଂସା ମହାରାଜ, ସାମାନ୍ୟ ଦୂତଠାରେ ରାଜଚିତ ନୁହେଁ।
0: ରାଜଚିତ ନୁହେଁ
1: ନୁହେଁ ମହାରାଜ
0: ନୁହେଁ। ଏ କଥା ତୁମେ କହୁଛ ମହାମନ୍ତ୍ରୀ, ନୁହେଁ। ଆଚ୍ଛା ଦେଖିବ ଦେଖିବ, ଯୁଦ୍ଧ କ୍ଷେତ୍ରରେ ଏହାର ପ୍ରମାଣ ହେବ।

0: କେତେ ରାତି ହେବ କନକ
1: କେଜାଣି?
0: ଆଜି ତ ଅମାବସ୍ୟା, କାଲି କି ଜହ୍ନ?
2: କାଲି ପ୍ରତିପଦ ପଦ୍ମ,
0: ପରଦିନ ଦ୍ୱିତୀୟା, ଜଗନ୍ନାଥ ମହାପ୍ରଭୁଙ୍କ ଗୁଣ୍ଡିଚା ଯାତ୍ରା।
2: ପରଦିନକୁ ଟିକେ ବେଶୀ ହେଇ ଜହ୍ନ ପଡ଼ିବ।
0: ଦେଖିଲୁ କନକ, ଶୁକ୍ର ତାରା ଅସ୍ତ ହେଲାଣି, ଆହୁରି ମୋତେ ଦେଖି ଆସିବୁ, କାଳପୁରୁଷ ପୂର୍ବ ଦିଗରେ ଉଦୟ ହେଲାଣି କି ନା।
2: ଆଚ୍ଛା
0: କନକ, ଫେରିଲୁ?
2: ଆଜି ମେଘାଚ୍ଛନ ପଦ୍ମ, ଝୁପୁ ଝୁପୁ ବର୍ଷା ହେଉଛି, କିଛି ଦେଖାଯାଉ ନାହିଁ, ବିଜୁଳି ମେଘ ଘଡ଼ଘଡ଼ି ମଧ୍ୟ ଭାରି ହେଉଛି।
0: ଆଜି କି 42 ଦିନ,
2: ସେ କଥା ବହୁତ ଭାବିଲୁ ପଦ୍ମ।
0: ଏ 42ଟି ଦିନ ମୋର 42 ଯୁଗ, କିପରି ଦିନ ରାତି କାଟୁଛି ମୁଁ ଜାଣିପାରୁ ନାହିଁ କନକ। ଆଉ କେତେ ଦିନ, କେତେ ଦିନ ତ ନୁହେଁ, ସେ ତ ଏକ ସୌଭାଗ୍ୟ ନା, ଏ ଯେ ଚିରକାଳ କନକ।
2: ବାପା ବଡ଼ ନିଷ୍ଠୁର।
3: ହଁ କନକ, ବାପା ଏକ ମହାଭ୍ରମ କରିଛନ୍ତି।
4: କଣ କହିଲୁ ସୁମନ୍ତ?
3: ଏମାନଙ୍କ ସଙ୍ଗେ ଗଳ୍ପ କରୁଛି ବାପା।
4: ସେ କଣ ତୋ ହାତରେ?
3: ଏଟା ଗୋଟେ ଚିତ୍ର।
4: ଗୋଟିଏ ଚିତ୍ର? ବାପା ଏକ ମହାଭ୍ରମ କରିଅଛନ୍ତି। ବାପାଙ୍କ ଭ୍ରମ ଦେଖିବା ସୁମନ୍ତ ତୋର କାର୍ଯ୍ୟ। ଆଉ କନକ କହିବ କାଞ୍ଚିର ମହାରାଜା ବଡ଼ ନିଷ୍ଠୁର, କାଞ୍ଚି ସାମ୍ରାଜ୍ୟରେ ରାଜସିଂହାସନ ବିରୁଦ୍ଧରେ ପ୍ରଥମ ଷଡ଼ଯନ୍ତ୍ର। ଏ ସମସ୍ତର ମୂଳରେ ଯାହାକୁ ନିରୀହ ସରଳା ବାଳିକା ବୋଲି ଏତେ ଦିନ ବିଚାରିଥିଲି, ଏଇ ଏଇ ପଦ୍ମାବତୀ। ପଦ୍ମାବତୀ ଛାଡ଼େ ସବୁ।
0: କଣ ବାପା?
4: କଣ
0: କୁହନ୍ତୁ ବାପା, ଛାଡ଼ିବି
4: ଏହି ପାଗଳାମୀ?
0: ପାଗଳାମୀ ତ ମୋର କିଛି ନାହିଁ ବାପା।
4: ପାଗଳାମୀ ନୁହେଁ, ଏହା ପିତା ସାଙ୍ଗରେ କନ୍ୟାର ଘୋର ଶତ୍ରୁତା।
0: ତା କହିବେ ନାହିଁ ପିତା।
4: ଶତ୍ରୁତା ନୁହେଁ କନ୍ୟା, ଯେଉଁ ବର୍ବରର ଦୂତ ଆସି ସେଦିନ ରାଜସଭା ମଧ୍ୟରେ ଏତେ ଅପମାନ ଦେଇଗଲା, ବନ୍ଦୀ କରିଥାନ୍ତି, ଅପମାନ ଦେବାର ପ୍ରତିଶୋଧ ନେଇଥାନ୍ତି। ମନ୍ତ୍ରୀ କହିଲେ ସୁନ୍ଦର ନୁହେଁ ବୋଲି ଛାଡ଼ିଦେଲି, ସେଇ କା ପୁରୁଷର ମୂର୍ତ୍ତି ମୋର ବାସରେ ରଖା ହେବ, ତା ପୁଣି ମୋର କନ୍ୟା ଦ୍ୱାରା।
2: ତୁ ନିହନ୍ତୁ ବାପା, ପଦ୍ମର ଦୁଃଖ ଉପରେ ପୁଣି ଦୁଃଖ ହେବ, ତାକୁ କିଛି କହିବେ ନାହିଁ। ଯା ପଦ୍ମ, ତୁ ମାଙ୍କ ପାଖକୁ ଯା।
4: ଚୁପ ବାଳିକା, ମୁଁ ସମସ୍ତ କଥାବାର୍ତ୍ତା ଶୁଣିଅଛି। ଅସହ୍ୟ ଅସହ୍ୟ, ଶତ୍ରୁର ଅପମାନ ଉପରେ ପୁଣି କନ୍ୟାରେ ଦାରୁଣ ପଦାଘାତ। ଦେଖ ଦେଖ ନିର୍ବୋଧ ବାଳିକା, ତୋର ବହୁତ ଅନ୍ୟାୟ ଗତ କେତେ ଦିନ ଦେଖିଛି, ଯାହା ଶୁଣିଅଛି ଅସହ୍ୟ ଏଇ ସର୍ବଶେଷ। ଏପରି ସର୍ପ ମୋର ରାଜପ୍ରାସାଦର କୁସୁମ ବନ ମଧ୍ୟରେ ରଖିବାକୁ ମୋର ମୋଟେ ଇଚ୍ଛା ନାହିଁ। ଏହି ମୁହୂର୍ତ୍ତରେ ଦୁର୍ଭ ଦୁର୍ଭ ବାଳିକା।
0: କୁଆଡ଼େ ଯିବି ପିତା?
4: ଯେଉଁଠାକୁ ଇଚ୍ଛା, କିନ୍ତୁ ଏଇ ୱାସ ମଧ୍ୟରେ ଆଉ ନୁହେଁ। ଯା ବାଳିକା, ଚାଲିଯା।
0: ଯାଉଛି ପିତା, ବିଦାୟ ଦିଅନ୍ତୁ।
4: ଯା ଏଇ ମୁହୂର୍ତ୍ତରେ, ଶତ୍ରୁର ପୁଣି ଭକ୍ତି, ଯା।
0: ଯାଉଛି ମୁଁ।
3: ପଦ୍ମର ଦୋଷ ପିତା, ସେ ପୁରୁଷୋତ୍ତମ ଦେବଙ୍କ ଚିତ୍ର ଉଆସରେ ରଖିଥିଲା, ମୁଁ ସେଥିରେ ପ୍ରଶ୍ରୟ ଦେଇଅଛି, ମୋତେ ମଧ୍ୟ ତା ସାଙ୍ଗରେ ବିଦାୟ ଦିଅନ୍ତୁ ବାପା।
4: ମୂର୍ଖ, ବିବେଚନା କରି କାର୍ଯ୍ୟ କର।
3: ନା, ବିଦାୟ ଦିଅନ୍ତୁ ବାପା।
4: ଓ ମୋତେ ଭୟ ଦେଖାଉଛୁ ସୁମନ୍ତ, ଗଲେ ଯେପରି କାଞ୍ଚି ରାଜ୍ୟ ତୋ ସାଙ୍ଗରେ ଗୋଳାଇଯିବ।
3: କାଞ୍ଚି ରାଜ୍ୟର ଗୋଟିଏ ଛୋଟ ମାଛି ସୁଦ୍ଧା ମୋ ପଛରେ ଯିବାର ମୁଁ ପ୍ରତ୍ୟାଶା ରଖି ନାହିଁ ବାପା, ବିଦାୟ ଦିଅନ୍ତୁ।
4: ମନେ କରିଥିଲି କନ୍ୟା ଏକା, ପୁତ୍ର ମଧ୍ୟ ସେଇ ବହ୍ନିରେ, ଯାଅ।

0: ଠିକ ଦୂତ କାଞ୍ଚି ରାଜା ଏଇ କଥା କହିଅଛନ୍ତି।
1: ହଁ ମଣିମା କହିଛନ୍ତି, ଓଡ଼ିଶାର ମହାରାଜା ଯଦି ଶକ୍ତି ଅଛି ଯୁଦ୍ଧ କରିବାକୁ ଆସନ୍ତୁ।
0: ଯୁଦ୍ଧର ନିମନ୍ତ୍ରଣ ପାଇ ଯୁଦ୍ଧ ଭୂମିକୁ ନଗଲେ ସେ ଏକ କଳଙ୍କ ନୁହେଁ ମନ୍ତ୍ରୀ?
2: ନିଶ୍ଚୟ ମହାରାଜ,
0: କିନ୍ତୁ ଏ ଯୁଦ୍ଧ ଯେପରି କରିବାର ନୁହେଁ ତେବେ କରିବାକୁ ହେବ। ଆୟୋଜନ କର ସେନାପତି, ସୈନ୍ୟ ସଜ୍ଜିତ କର, ଯାଅ ପ୍ରସ୍ତୁତ ହୁଅ।
3: ଯୁଦ୍ଧ, ଅବଶେଷରେ ଯୁଦ୍ଧ, କି ପରିଣାମ ଏ ଯୁଦ୍ଧର? ଯୁଦ୍ଧର ଆହ୍ୱାନ ପଠାଇ ମୁଁ ବଡ଼ ଭ୍ରମ କରିଅଛି। କାଞ୍ଚି ରାଜା ନା,

0: ଗଣପତି ଆହା ମହାରାଜ।
1: ବର୍ତ୍ତମାନ କଣ ଦେଖୁଛ ମନ୍ତ୍ରୀ?
0: ନା, ଏଇ ଯୁବରାଜ ଅଗ୍ରସର ହେଲେ ବନ ଦେଶରେ ଯେପରି ପଶୁରାଜ ସିଂହ ଆଗକୁ ଆହୁରି ଆଗକୁ।
1: ଏବେ ଏବେ ମହାମନ୍ତ୍ରୀ
0: ଯୁଦ୍ଧ ଭୂମିର ଅପର ପାର୍ଶ୍ୱରେ ଅଦୃଶ୍ୟ। ଭୀଷଣ ଯୁଦ୍ଧ ମହାରାଜ।
1: ସୁମନ୍ତ, ମୋର ପ୍ରାଣର ପୁତ୍ର, ଭୀଷଣ ଯୁଦ୍ଧ, ମୁଁ ଜାଣ ଶତ୍ରୁ ଚତୁର୍ଥୀ କରେ।
0: ହଁ, ମୁଁ ଜାଣ। ଜୟ ଜଗନ୍ନାଥ।
2: ଉତ୍କଳ ଗଜପତିଙ୍କ ଆଦେଶ, ଚଣ୍ଡାଳ ସଙ୍ଗେ ହେବ ମୋର ବିବାହ। ମନ୍ତ୍ରୀଙ୍କୁ ଆଦେଶ ଦିଆଯାଇଅଛି, ଆଉ ସେଇଥିଲାଗି ମନ୍ତ୍ରୀ ଉଆସରେ ଅପେକ୍ଷା କରି ରହିଛି ମୁଁ। ବିବାହ, ଚଣ୍ଡାଳ ସଙ୍ଗରେ ବିବାହ, ବିବାହ ତ ହୋଇଅଛି, ଆଉ ପୁଣି ବିବାହ କ'ଣ? କିନ୍ତୁ ପତିଭକ୍ତି, ପତିଙ୍କ ଆଦେଶ ପାଳନ ତାଙ୍କ ପ୍ରତି ଭକ୍ତିର ପ୍ରମାଣ। ଆସ ଶୀଘ୍ର ଚଣ୍ଡାଳ, ଅପେକ୍ଷା ଆଉ ଭଲ ଲାଗୁନାହିଁ। ତୁମ୍ଭେ ମୋ ପତିଙ୍କର ଇଚ୍ଛାର ପୁଣ୍ୟ ପ୍ରତିନିଧି, ତାଙ୍କର ଆଦେଶର ମୂର୍ତ୍ତିମାନ ପ୍ରତିମା। ଆସ।
3: ଚଣ୍ଡାଳ କାହିଁ ଓଡ଼ିଶାର ରାଜା ପୁରୁଷୋତ୍ତମ, ଆଉ କାହିଁ ଚଣ୍ଡାଳ? ନା ନା, ପୁରୁଷୋତ୍ତମ ତ ଚଣ୍ଡାଳ। ତେବେ ତେବେ ଏକ ପକ୍ଷରେ ପଦ୍ମାବତୀ, ଅନ୍ୟ ପକ୍ଷରେ ଚଣ୍ଡାଳ। ଅସମ୍ଭବ, ଅସମ୍ଭବ। ଓଃ, କି ନିଷ୍ଠୁର ପ୍ରତିଜ୍ଞା।
4: ଦେବୀ ଦେବୀ, କ୍ଷମା ଦିଅ, କ୍ଷମା କ୍ଷମା, ଅକ୍ଷମଣୀୟ ଅପରାଧ, ପାପ।
3: ନା ପଦ୍ମାବତୀ, ନା ନା, ମୁଁ ପୁରୁଷୋତ୍ତମ ଦେବ ନୁହେଁ,
4: ଓଡ଼ିଶାର ରାଜା ମୁଁ, ପ୍ରଜାପୁଞ୍ଜର ଶାସକ। ମୁଁ ଯଦି ଏ କାର୍ଯ୍ୟ କରେ, ତେବେ କୂଳରେ କଳଙ୍କ ହେବ, ଲୋକେ ଘୋଷଣା କରିବେ, ପୁରୁଷୋତ୍ତମ ଦେବ କା ପୁରୁଷ, ଦୁର୍ବଳ ନୀଚ, ଛାର ରମଣୀର ବାହୁବନ୍ଧନ ପାଇଁ ସେ ନିଜର ପ୍ରତିଜ୍ଞା ଭଙ୍ଗ କଲେ।
3: ବିଦାୟ ବିଦାୟ ପଦ୍ମାବତୀ, ବିଦାୟ, ଆଉ ସମ୍ଭବ ନୁହେଁ। କ୍ଷମା କର ଦେବୀ, ମୁଁ ପିଶାଚ, ମୁଁ ରାକ୍ଷସ, ଚଣ୍ଡାଳରୁ ବଳି ଚଣ୍ଡାଳ। ବିଦାୟ ବିଦାୟ।
5: ଗିମ୍ଭୀର ଦେହରେ ବାଜିଲା ନାହିଁ,
6: ଆଙ୍ଗୁଳେ ହେବ ଛାଡ଼ିଗଲା, ଆଉ ଟିକେ କରି ବାଜିଥାନ୍ତା ନରସିଂହ। ଆଚ୍ଛା, ତୁମେ ମାଇଲ ଦେଖି,
5: ଆଉ ତ ଦିଶୁ ନାହିଁ, ବୁଡ଼ିଗଲାଣି।
6: ହଁ, ବୁଡ଼ିଗଲାଣି। ତେବେ ବାଜିଛି ନରସିଂହ
5: କେଜାଣି, ମତେ ଖସିଗଲା ପରି ଲାଗିଲା।
6: ଏଇ ତ ରାମଚନ୍ଦ୍ର ଆସିଲେଣି। ଆସ ରାମଚନ୍ଦ୍ର, ଆମେ ଏଠି କିମ୍ଭୀର ଶିକାର କରୁଛୁ, ତୁମେ ଏମିତିକା ଖାଲି ହାତରେ?
5: ହଁ ରାମଚନ୍ଦ୍ର ଭାଇ, ସମ୍ବାଦ କ'ଣ?
7: କାଞ୍ଚି ରାଜା ଶୁଣିଲି ତ ବଡ଼ ଦୁଃଖିତ ବିମର୍ଷ ଥିଲେ, ଏ ସମ୍ବାଦ ଶୁଣି ଟିକିଏ ଆଶ୍ୱସ୍ତ ହେଲେ।
5: ହଁ, ସୁମନ୍ତ ରାୟଙ୍କ ପରି ପୁତ୍ର ମରିଗଲେ, ପଦ୍ମାବତୀଙ୍କ ପରି କନ୍ୟାର ଚଣ୍ଡାଳ ସଙ୍ଗରେ ବିବାହ, ଏଥିରେ କାହାର ମନ ବିମର୍ଷ ନ ହେବ।
7: ଶୁଣିଲି ଦୁଇ ଦିନ ପରେ ଆସି ପହଞ୍ଚିବେ, ମନ୍ତ୍ରୀ ଆସିଲେଣି। ମନ୍ତ୍ରୀର ବୁଦ୍ଧି ଭାରି ନରସିଂହ।
6: କାହାର ବୁଦ୍ଧି କହିଲ ରାମଚନ୍ଦ୍ର?
7: ଏ ମନ୍ତ୍ରୀର,
6: ଭାରି ଚାଲାକ ମନ୍ତ୍ରୀ। ଦେଖିଲା ଯେ ପୁରୁଷୋତ୍ତମ ଏପରି ଗୋଟେ ପ୍ରତିଜ୍ଞା କରିଛି, ଜଗନ୍ନାଥଙ୍କ ଆଗରେ ଛେରା ପହଁରା କଲେ ମଧ୍ୟ ରାଜା ଯେ ସେ କେବଳ କୌଣସି ଅବସ୍ଥାରେ ଚଣ୍ଡାଳ ହୋଇଯିବ, ସେତିକି ବେଳକୁ ପଦ୍ମାବତୀକି ନେଇକି ପୁରୁଷୋତ୍ତମ ହାତରେ ଦେଉଛି। ବେଶ ଚାଲାକ
5: ପୁରୁଷୋତ୍ତମ ତ ଯେପରି ଉଦାର, ବୁଦ୍ଧିମାନ ମଧ୍ୟ ସେହିପରି, ସେଥିପାଇଁ ପିତା ତାଙ୍କ ହସ୍ତରେ ରାଜ୍ୟଭାର ଦେଇଛନ୍ତି, ସେ କିଛି ଭ୍ରମ ନୁହେଁ।
7: ସେ କଥା ବିଚାର କରି କ'ଣ ହେବ, ଏବେ ଭିନ୍ନ ପ୍ରକାର ଜୀବନ ହୋଇଗଲା।
6: କ'ଣ କହିଲେ ରାମଚନ୍ଦ୍ର?
7: ନା, ଏବେ ଯେ ଏପରି ଭିନ୍ନ ଜୀବନ ହୋଇଗଲା ସେଇ କଥା।
6: ହଁ, ସମସ୍ତେ ଅଲଗା ଅଲଗା ହେଇ ରହିଲେ, କିଏ କୁଆଡ଼େ, ଆମେ ତିନି ଏହିପରି ରହିଲେ, ତାପରେ କିଏ ବୌଦ୍ଧ, କିଏ ବଣେଇ, କିଏ ରେଢ଼ାଖୋଲରେ ଯାଇ ରହିଲେ, ଏତିକି ଖଣ୍ଡେ ଖଣ୍ଡେ ରାଜ୍ୟ ପାଇଛନ୍ତି।
5: କି ଉଦାରତା ପୁରୁଷୋତ୍ତମ ଦେବଙ୍କର, ଆମେମାନେ ଏତେ ସାର ବିଦ୍ରୋହ କଲେ, ତଥାପି ସେ ମୁକ୍ତି ଦେଲେ। ମୁଁ ଟିକେ ଯାଇ ଭାଇ ଶୁଣିବା କାଞ୍ଚି ରାଜାଙ୍କର କି ସମ୍ବାଦ।
6: ଆମେ ମଧ୍ୟ ଯିବା, ଚାଲ। ଆସ ରାମଚନ୍ଦ୍ର।
7: ଚାଲ ଭାଇ, କାହିଁ କିଛି ମାରି ତ ନାହ?
6: ଗୋଟାଏ ମାରିଛି ଯେ ବୁଡ଼ି ଯାଇଛି, କାଲି ଫେର ଆସିବା, ବିଳମ୍ବ ହେଇଗଲାଣି, ଚାଲ।

ଶୁଣିଲେ ନାଟକ ପୁରୁଷୋତ୍ତମ ଦେବ। ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ପୁରୁଷୋତ୍ତମ ଦେବ, ଅମରେନ୍ଦ୍ର ଚୌଧୁରୀ ସେନାପତି, ଧୈର୍ଯ୍ୟଧର ରାଉତ ଅର୍ଜୁନ ସିଂ, ସୁରେନ୍ଦ୍ରନାଥ ମହାନ୍ତି କାଞ୍ଚି ରାଜା, ବ୍ରଜକିଶୋର ମହାନ୍ତି ସୁମନ୍ତ, ସମରେନ୍ଦ୍ର କୁମାର ସିହ୍ନା ବିକ୍ରମ, ଭବାନୀ ଶଙ୍କର ପ୍ରହରାଜ, ରାମଚନ୍ଦ୍ର, ସୁରେଶ ଚନ୍ଦ୍ର ରାଉତ, ନରସିଂହ, ନରେନ୍ଦ୍ର କୁମାର ସାହୁ, ଉତ୍କଳ ଦୂତ ବାସୁଦେବ ସାମଲ, କାଞ୍ଚି ମନ୍ତ୍ରୀ ଦୀପେନ ଘୋଷ, ଉତ୍କଳ ମନ୍ତ୍ରୀ ଦୟାନିଧି ଦାସ, କାଞ୍ଚି ରାଣୀ ଆଶାଲତା ଦେବୀ, କନକ ପ୍ରମୋଦା ଶତପଥୀ, ପଦ୍ମାବତୀ ଝରଣା ଦାସ ଏବଂ ଅନ୍ୟାନ୍ୟ ଭୂମିକାରେ ବିଷ୍ଣୁଚରଣ ପଟ୍ଟନାୟକ ଓ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ। ମୂଳମଞ୍ଚ ନାଟକ ଗୋଦାବରୀଶ ମିଶ୍ର, ବେତା ରୂପାନ୍ତର ଓ ପରିଚାଳନା ମନୋରଞ୍ଜନ ଦାସ।